ଆକାଶବାଣୀ କେନ୍ଦୁଝର, ଆଜି ସୋମବାର 1948 ଶକାବ୍ଦ, ଆଷାଢ଼ ମାସର 8 ଦିନ, ଇଂରାଜୀ 2026 ମସିହା ଜୁନ୍ ମାସ 29 ତାରିଖ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ପ୍ରାୟତଃ 5:58:36। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ପ୍ରୀତିଭରା ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରଣ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 100.1 ମେଗାହର୍ ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆମର କାର୍ଯ୍ୟକ୍ରମ ପ୍ରସାରଣ ହେଉଛି।

0: ଏଇଠି ଶେଷ ହେଲା ସକାଳର ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ନୈବେଦ୍ୟ ଆକାଶବାଣୀ କେନ୍ଦୁଝର। ସମୟ ସକାଳ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: सिमेंट सुपर ग्रेड सिमेंट 64 वर्षर दृढ़ मूल दुआ चेटिनर सिमेंट द परफेक्ट कंक्रीट चॉइस।
2: आकाशवाणी कटक शुणु अनुचिंता उपस्थापन करिसंती तरुण कांति राउत।

ପ୍ରଣାମ ଶ୍ରୋତା ବନ୍ଧୁ, ଆଜି ଜ୍ୟେଷ୍ଠ ପୂର୍ଣ୍ଣିମା ତିଥି, ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରାର ଦିବସ। ଜ୍ୟେଷ୍ଠ ମାସୀ ଶୀତେ ପକ୍ଷେ ପୌର୍ଣ୍ଣମ୍ୟାଂ ଜଗଦୀଶ୍ୱରଂ ସ୍ନାପୟେ ତୀର୍ଥତ୍ୱେନ ସର୍ବମଙ୍ଗଳ ସିଦ୍ଧୟେ। ଏ ସ୍ନାନ ସାଧାରଣ ସ୍ନାନ ନୁହେଁ, ଦେବସ୍ନାନ, ବିଶ୍ୱର ମଙ୍ଗଳକାରକ ସ୍ନାନ। ଶ୍ରୀଜଗନ୍ନାଥଙ୍କ ପ୍ରାତ୍ୟହିକ ସ୍ନାନଠୁ ଏ ଭିନ୍ନ କିଭଳି? ଚତୁର୍ଦ୍ଧାମୂର୍ତ୍ତି ସବୁ ପ୍ରକାରର ସ୍ନାନ କରନ୍ତି, ପ୍ରତିଦିନ ମନ୍ତ୍ର ସ୍ନାନ କରନ୍ତି, ବଡ଼ଦାଣ୍ଡରେ ରଥ ଗଡ଼ିଲେ ବାୟୁ ସ୍ନାନ ହୁଏ, ସରଦାଭାଲିରେ ଧୂଳିଉଡ଼ି ହୁଏ ଭୌମ ସ୍ନାନ, ଦୀପଧୂଆଁରେ ହୁଏ ଆଗ୍ନେୟ ସ୍ନାନ, ଭକ୍ତ ଦ୍ୱାରା ସମ୍ପାଦିତ ହୁଏ ମାନସ ସ୍ନାନ ବା କାଳ୍ପନିକ ସ୍ନାନ, କିନ୍ତୁ ଦେବସ୍ନାନ ବର୍ଷରେ ଥରେ ହୁଏ। ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ସ୍ନାନବିଧିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡିରେ ଆଣି ସ୍ଥାପନ କରାଯାଏ ଏବଂ ତାପରେ 108 ଗରା ଜଳରେ ସ୍ନାନ କରାଇ ଦିଆଯାଏ। ସ୍କନ୍ଦ ପୁରାଣରେ ଏବଂ ନୀଳାଦ୍ରି ମହୋଦୟରେ ବର୍ଣ୍ଣିତ ଅଛି ଏହି ଦିନ ଶ୍ରୀବିଗ୍ରହଙ୍କର ଆବିର୍ଭାବ ଦିବସ। ଜନ୍ମଦିନରେ ସ୍ନାନ କରିବେ ପ୍ରଭୁ, ପ୍ରଭୁଙ୍କର ପତିତ ପାବନ ଲୀଳା ସ୍ନାନ ଗୋପନରେ କରାଯାଏ, କିନ୍ତୁ ଏ ସ୍ନାନ ବିଶ୍ୱବାସୀ ଦର୍ଶନ କରିବେ। ଆମମାନଙ୍କର ଘରେ 20-30 ବର୍ଗ ଫୁଟ ସ୍ଥାନରେ ବାଥରୁମ୍ ହୋଇଥାଏ, କିନ୍ତୁ ଶୟନକକ୍ଷ ବହୁତ ବଡ଼ ହୋଇଥାଏ। ପଞ୍ଚତାରକା ହୋଟେଲରେ ସର୍ବନିମ୍ନ ବାଥରୁମ୍ର କ୍ଷେତ୍ରଫଳ 45 ବର୍ଗ ଫୁଟ ଭାରତ ସରକାର ଧାର୍ଯ୍ୟ କରିଛନ୍ତି, କିନ୍ତୁ ଜଗନ୍ନାଥଙ୍କୁ ଏ ବର୍ଗ ଫୁଟର ବନ୍ଧନ ଭିତରେ ଆବଦ୍ଧ କରିବାର ଶକ୍ତି କାହାର ଅଛି? ସମଗ୍ର ବିଶ୍ୱକୁ ଯିଏ ଧାରଣ କରିଛନ୍ତି ତାଙ୍କୁ ସ୍ନାନବେଦୀରେ ବିଜେ କରାଇବା ଏକ ପ୍ରତୀକାତ୍ମକ ଉପଚାର ମାତ୍ର। ଭୂଗୋଳର ପଞ୍ଚ ମହାସାଗର ଯାହାର ଚରଣ ଛୁଏଁ, ପୁରାଣର ସପ୍ତ ସମୁଦ୍ର ମଧ୍ୟଭାଗରେ ଥିବା କ୍ଷୀର ସମୁଦ୍ର ସ୍ଥିତ ନିବାସ ଯାହାଙ୍କର, ତାଙ୍କର ସ୍ନାନ ପୁଣିବା କ'ଣ? ସେ ସଦା ସ୍ନାନରତ, ସମ୍ବର୍ତ୍ତକ ମେଘ ଢାଳିଲେ ବି ସେ ଓଦା ହୁଅନ୍ତି ନାହିଁ, ପୁଷ୍କର ବା ବାଇଗଣ କୋଡ଼ା ଶୁଖିଲା ମେଘ ତାଙ୍କୁ ଓଦା ସରସର କରିପକାଏ। ଏଣୁ ତାଙ୍କୁ ସ୍ନାନ କରାଇବା ମର୍ତ୍ତପୃଷ୍ଠରେ ମଣିଷର ଏକ ଆରାଧନା। ଏଣୁ ପୁରୀର ଶ୍ରୀକ୍ଷେତ୍ରରେ ବଉଳମାଳା ପଥରରେ ତିଆରି ସ୍ନାନ ମଣ୍ଡପରେ ପଥରପିଣ୍ଡି ଉପରେ ବିଜେ କରି ଶ୍ରୀବିଗ୍ରହମାନେ ସ୍ନାନ କରନ୍ତି। ମନ୍ଦିର ବେଢ଼ାର ଉତ୍ତର ଭାଗରେ ମା' ଶୀତଳାଙ୍କ ସମ୍ମୁଖରେ ଥିବା ସୁନା କୂଅର ଜଳରେ ସ୍ନାନ କରନ୍ତି। ଏ ଜଳ ବର୍ଷର ଥରେ ମାତ୍ର ପ୍ରଭୁଙ୍କ ସ୍ନାନ ପାଇଁ ବ୍ୟବହୃତ ହୁଏ। ସ୍ନାନ ପୂର୍ଣ୍ଣିମା ପୂର୍ବରୁ କୂଅ ଉଜଳାଯାଏ, ହେଲେ ବି ପାଣି ଭରିଯାଏ, କାରଣ ଭକ୍ତ ବିଶ୍ୱାସ କରେ ଜ୍ୟେଷ୍ଠ ଶୁକ୍ଳ ଦଶମୀ ଠାରୁ ଭାରତର ସମସ୍ତ ତୀର୍ଥର ଜଳ

କୂପକୁ ଝରି ଆସେ। ସେ କୂଅରୁ ଆସେ 108 କୁମ୍ଭଭର୍ତ୍ତି ପାଣି। ସେ ପାଣି କର୍ପୂର, ଚନ୍ଦନ, କେଶର, ଚୁଆର ମିଶ୍ରଣରେ ସୁଗନ୍ଧିତ ହୁଏ, ଅଭିମନ୍ତ୍ରିତ ହୁଏ। ଅଣତୁଠ ପାଣିରେ ଗାଧାନ୍ତି ଚତୁର୍ଦ୍ଧାମରତୀ। 108 ଜଳକୁମ୍ଭ ମଧ୍ୟରୁ ଶ୍ରୀଜଗନ୍ନାଥଙ୍କ ପାଇଁ ଥାଏ 35 କଳସୀ, ବଳଭଦ୍ରଙ୍କ ପାଇଁ ଥାଏ 33, ମା ସୁଭଦ୍ରାଙ୍କର 22 ଏବଂ ପ୍ରଭୁ ସୁଦର୍ଶନଙ୍କ ପାଇଁ 18 କୁମ୍ଭ ଜଳ। ଏଠି ପ୍ରଭୁଙ୍କର ଗଜାନନ ବେଶ ହୁଏ ବା ହାତୀ ବେଶ। କୁହାଯାଏ 15 ଶତାବ୍ଦୀରେ ମହାରାଷ୍ଟ୍ରର ଗାଣପତ୍ୟ ସମ୍ପ୍ରଦାୟର ଶ୍ରୀ ଗଣପତି ଭଟ୍ଟ ନାମକ ବ୍ରାହ୍ମଣଙ୍କୁ ପ୍ରଭୁ ଏହି ରୂପରେ ଦେଖାଦେଇଥିଲେ ସ୍ନାନ ଯାତ୍ରାରେ। ଶ୍ରୀମଦ୍ ଭଗବତ ଗୀତାର ଚତୁର୍ଥ ଉଦ୍ଧାର କୁହାଯାଇଛି, ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଂ ତଥୈବ ଭଜାମ୍ୟହଂ। ଯେଉଁମାନେ ଯେପରି ଭାବରେ ମୋର ଶରଣରେ ଆସନ୍ତି ସେହିଭଳି ଭାବରେ ମୁଁ ତାଙ୍କୁ ପୁରସ୍କୃତ କରେ, କାରଣ ଭକ୍ତ ତାଙ୍କୁ ଯେଉଁ ରୂପରେ ଦେଖିବାକୁ ଚାହିଁବେ ସେ ସେହି ରୂପରେ ହିଁ ଦେଖାଦେବେ। ଆଜି ସ୍ନାନବେଦୀକୁ ଶ୍ରୀ ବିଗ୍ରହମାନେ ଧାଡ଼ି ପହଣ୍ଡିରେ ଆସିବେ, କିନ୍ତୁ ସ୍ନାନବେଦୀରୁ ଅଣସର ଗୃହକୁ ଯିବେ ଗୋଟି ପହଣ୍ଡିରେ। ଏହି 15 ଦିନ ଅଣସର କାଳରେ ଶ୍ରୀ ବିଗ୍ରହମାନଙ୍କର ସେବା ପୂଜା ଗୋପନୀୟ, କାରଣ ସ୍ନାନ ପରେ ସେମାନେ ହେବେ ଜ୍ୱରଗ୍ରସ୍ତ। ବାୟୁପୁରାଣରେ ମଧ୍ୟ ଦେବଦର୍ଶନକୁ ନିଷିଦ୍ଧ କରାଯାଇଛି। ତତଃ 5 ଦଶହାନି ମମ ସ୍ନାନତ୍ ଅନନ୍ତରମ୍ ସୁରୁପାଂ ବା ବିରୁପାଂ ବା ନ ପଶ୍ୟେତ୍ ପ୍ରତିମାଂ ମମ। ତେବେ ଶ୍ରୀ ବିଗ୍ରହମାନଙ୍କର ଜ୍ୱରର ଉପଶମ ପାଇଁ ଔଷଧର ବ୍ୟବସ୍ଥା ମଧ୍ୟ ହୋଇଛି। ବ୍ୟାଧିଗ୍ରସ୍ତ ପ୍ରାଣୀମାନଙ୍କର ଦୁଃଖ ଦୂରୀକରଣ ପାଇଁ ବିଶ୍ୱନିୟନ୍ତାଙ୍କ ନିର୍ଦ୍ଦେଶରେ ତ ଭରଦ୍ୱାଜ ଋଷି ଇନ୍ଦ୍ରାଳୟ ଯାଇ ଆୟୁର୍ବେଦ ଅଧ୍ୟୟନ କରିଥିଲେ ଏବଂ ମର୍ତ୍ତ୍ୟରେ ପ୍ରଚଳନ କରିଥିଲେ। ସେହି ଆୟୁର୍ବେଦକୁ ଉପଜୀବ୍ୟ କରି ଶ୍ରୀ ବିଗ୍ରହମାନେ ଆରୋଗ୍ୟ ଲାଭ କରିବେ। କିନ୍ତୁ ପତିତଜନଙ୍କୁ ଦର୍ଶନ ଦେବା ଲାଗି ପ୍ରଭୁଙ୍କର ଏ ସ୍ନାନ ଲୀଳା ସବୁ ବ୍ୟାଧିକୁ ହିଁ ଅତିକ୍ରମ କରିଯିବ। ଆଉ ଭକ୍ତ ସେ ଲୀଳା ଦେଖି ଶ୍ରବଣ କରି ଅମୃତର ସ୍ୱାଦ ପାଇପାରିବ। ବ୍ରହ୍ମପୁରାଣରେ ପ୍ରାୟ ଅଛି, ସ୍ନାନକାଳେ ତୁଜେ ମର୍ତ୍ତ୍ୟାହା ପଶ୍ୟନ୍ତି ପୁରୁଷୋତ୍ତମମ୍ ବଳଭଦ୍ରଂ ସୁଭଦ୍ରାଂ ଚ ତେ ଜାନ୍ତି ପଦଂ ଅବ୍ୟୟମ୍। ଏହା ହିଁ ଆଜିର ପ୍ରଣୀତ ବକ୍ତବ୍ୟ।

ଶୁଣୁଥିଲେ ଅନୁଚିନ୍ତା, ଉପସ୍ଥାପନା କରିଥିଲେ ତରୁଣ କାନ୍ତି ରାଉତ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 80ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଦୀତି କାଶ୍ୟପ ସମ୍ବାଦ ଭିତରେ ଅନୁତପ୍ତ ଦୀତିଙ୍କୁ ଆଗକୁ କ'ଣ ଘଟିବ, କିପରି ଶ୍ରୀବିଷ୍ଣୁଙ୍କ ଦ୍ୱାରପାଳ ଜୟ ବିଜୟ ନିଜର ଅସଂଯତ ବ୍ୟବହାର ପାଇଁ ବ୍ରହ୍ମା କୁମାରଙ୍କ ଅଭିଶାପରେ ଭାଗି ହେବେ, ଅସୁର ଭାବରେ ଭୟଙ୍କର ରୂପ ନେଇ ଜନ୍ମ ନେବେ, ଆଉ ନାମ ହେବ ହିରଣ୍ୟକଶିପୁ ଆଉ ହିରଣାକ୍ଷ, ପୁଣି କରୁଣାମୟ ଶ୍ରୀହରି କିପରି ଅବତାର ନେଇ ଦୁହିଁଙ୍କୁ ଉଦ୍ଧରିବେ ସେ ବିଷୟ ମୈତ୍ରଙ୍କଠୁ ବିଦୁର ଶୁଣିଥିଲେ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 80ତମ ଭାଗ। କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ। ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି। ବର୍ଣ୍ଣନା ସଞ୍ଜୟ କୁମାର ଶତପଥି। ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଅଧିକ ଅମଳକ୍ଷମ ସୋରିଷ ଚାଷ ପାଇଁ ଉନ୍ନତ କିସମର ବିହନ ଚୟନ କରନ୍ତୁ। ତା ସହିତ ଚାଷ ସମୟରେ ଏଥିରେ ଦେଖାଯାଉଥିବା ବିଭିନ୍ନ ପ୍ରକାର ରୋଗ ପୋକ ନିୟନ୍ତ୍ରଣ କରନ୍ତୁ। ସୋରିଷ ଚାଷରେ ପାଉଁଶିଆ ରୋଗର ଦମନ ପାଇଁ ପ୍ରୋପିକୁନାଜୋଲ 1 ମିଲିଲିଟର କିମ୍ବା କାରାଥେନ 1 ମିଲିଲିଟର 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଯୌପୋକର ଦମନ ପାଇଁ ହେକ୍ଟର ପ୍ରତି 1000 ମିଲିଲିଟର ଡାଇମେଥୋଏଟ 30 EC କିମ୍ବା ଇମିଡା କ୍ଲୋପିଡ 17.8% SL 125 ମିଲିଲିଟର ବା ଥାୟ ମେଥୋକ୍ସାମ 25 SG 125 ଗ୍ରାମକୁ 500 ଲିଟର ପାଣିରେ ମିଶାଇ ଉପର ବେଳା ସିଞ୍ଚନ କରନ୍ତୁ। ଫସଲରେ ପତ୍ରଚିତା ଦାଗ ଦେଖାଦେଲେ ଏହାର ଦମନ ପାଇଁ ହେକ୍ଟର ପ୍ରତି 1.5 କିଲୋଗ୍ରାମ କପର ଅକ୍ସିକ୍ଲୋରାଇଡ୍ ବା 1.5 କିଲୋଗ୍ରାମ ମାଙ୍କୋଜେବକୁ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ସୋରିଷ ଫସଲରେ କରତିଆ ମାଛି ଓ ପତ୍ରଛନ୍ଦା ପୋକର ଦମନ ପାଇଁ ହେକ୍ଟର ପ୍ରତି 500 ମିଲିଲିଟର ଇଥୋଫେନୋପ୍ରକ୍ସ 10 EC କିମ୍ବା 500 ମିଲିଲିଟର ଇଣ୍ଡୋସ୍କା କାର୍ବ 14.5% EC 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଭେଣ୍ଡି ବିହନ ଲଗାଇବାର 3 ସପ୍ତାହ ପରେ କୁଡ଼ାଖୋସା କରି ବଳକା ଅର୍ଦ୍ଧେକ ଯବକ୍ଷାରଜାନ ସାର ପ୍ରୟୋଗ କରନ୍ତୁ। ପ୍ରତି 5-6 ଦିନ ବ୍ୟବଧାନରେ ଭେଣ୍ଡି କିଆରୀରେ ମାଟିର ବତର ଦେଖି ଜଳସେଚନ କରନ୍ତୁ। ପ୍ରତି 2 ଦିନରେ ଥରେ ଫଳ ତୋଳିବା ଉଚିତ, ନଚେତ ଗଛର ବୃଦ୍ଧି ଓ ଫଳଧାରଣର ଶକ୍ତି କମିଯାଇଥାଏ ଏବଂ ଫଳ ବୁଢ଼ା ମଧ୍ୟ ହୋଇଯାଇଥାଏ। ପନିପରିବା ଫସଲରେ ଜୀବାଣୁଜନିତ ଝାଉଁଳା ରୋଗ ହୋଇଥିଲେ ଏହାର ଦମନ ପାଇଁ ପ୍ରତି 10 ଲିଟର ପାଣିରେ 1 ଗ୍ରାମ ଷ୍ଟ୍ରେପ୍ଟୋସାଇକ୍ଲିନ୍ ମିଶାଇ ଗଛ ମୂଳ ଭିଜାଇବା ପର୍ଯ୍ୟନ୍ତ ସିଞ୍ଚନ କରନ୍ତୁ। ଟମାଟୋ, ଭେଣ୍ଡି ଇତ୍ୟାଦି ଫସଲରେ ପତ୍ରବଣା ରୋଗ ଲାଗିଥିଲେ ଏହାର ଦମନ ପାଇଁ ପ୍ରତି ଲିଟର ପାଣିରେ 3 ଗ୍ରାମ ହିସାବରେ ମାଙ୍କୋଜେବ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣରେ କାଙ୍କେଡ଼ିଆ ପୋକର ଦମନ ପାଇଁ 4 ଗ୍ରାମ କାର୍ବାରିଲ୍ ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣରେ କାଣ୍ଡ ଓ ଫଳପିଚା ରୋଗ ଲାଗିବାର ବହୁ ଆଶଙ୍କା ଅଛି, ଏହାର ପ୍ରତିକାର ସକାଶେ ପ୍ରତି ଲିଟର ପାଣିରେ 3 ମିଲିଲିଟର ହିସାବରେ କପର ଅକ୍ସିକ୍ଲୋରାଇଡ୍ ସିଞ୍ଚନ କରନ୍ତୁ। କଖାରୁ, ଜହ୍ନି, କାକୁଡ଼ି ଜାତୀୟ ଫସଲରେ ଫଳମାଛି ଦମନ ଲାଗି 1 ମିଲିଲିଟର ମାଲାଥିଅନ୍ ସହ 20 ଗ୍ରାମ ଗୁଡ଼କୁ 1 ଲିଟର ପାଣିରେ ମିଶାଇ ବିଷ ଥୋପ କରି ବ୍ୟବହାର କରନ୍ତୁ। ଆଭ୍ୟନ୍ତରୀଣ ଅଞ୍ଚଳରେ ଅଦିନିଆ ଫୁଲକୋବିର କିସମ ଯଥା ହେମଲତା ତଳି ହୋଇଯାଇଥିଲେ ମୁଖ୍ୟ କ୍ୟାରିରେ ଲଗାଇ ଦିଅନ୍ତୁ। ଝାଉଁଳା ସହଣୀ ଥିବା ଲଙ୍କାମରିଚ କିସମ ଯଥା ଉତ୍କଳ ରଶ୍ମି ଓ ଉତ୍କଳ ଆଭା ଲଗାନ୍ତୁ। ଲଙ୍କାରେ ଉଙ୍କୁଣିଆ ପୋକ ଦେଖାଦେଲେ ପତ୍ରମଡ଼ା ହୋଇଯାଏ, ଏଥିପାଇଁ ଏକର ପ୍ରତି 350 ମିଲିଲିଟର ଇଥିଅନ୍ ସିଞ୍ଚନ କରନ୍ତୁ। ବାଇଗଣରେ ଫଳ ଓ କାଣ୍ଡବିନ୍ଧା ପୋକର ଦମନ ନିମନ୍ତେ ସମନ୍ୱିତ ପୋକ ପରିଚାଳନା ପଦ୍ଧତି ଅନୁସାରେ ଏକର ପ୍ରତି 20,000 ଟ୍ରାଇକୋଗ୍ରାମା ପରାଶୟୀ ଛାଡ଼ନ୍ତୁ। 300 PPM ନିମ୍ବଜାତୀୟ କୀଟନାଶକ ବିଷକୁ ଏକର ପ୍ରତି 1 ଲିଟର ହିସାବରେ ପ୍ରୟୋଗ କରନ୍ତୁ ଅଥବା ପ୍ରତି ଲିଟର ପାଣିରେ 5 ଗ୍ରାମ କାର୍ବାରିଲ୍ ମିଶାଇ ସିଞ୍ଚନ କରନ୍ତୁ। କଖାରୁ ଜାତୀୟ ଫସଲରେ ଲାଲ ଓ କଳା କଖାରୁ ଭୃଙ୍ଗ ଦମନ ଲାଗି ଏକର ପ୍ରତି 800 ଗ୍ରାମ କାର୍ବାରିଲ୍ ପ୍ରୟୋଗ କରନ୍ତୁ। ପନିପରିବାରେ ଦହିଆ ପୋକ ଦେଖାଯାଉଥିଲେ ଏହାର ଦମନ ସକାଶେ ଫସଲ ଫଳନ୍ତି ଅବସ୍ଥାରେ ଥିଲେ ପ୍ରତି ଲିଟର ପାଣିରେ 2 ମିଲିଲିଟର ମାଲାଥିଅନ୍ ଏବଂ ଅନ୍ୟ ଅବସ୍ଥାରେ ଥିଲେ ପ୍ରତି ଲିଟର ପାଣିରେ 2 ମିଲିଲିଟର ମିଥାଇଲ୍ ଡିମେଟନ୍ ସିଞ୍ଚନ କରନ୍ତୁ।
0: ଶେଷ ହେଲା କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳୁଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ଅଧିକାଂଶ ସ୍ଥାନରେ ଏବଂ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ଅଳ୍ପ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି।

ଭକ୍ତି ଗୀତଟିଏ ଶୁଣିବେ ସକାଳ 7:25। ପରେ ପରେ ରହିଛି ଆଦିବାସୀ ଗୀତ। ଏ କ୍ରମରେ ହୋ ଗୀତ ପରିବେଷଣ କରିବେ ପୁରେନ୍ଦ୍ର ପିଙ୍ଗୁଆ ଏବଂ ସାଥୀ କଳାକାର। ରାଜ୍ୟସ୍ତରୀୟ ପ୍ରସାରଣରେ ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରିବୁ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ ସକାଳ 8:30। ଆଜିର ବିଷୟ ସ୍ନାନ ପୂର୍ଣ୍ଣିମା, ଆଲୋଚକ ଡକ୍ଟର ଭାସ୍କର ମିଶ୍ର। ସକାଳ 8:45 ଶୁଣିବେ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। ଦିନ 10:00 ଶୁଣିବେ କାର୍ଯ୍ୟକ୍ରମର ସୂଚନା। ପରେ ପରେ ରହିଛି ଗୀତାଞ୍ଜଳି କାର୍ଯ୍ୟକ୍ରମ। ଦିନ 10:30 ଶୁଣିବେ NCERT ପ୍ରାୟୋଜିତ କାର୍ଯ୍ୟକ୍ରମର 1316 ଅଧ୍ୟାୟ। ଦିନ 1:20 ଶୁଣିବେ ବସୁନ୍ଧରା କାର୍ଯ୍ୟକ୍ରମ। ଆଜିର କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ନିରୁପମା ସ୍ୱାଇଁ ଆଲୋଚନା କରିବେ ଆତ୍ମହତ୍ୟା ଏକ ସାମାଜିକ ବ୍ୟାଧି ବିଷୟକୁ ନେଇ। ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ର ସହିତ ଓଡ଼ିଆ ଆଲବମ୍ ଗୀତ ଶୁଣିବେ ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ 5:00। ଅପରାହ୍ନ 5:30 ଯୁବବାଣୀ କାର୍ଯ୍ୟକ୍ରମ ରିଲେ କରି ପ୍ରସାରଣ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଧ୍ୟା 6:00 ଶୁଣିବେ ଅବଶିଷ୍ଟ କାର୍ଯ୍ୟକ୍ରମର ସୂଚନା। ପରେ ପରେ ରହିଛି ବନସୁରଭି କାର୍ଯ୍ୟକ୍ରମ। ଏଥିରେ ହୋ ଗୀତ ଶୁଣିବେ ପରିବେଷଣ କରିବେ ସୁରେନ ହେମ୍ବ୍ରମ ଏବଂ ସାଥୀ କଳାକାର। ସନ୍ଧ୍ୟା 6:10 ରାମଚରିତ ମାନସ ଏବଂ 6:30 ଯୁବଶକ୍ତି କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରସାରଣ କରିବୁ। ସନ୍ଧ୍ୟା 7:00 ଶ୍ରୋତାମଞ୍ଚ କାର୍ଯ୍ୟକ୍ରମରେ ଶୁଣିବେ ନିରୁପମା ସାହୁଙ୍କ ସହିତ ସାକ୍ଷାତକାର। ସନ୍ଧ୍ୟା 7:30 ଶୁଣିବେ ଆମ ଚାଷବାସ କାର୍ଯ୍ୟକ୍ରମ। ରାତି 8:00 ଶୁଣିବେ ଦେଶାତ୍ମବୋଧକ ଗୀତ। ରାତି 8:15 ଲୋକଗୀତ କ୍ରମରେ ଝୁମର ଶୁଣିବେ। ପରିବେଷଣ କରିବେ ସସ୍ମିତା ନାୟକ ଏବଂ ସାଥୀ କଳାକାର। ରାତି 10:00 ଶୁଣିବେ ଲୋକଗୀତ। ରାତି 10:30 ସିନେତରଙ୍ଗ କାର୍ଯ୍ୟକ୍ରମରେ ଶୁଣିବେ ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ର ଗୀତ ଆକାଶବାଣୀ କେନ୍ଦୁଝର। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀମନ୍ଦିର ସ୍ନାନମଣ୍ଡପକୁ ଚତୁର୍ଦ୍ଧ ମୂର୍ତ୍ତି ବିଜେ କରୁଛନ୍ତି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଠାକୁରଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ଆଜି ସକାଳେ ମହାପ୍ରଭୁଙ୍କ ମଙ୍ଗଳାର୍ପଣ, ପୁଷ୍ପାଞ୍ଜଳି, ଡୋରଲାଗି ନୀତି ଶେଷ ହେବା ପରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନ ଏବଂ ପରେ ପରେ ପ୍ରଭୁ ବଳଭଦ୍ର ଦେବୀ ସୁଭଦ୍ରା ସ୍ନାନବେଦୀକୁ ବିଜେ କରିଥିଲେ। ଶେଷରେ ମହାପ୍ରଭୁ ଜଗନ୍ନାଥ ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ପହଞ୍ଚି ସାରିଲେଣି। ମହାପ୍ରଭୁଙ୍କ ଆଜି ଦୁର୍ଲଭ ଗଜବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ପୁରୀ ଗସ୍ତରେ ଆସି ସ୍ନାନମଣ୍ଡପରେ ଠାକୁରଙ୍କର ଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଦେଶବ୍ୟାପୀ ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆଜିଠାରୁ କାର୍ଯ୍ୟକାରୀ ହେବ। ନୂଆଦିଲ୍ଲୀଠାରେ ଆୟୋଜିତ ଷୋଡ଼ଶ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କେନ୍ଦ୍ରୀୟ ପରିଷଦର ସମ୍ମିଳନୀ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏହାର ଶୁଭାରମ୍ଭ କରିବେ। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ପ୍ରଥମ ତିନି ବର୍ଷ ସମ୍ପୂର୍ଣ୍ଣ ଯତ୍ନ ଦୃଷ୍ଟିକୋଣ ଆଧାରରେ ନବଜାତକଙ୍କ ସ୍ୱାସ୍ଥ୍ୟର ଉନ୍ନତି ଉପରେ ଏଥିରେ ଧ୍ୟାନ କେନ୍ଦ୍ରୀଭୂତ ହେବ। ଜନ୍ମରୁ ତିନି ବର୍ଷ ପର୍ଯ୍ୟନ୍ତ ଘରେ ପିଲାମାନଙ୍କର ଯତ୍ନ ନେବା ନେଇ ଏହି କାର୍ଯ୍ୟକ୍ରମ ଅଧୀନରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେତୁ ଜନଶୁଣାଣି ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଦ୍ୱାରା ସୂଚାଇ ଦିଆଯିବ ବୋଲି ବିଭାଗ କହିଛି। ରାଜ୍ୟରେ ଚାଲିଥିବା ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାର ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟ ଗତକାଲି ଶେଷ ହୋଇଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ପାଖାପାଖି 99.94% ଭୋଟରଙ୍କ ପାଖରେ ପରିଗଣନା ଫର୍ମ ପହଞ୍ଚି ସାରିଛି। ଇତିମଧ୍ୟରେ 3,13,79,427 ଫର୍ମର ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ହୋଇଛି। ଚିଠା ଭୋଟର ତାଲିକା ଆସନ୍ତା ମାସ 5 ତାରିଖରେ ପ୍ରକାଶ ପାଇବ। ତାଲିକା ସମ୍ପର୍କିତ ଆପତ୍ତି ଅଭିଯୋଗ ଦାଖଲ ପାଇଁ ଅଗଷ୍ଟ 4 ତାରିଖକୁ ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଛି। ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଆସନ୍ତା ମାସ 1 ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ ପ୍ରକ୍ରିୟା ଆରମ୍ଭ ହେବ। 17 ତାରିଖ ସୁଦ୍ଧା ଏହାକୁ ଶେଷ କରିବା ନେଇ ଓସେପା ପକ୍ଷରୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନୂତନ ମାର୍ଗଦର୍ଶିକା ଅନୁଯାୟୀ ପରିଚାଳନା କମିଟି ସହ ବିଭିନ୍ନ କ୍ଷେତ୍ର ଆଧାରିତ 5 କମିଟି ଗଠନ କରାଯିବାକୁ ନିଷ୍ପତ୍ତି ହୋଇଛି। ଚଳିତ ବିଦ୍ୟାଳୟ ପରିଚାଳନା କମିଟିର ଅବଧି ଆସନ୍ତା 30 ତାରିଖରେ ଶେଷ ହେଉଛି। ଓଡ଼ିଶା ହାଇକୋର୍ଟର ଅନ୍ୟତମ ବିଚାରପତି ତଥା ବିଚାର ବିଭାଗୀୟ ଅଦାଲତ ନିର୍ମାଣ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ମାନସ ରଞ୍ଜନ ପାଠକ ଗତକାଲି ବ୍ରହ୍ମପୁର ଜିଲ୍ଲା ଓ ଦୌରାଜଜ୍ କୋର୍ଟ ପରିଦର୍ଶନ କରିଛନ୍ତି। ନିର୍ମାଣ ହେବାକୁ ଥିବା ଜୁଡିସିଆଲ ପରିସରର ଡିପିଆର୍ ଜଷ୍ଟିସ୍ ପାଠକ ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ଭି କୀର୍ତ୍ତିଭାସନ ଏବଂ ବିଭାଗୀୟ ଅଧିକାରୀଙ୍କ ସହ ପ୍ରକଳ୍ପ ନିର୍ମାଣ ନେଇ ଆଲୋଚନା କରିଛନ୍ତି। ଭଦ୍ରକ ଜିଲ୍ଲାର ଅଣକ୍ୟାଡରଭୁକ୍ତ ସରକାରୀ ଆଇନଜୀବୀଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଗତ ସନ୍ଧ୍ୟାରେ ଉଦ୍ଯାପିତ ହୋଇଛି। ରାଜ୍ୟ ଆଇନ ବିଭାଗ ଏବଂ ଓଡ଼ିଶା ସାଧାରଣ ପ୍ରସିକ୍ୟୁସନ୍ ନିର୍ଦ୍ଦେଶାଳୟ ପକ୍ଷରୁ ଆୟୋଜିତ ଏହି ଶିବିରରେ ବିଭିନ୍ନ ଆଇନର ଧାରା ଏବଂ କାର୍ଯ୍ୟାନ୍ୱୟନ ନେଇ ଆଲୋଚନା ହୋଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତାଲୁକ ଆଇନ ସେବା କମିଟି ଆନୁକୂଲ୍ୟରେ ଗତକାଲି ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୋକ୍ସୋ ଆଇନ, କିଶୋର ନ୍ୟାୟ ଆଇନ ସମେତ ବିଭିନ୍ନ ଆଇନ ସମ୍ପର୍କରେ ଆଲୋଚନା ହୋଇଛି। ଭଦ୍ରକ ଶହୀଦ ସ୍ମୃତି ଭବନ ଟାଉନହଲ୍ଠାରେ ଗତକାଲି ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂସ୍କୃତି ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁର ଯୋଗଦେଇ ଗ୍ରାମାଞ୍ଚଳ ନାଗରିକଙ୍କ ମୌଳିକ ସମସ୍ୟାକୁ ସରକାରଙ୍କ ସମ୍ମୁଖକୁ ଆଣିବା ପାଇଁ ସାମ୍ବାଦିକଙ୍କୁ ପରାମର୍ଶ ଦେଇଛନ୍ତି। ବରଗଡ଼ ଜିଲ୍ଲାସ୍ତରୀୟ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ 2026ର ଗତକାଲି ଦ୍ୱିତୀୟ ଦିବସରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଦ୍ୟୋଗ ପ୍ରତିଷ୍ଠା ପାଇଁ ରହିଥିବା ସରକାରୀ ସୁବିଧା ସୁଯୋଗ ଏବଂ ଋଣ ବ୍ୟବସ୍ଥା ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲୋଚନା ହୋଇଛି। ଜାତୀୟ ପରିସଂଖ୍ୟାନ ଦିବସ ଆଜି ପାଳନ କରାଯାଉଛି। ଜାତୀୟ ବିକାଶ ସମ୍ପର୍କିତ ସାମାଜିକ ଅର୍ଥନୈତିକ ଯୋଜନା ଏବଂ ନୀତି ପ୍ରଣୟନରେ ପରିସଂଖ୍ୟାନର ଗୁରୁତ୍ୱ ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। 2007 ପ୍ରତିବର୍ଷ ଜୁନ୍ 29 ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍ମୁକ୍ତ କରିବା। ଭାରତୀୟ ପରିସଂଖ୍ୟାନର ଜନକ କୁହାଯାଉଥିବା ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲନୋବିସ୍ଙ୍କ ପରିସଂଖ୍ୟାନ ପ୍ରତି ଅବଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ତାଙ୍କ ଜୟନ୍ତୀରେ ଏହି ଦିବସ ପାଳନ କରାଯାଇଥାଏ। ରାଜ୍ୟର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଳବୈଶାଖୀର ପ୍ରଭାବ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଏବଂ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଶ୍ରବଣ ଯନ୍ତ୍ରର ବ୍ୟବହାର ଆଲୋଚନା କରିଛନ୍ତି ଡାକ୍ତର ଅଶ୍ୱିନୀ କୁମାର ଦାସ।
2: ଶ୍ରବଣ ଇନ୍ଦ୍ରିୟ କର୍ଣ୍ଣ 3 ଭାଗରେ ବିଭକ୍ତ, ଯଥା ବାହ୍ୟକର୍ଣ୍ଣ, ମଧ୍ୟକର୍ଣ୍ଣ ଓ ଅନ୍ତଃକର୍ଣ୍ଣ। ବାହ୍ୟକର୍ଣ୍ଣ, ମଧ୍ୟକର୍ଣ୍ଣ ଏବଂ ଅନ୍ତଃକର୍ଣ୍ଣ ମଧ୍ୟରେ କୌଣସି ଅସୁବିଧା ଦ୍ୱାରା ଶ୍ରବଣ ସମସ୍ୟା ହୋଇଥାଏ। ଶ୍ରବଣ ସମସ୍ୟାର ସମାଧାନ ଅସ୍ତ୍ରୋପଚାର କିମ୍ବା ଶ୍ରବଣ ଯନ୍ତ୍ର ବ୍ୟବହାର ଦ୍ୱାରା କରାଯାଏ। ଶ୍ରବଣ ଯନ୍ତ୍ର ସାଧାରଣତଃ 3 ଭାଗରେ ବିଭକ୍ତ, ଆନାଲଗ୍, ସେମି ଡିଜିଟାଲ୍ ଏବଂ ଡିଜିଟାଲ୍ ଶ୍ରବଣ ଯନ୍ତ୍ର। ଏହି 3ଟି ମଧ୍ୟରୁ ଡିଜିଟାଲ୍ ଶ୍ରବଣ ଯନ୍ତ୍ର ହେଉଛି ଅତ୍ୟାଧୁନିକ ଏବଂ ଦୀର୍ଘସ୍ଥାୟୀ। ଶ୍ରବଣ ଯନ୍ତ୍ରର 3ଟି ମୁଖ୍ୟ ଅଂଶ ହେଉଛି ମାଇକ୍ରୋଫୋନ୍, ଆମ୍ପ୍ଲିଫାୟର୍ ଏବଂ ରିସିଭର୍। ମାଇକ୍ରୋଫୋନ୍ ମାଧ୍ୟମରେ ଶବ୍ଦଗୁଡ଼ିକ ଆମ୍ପ୍ଲିଫାୟର୍ ପାଖକୁ ପହଞ୍ଚେ ଏବଂ ଆମ୍ପ୍ଲିଫାୟର୍ ଶବ୍ଦଗୁଡ଼ିକୁ ଜୋର କରି ରିସିଭର୍ ପାଖକୁ ପହଞ୍ଚାଏ, ଯାହାଦ୍ୱାରା ଶ୍ରବଣ ସମସ୍ୟା ଥିବା ବ୍ୟକ୍ତି କଥାଗୁଡ଼ିକୁ ଭଲ ଭାବରେ ଶୁଣିପାରେ। ଶ୍ରବଣ ଯନ୍ତ୍ର ମୁକବଧିର ପିଲାମାନଙ୍କ ପାଇଁ ଏକ ଆଶାର ସଞ୍ଚାର କରିଛି। ଶ୍ରବଣ ଯନ୍ତ୍ର ଦ୍ୱାରା କଥାବାର୍ତ୍ତା ଶୁଣି ବଧିର ପିଲାମାନେ ଭାଷା ଶିଖିଥାନ୍ତି। ଯେକୌଣସି ଶ୍ରବଣ ଯନ୍ତ୍ର ବ୍ୟବହାର କରିବା ପୂର୍ବରୁ ଶ୍ରବଣ ସମସ୍ୟାର ସଠିକ୍ ମୂଲ୍ୟାଙ୍କନ କରିବା ନିହାତି ଆବଶ୍ୟକ, ଯାହାକୁ ଅଡ଼ିଓମେଟ୍ରି କୁହାଯାଏ। ଅଡ଼ିଓମେଟ୍ରି ଟେଷ୍ଟ ଦ୍ୱାରା ଶ୍ରବଣ ଶକ୍ତି ହ୍ରାସର ପରିମାଣ ଜାଣିହୁଏ। ସମ୍ପ୍ରତି 20 ଡେସିବେଲରୁ ଅଧିକା ଶୁଣୁଥିବା ବ୍ୟକ୍ତିମାନଙ୍କୁ ଶ୍ରବଣ ଦୋଷ ଅନ୍ତର୍ଭୁକ୍ତ କରାଯାଇଛି। 50 ଡେସିବେଲରୁ ଅଧିକ ଶୁଣୁଥିବା ବ୍ୟକ୍ତି ଶ୍ରବଣ ସମସ୍ୟାର ସମ୍ମୁଖୀନ ହୁଅନ୍ତି। 50 ଡେସିବେଲରୁ 90 ଡେସିବେଲ ପର୍ଯ୍ୟନ୍ତ ଶ୍ରବଣ ସମସ୍ୟା ଥିବା ବ୍ୟକ୍ତିମାନେ ଶ୍ରବଣ ଯନ୍ତ୍ରରୁ ଉପଯୁକ୍ତ ଲାଭ ପାଇପାରନ୍ତି। 90 ଡେସିବେଲରୁ ଅଧିକା ଶ୍ରବଣ ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ଶ୍ରବଣ ଯନ୍ତ୍ର ସେତେ ଭଲ ଭାବରେ କାର୍ଯ୍ୟ କରେ ନାହିଁ। ଭୁଲ ଶ୍ରବଣ ଯନ୍ତ୍ର ବ୍ୟବହାର କରିବା ଦ୍ୱାରା ଶ୍ରବଣ ସମସ୍ୟା ବୃଦ୍ଧି ପାଇପାରେ। ଡିଜିଟାଲ୍ ଶ୍ରବଣ ଯନ୍ତ୍ର କଥାଗୁଡ଼ିକ ନିଜେ ନିଜେ ପରିଷ୍କାର କରି ସ୍ନାୟୁ ଯନ୍ତ୍ର ପାଖକୁ ପଠାଏ, ଯାହାଦ୍ୱାରା ଏହି ଯନ୍ତ୍ର ବ୍ୟବହାର କରୁଥିବା ବ୍ୟକ୍ତି ସଠିକ୍ ଭାବେ କଥା ବୁଝିପାରେ ଏବଂ କଥାର ଜୋର ବଢ଼େଇବା କିମ୍ବା କମେଇବାକୁ ପଡ଼େ ନାହିଁ, କାରଣ ଏହା ସ୍ୱତଃପ୍ରବୃତ ଭାବେ ହୋଇଥାଏ। ଆନାଲଗ୍ କିମ୍ବା ସେମି ଡିଜିଟାଲ୍ ଶ୍ରବଣ ଯନ୍ତ୍ର ଦ୍ୱାରା କଥା ଶୁଣାଯାଏ, କିନ୍ତୁ ମେସିନ୍ରେ ହେଉଥିବା ଶବ୍ଦ ଯୋଗୁଁ କଥା ପରିଷ୍କାର ବୁଝାଯାଏ ନାହିଁ ଏବଂ ଏହାଦ୍ୱାରା ଶ୍ରବଣ ସମସ୍ୟା ମଧ୍ୟ ବୃଦ୍ଧି ପାଇଥାଏ। ଡିଜିଟାଲ୍ ଶ୍ରବଣ ଯନ୍ତ୍ର ସାଧାରଣତଃ କାନ ପଛରେ, କାନ ଭିତରେ, ଅଳ୍ପ କାନ ଭିତରେ ଏବଂ ପୁରା କାନ ଭିତରେ ପିନ୍ଧାଯାଏ। କମ୍ ବୟସର ଯୁବକ ଏବଂ ଯୁବତୀମାନଙ୍କ ପାଇଁ କମ୍ କାନ ଭିତରେ ଏବଂ ପୁରା କାନ ଭିତରେ ଲଗାଯାଉଥିବା ଶ୍ରବଣ ଯନ୍ତ୍ର ଉପଯୋଗୀ ହୋଇଥାଏ। ଡିଜିଟାଲ୍ ଶ୍ରବଣ ଯନ୍ତ୍ର ପାଇଁ କାନର ଆକାର ମାପ କରିବା ନିହାତି ଆବଶ୍ୟକ। ମାପ ଦ୍ୱାରା ତିଆରି ହୋଇଥିବା ଶ୍ରବଣ ଯନ୍ତ୍ର କାନରୁ ଖସି ପଡ଼େ ନାହିଁ ଏବଂ ସଠିକ୍ ପରିମାଣର ଶବ୍ଦ କାନ ମଧ୍ୟରେ ପ୍ରବେଶ କରିଥାଏ। ଶ୍ରବଣ ଯନ୍ତ୍ର ବ୍ୟାଟେରୀ ମାଧ୍ୟମରେ ପରିଚାଳିତ ହୁଏ। କାନ ଭିତର ହିୟରିଂ ଏଡ଼୍ରେ ଗୋଟିଏ ବ୍ୟାଟେରୀ 15-25 ଦିନ ପର୍ଯ୍ୟନ୍ତ ବ୍ୟବହାର କରିହୁଏ। କାନ ଭିତରେ ଆଉ ପୁରା କାନ ଭିତରେ ଶ୍ରବଣ ଯନ୍ତ୍ରରେ ଗୋଟିଏ ବ୍ୟାଟେରୀ 5-7 ଦିନ ପର୍ଯ୍ୟନ୍ତ ବ୍ୟବହାର କରିହୁଏ। ଶ୍ରବଣ ଯନ୍ତ୍ର ବ୍ୟବହାର କରୁଥିବା ବ୍ୟକ୍ତି କିଛିଟା ସାବଧାନତା ଅବଲମ୍ବନ କରିବା ନିହାତି ଦରକାର, ଯଦ୍ୱାରା ଶ୍ରବଣ ଯନ୍ତ୍ର ନଷ୍ଟ ହେବ ନାହିଁ। ଶୋଇଲା ଏବଂ ଗାଧୋଇଲା ବେଳେ ଶ୍ରବଣ ଯନ୍ତ୍ର ବ୍ୟବହାର ନ କରିବା, ଶ୍ରବଣ ଯନ୍ତ୍ରକୁ ପାଣିଠାରୁ ବଞ୍ଚେଇକରି ରଖିବା। ବର୍ତ୍ତମାନ ଜଳ ନିରୋଧକ ଶ୍ରବଣ ଯନ୍ତ୍ର ଉପଲବ୍ଧ ହେଲାଣି। ସଠିକ୍ ସମୟରେ ଶ୍ରବଣ ଯନ୍ତ୍ରର ବ୍ୟାଟେରୀ ବଦଳାଇବା, ଶ୍ରବଣ ଯନ୍ତ୍ରକୁ ଉଚ୍ଚ ଜାଗାରୁ ତଳକୁ ନ ପକାଇବା।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଶ୍ରବଣ ଯନ୍ତ୍ରର ବ୍ୟବହାର, ଆଲୋଚନା କରିଥିଲେ ଡାକ୍ତର ଅଶ୍ୱିନୀ କୁମାର ଦାସ।

0: ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନିରନ୍ତର ବିକାଶ କ୍ଷେତ୍ରରେ ନେତୃତ୍ୱ ପାଇଁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜି ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ। ପୁରୀରେ ଆଜି ଅନୁଷ୍ଠିତ ହେଉଛି ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କଲେ ଚତୁର୍ଦ୍ଧା ମୂର୍ତ୍ତି। ଆମେରିକା ଓ ଇରାନ୍ ମଧ୍ୟରେ ଆସନ୍ତାକାଲି ପୁଣି ଥରେ ହେବ ଆଲୋଚନା ଏବଂ ଏଫ୍ଆଇଏଚ୍ ହକି ପୁରୁଷ ପ୍ରୋ ଲିଗ୍ର ରିଭର୍ସ ମ୍ୟାଚ୍ରେ ଇଂଲଣ୍ଡକୁ 3-2 goalsରେ ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରିବେଶ ସଂରକ୍ଷଣ ଏବଂ ନିରନ୍ତର ବିକାଶ କ୍ଷେତ୍ରରେ ନେତୃତ୍ୱ ପାଇଁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ ପ୍ରଦାନ କରାଯାଇଛି। ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନି ଏହି ସମ୍ମାନ ପ୍ରଦାନ କରିଛନ୍ତି। ନିରନ୍ତର ବିକାଶକୁ ପ୍ରୋତ୍ସାହନ ଦେବା, ସବୁଜ ଦୃଷ୍ଟିକୋଣ, ବିକାଶଶୀଳ ଦେଶମାନଙ୍କ ସ୍ୱାର୍ଥର ସୁରକ୍ଷା, ନୀଳ ଅର୍ଥନୀତିର ପ୍ରସାର, ଜଳବାୟୁ ପରିବର୍ତ୍ତନ ମୁକାବିଲା, ସାମୁଦ୍ରିକ ସମ୍ପଦର ନିରନ୍ତର ପରିଚାଳନା ଏବଂ କ୍ଷୁଦ୍ର ଦ୍ୱୀପରାଷ୍ଟ୍ରମାନଙ୍କ ବିକାଶକୁ ପ୍ରାଧାନ୍ୟ ଦେବାରେ ଶ୍ରୀ ମୋଦିଙ୍କ ଅବଦାନକୁ ସ୍ୱୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଛି। ସମ୍ମାନ ଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦି ସେସେଲ୍ସର ସରକାର ଓ ସେଠାକାର ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି। ଜଳବାୟୁ ପରିବର୍ତ୍ତନର ଆହ୍ୱାନକୁ ମୁକାବିଲା କରୁଥିବା ସମସ୍ତ ଦେଶଙ୍କୁ ସେ ଏହି ସମ୍ମାନ ଉତ୍ସର୍ଗ କରିବା ସହ ପରିବେଶ ସୁରକ୍ଷା ଭବିଷ୍ୟତ ପିଢ଼ି ପ୍ରତି ଆମର ଦାୟିତ୍ୱ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେସେଲ୍ସର ସ୍ୱାଧୀନତାର 50ତମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ଜାତୀୟ ଦିବସ ଉତ୍ସବରେ ଯୋଗ ଦେଇଛନ୍ତି। ଶ୍ରୀ ମୋଦି ମୁଖ୍ୟ ଅତିଥି ଭାବେ ଏହି ଉତ୍ସବରେ ସାମିଲ ହୋଇଥିବା ବେଳେ ଏହି ସମ୍ମାନ ପାଇବା କ୍ଷେତ୍ରରେ ସେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ। ନୌସେନା ଓ ସ୍ଥଳସେନାର ଏକ ଭାରତୀୟ ମାର୍ଚିଂ ଦଳ ସେଠାରେ ଅନୁଷ୍ଠିତ ପରେଡ୍ରେ ଅଂଶଗ୍ରହଣ କରିଥିଲା। ଭାରତ ସେସେଲ୍ସ ମଧ୍ୟରେ ଥିବା ଘନିଷ୍ଠ ଓ ସ୍ୱତନ୍ତ୍ର ସହଭାଗିତାକୁ ଏହା ପ୍ରତିଫଳିତ କରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସେସେଲ୍ସର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନିଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଗତ ଶନିବାର ସେସେଲ୍ସରେ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ ଏବଂ ମରିସସ୍ର ପ୍ରଧାନମନ୍ତ୍ରୀ ନବୀନ ଚନ୍ଦ୍ର ରାମଗୁଲମ ମଧ୍ୟ ଉପସ୍ଥିତ ଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଭାରତ ମହାସାଗର ଅଞ୍ଚଳର ଏକ ପ୍ରମୁଖ ସାମୁଦ୍ରିକ ପଡ଼ୋଶୀ ଦେଶ ଭାବେ ସେସେଲ୍ସ ରହିଥିବା ବେଳେ ମହାସାଗର ଯୋଜନାରେ ସେସେଲ୍ସ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ସେସେଲ୍ସରେ ମରିସସ୍ର ପ୍ରଧାନମନ୍ତ୍ରୀ ଡକ୍ଟର ନବୀନ ଚନ୍ଦ୍ର ରାମଗୁଲାମଙ୍କ ସହ ସାକ୍ଷାତ କରିଛନ୍ତି। ଉଭୟ ନେତା ଭାରତ ଓ ମରିସସ୍ ମଧ୍ୟରେ ଚାଲିଥିବା ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ଭାରତ ପକ୍ଷରୁ ପ୍ରଦାନ କରାଯାଇଥିବା ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ର କାର୍ଯ୍ୟକାରିତା କ୍ଷେତ୍ରରେ ହୋଇଥିବା ପ୍ରଗତିର ମଧ୍ୟ ଉଭୟ ନେତା ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ମରିସସ୍ର ବିକାଶ ଓ ପ୍ରଗତି ନେଇ ଦ୍ୱିପାକ୍ଷିକ ସହଯୋଗରେ ଚାଲିଥିବା ପ୍ରକଳ୍ପଗୁଡ଼ିକ, ମରିସସ୍ର ସ୍ୱାସ୍ଥ୍ୟସେବା, ସଂଯୋଗ ବ୍ୟବସ୍ଥା, ନିରନ୍ତର ବିକାଶ ଏବଂ ନୀଳ ଅର୍ଥନୀତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିବ ବୋଲି କହିଛନ୍ତି। ଭାରତର ଭିଜନ ମହାସାଗର ଏବଂ ପଡ଼ୋଶୀ ପ୍ରଥମ ନୀତି ଅଧୀନରେ ଭାରତ ମରିସସ୍ ମଧ୍ୟରେ ବୃଦ୍ଧି ପାଉଥିବା ରଣନୀତିକ ଭାଗିଦାରୀର ଗୁରୁତ୍ୱ ତଥା ଗ୍ଲୋବାଲ୍ ସାଉଥ୍ ପ୍ରତି ଦୁଇ ଦେଶର ପ୍ରତିବଦ୍ଧତାକୁ ଉଭୟ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ନୂଆଦିଲ୍ଲୀରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପରିଷଦର 16 ସମ୍ମିଳନୀରେ ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ପ୍ରଥମ 3 ବର୍ଷ ସମ୍ପୂର୍ଣ୍ଣ ଯତ୍ନର ପରିକଳ୍ପନାକୁ ଅଗ୍ରାଧିକାର ଦେବ। ଶିଶୁର ବଞ୍ଚି ରହିବା, ସୁସ୍ଥ ବିକାଶ, ପୁଷ୍ଟି ସାଧନ ଏବଂ ପ୍ରାରମ୍ଭିକ ମସ୍ତିଷ୍କ ବିକାଶ କ୍ଷେତ୍ରରେ ଜନ୍ମରୁ ପ୍ରଥମ 3 ବର୍ଷର ଗୁରୁତ୍ୱକୁ ନେଇ ଏହି କାର୍ଯ୍ୟକ୍ରମ କରାଯାଉଛି। ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମରେ ଜନ୍ମରୁ 3 ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କ ପାଇଁ ଘର ଓ ସମୁଦାୟ ଭିତ୍ତିକ ସମନ୍ୱିତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ। ପଦକ୍ଷେପ ଅଧୀନରେ ବିପଦରେ ଥିବା ଶିଶୁମାନଙ୍କ ପାଇଁ ଅତିରିକ୍ତ

0: ଗୃହ ପରିଦର୍ଶନ ସହ ବିପଦ ଆଧାରିତ ଅନୁଧ୍ୟାନ ବ୍ୟବସ୍ଥା ପ୍ରଚଳନ କରାଯିବ। କାର୍ଯ୍ୟକ୍ରମ ଅଧୀନରେ ପ୍ରସବ ପରବର୍ତ୍ତୀ ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ, ଶୈଶବର ପ୍ରାରମ୍ଭିକ ବିକାଶ ଏବଂ ସମନ୍ୱିତ ସ୍ୱାସ୍ଥ୍ୟ ପ୍ଲାଟଫର୍ମ ମାଧ୍ୟମରେ ଡିଜିଟାଲ ନିରୀକ୍ଷଣ ବ୍ୟବସ୍ଥାକୁ ମଧ୍ୟ ସାମିଲ କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀମନ୍ଦିର ସ୍ନାନମଣ୍ଡପକୁ ଚତୁର୍ଦ୍ଧାମୂର୍ତ୍ତି ବିଜେ କରିଛନ୍ତି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଠାକୁରଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ଆଜି ସକାଳେ ମହାପ୍ରଭୁଙ୍କ ମଙ୍ଗଳାର୍ପଣ, ପୁଷ୍ପାଞ୍ଜଳି, ଡୋରଲାଗି ନୀତି ଶେଷ ହେବା ପରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନ ସ୍ନାନବେଦୀକୁ ବିଜେ କରିଥିଲେ, ପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥ ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କରିଛନ୍ତି। ମହାପ୍ରଭୁଙ୍କ ଆଜି ଦୁର୍ଲଭ ଗଜବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ପୁରୀ ଗସ୍ତରେ ଆସି ସ୍ନାନମଣ୍ଡପରେ ଠାକୁରଙ୍କର ଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ବ୍ରିଟେନ୍ ଗସ୍ତ ଶେଷ କରି ଏବେ ଗ୍ରୀସ୍ର ଏଥେନ୍ସରେ ଏକ ଉଚ୍ଚସ୍ତରୀୟ ଭାରତୀୟ ବ୍ୟବସାୟିକ ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି। ବାଣିଜ୍ୟ, ପୁଞ୍ଜିନିବେଶ ଏବଂ ରଣନୈତିକ ଆର୍ଥିକ ସହଯୋଗକୁ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗ୍ରୀସ୍ ଗସ୍ତ ସମୟରେ ପ୍ରତିନିଧି ଦଳ ଏଥେନ୍ସ ଷ୍ଟାର୍ଟଅପ୍ ବିଜିନେସ୍ ଇନ୍କ୍ୟୁବେଟରରେ ଯୋଗଦେବେ। ଏଥେନ୍ସ ଚାମ୍ବର ଅଫ୍ କମର୍ସ ଏବଂ ଇଣ୍ଡଷ୍ଟ୍ରିରେ ଭାରତ ଓ ଗ୍ରୀସ୍ର ଶିଳ୍ପ କ୍ଷେତ୍ରର ପ୍ରମୁଖ ପ୍ରତିନିଧିମାନଙ୍କ ସହ ଭିତ୍ତିଭୂମି ବିକାଶ, ଡିଜିଟାଲୀକରଣ, ପ୍ରତିରକ୍ଷା, ଖାଦ୍ୟ ଓ କୃଷି କ୍ଷେତ୍ରକୁ ନେଇ ଗୋଲଟେବୁଲ୍ ବୈଠକ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଶ୍ରୀ ଗୋଏଲ ଲଣ୍ଡନରେ ଆୟୋଜିତ ଇଣ୍ଡିଆ ୟୁକେ ପାର୍ଟନର୍ସ ଇନ୍ ପ୍ରୋଗ୍ରେସ୍ ବ୍ୟବସାୟିକ ପୂର୍ଣ୍ଣାଙ୍ଗ ଅଧିବେଶନରେ ଯୋଗଦେଇ ତାଙ୍କର ବ୍ରିଟେନ୍ ଗସ୍ତ ଶେଷ କରିଥିଲେ। ଆମେରିକା ଏବଂ ଇରାନ ମଧ୍ୟରେ ଆସନ୍ତାକାଲି ପୁଣି ଆଲୋଚନା ଆରମ୍ଭ ହେବ। ହରମୁଜ ପ୍ରଣାଳୀକୁ ନେଇ ଉପୁଜିଥିବା ବିବାଦର ସମାଧାନ ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ହରମୁଜ ପ୍ରଣାଳୀ ଅଞ୍ଚଳରେ ଉଭୟ ପକ୍ଷର ଏକାଧିକ ପର୍ଯ୍ୟାୟରେ ଆକ୍ରମଣ ପରେ ଦ୍ୱିପାକ୍ଷିକ ଆଲୋଚନା ବିଷୟରେ ଘୋଷଣା କରାଯାଇଛି। ଯୁଦ୍ଧବିରତି ଉଲ୍ଲଙ୍ଘନ କରି ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିଥିବା ଅଭିଯୋଗରେ ଆମେରିକା ଇରାନ୍ର ସାମରିକ ଘାଟିଗୁଡ଼ିକ ଉପରେ ଆକ୍ରମଣ କରିଥିଲା। ଜବାବରେ ଇରାନ୍ ବାହାରିନ୍ ଓ କୁଏତରେ ଥିବା ଆମେରିକୀୟ ସାମରିକ ଘାଟିଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିଲା। ଆମେରିକାର ଜଣେ ଅଧିକାରୀ କହିଛନ୍ତି, ବର୍ତ୍ତମାନ ପାଇଁ ଉଭୟ ପକ୍ଷ ସାମରିକ କାର୍ଯ୍ୟକଳାପରୁ ବିରତ ରହିବେ ଏବଂ ଆଲୋଚନା ଜାରି ରହିଥିବା ବେଳେ ହରମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ସ୍ୱାଭାବିକ ରହିବ। ପାକିସ୍ତାନ ଆଫଗାନିସ୍ତାନ ସୀମାରେ ପାକିସ୍ତାନ ସୁରକ୍ଷା ବଳ ପକ୍ଷରୁ ଆତଙ୍କବାଦୀଙ୍କ ଆଡ଼ା ଏବଂ ଆଶ୍ରୟସ୍ଥଳ ଉପରେ ଆକ୍ରମଣରେ 29 ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସାମାଜିକ ଗଣମାଧ୍ୟମରେ ସେଠାକାର ସୂଚନା ମନ୍ତ୍ରୀ ଅତାଉଲ୍ଲା ତାରାର କହିଛନ୍ତି, ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ଏକାଧିକ ଆତଙ୍କବାଦୀ ଆକ୍ରମଣର ପ୍ରତିକ୍ରିୟା ସ୍ୱରୂପ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ଗତକାଲି ବନ୍ଧୁକ ଏବଂ ବିସ୍ଫୋରକରେ ସଜ୍ଜିତ ଆତଙ୍କବାଦୀମାନେ ଦକ୍ଷିଣ ବନ୍ଦର ସହର କରାଚିରେ ଥିବା ଅର୍ଦ୍ଧସାମରିକ ବଳ ରେଞ୍ଜର୍ସର ଆଞ୍ଚଳିକ ମୁଖ୍ୟାଳୟ ଉପରେ ଆକ୍ରମଣ କରି 3 ସୈନିକଙ୍କୁ ହତ୍ୟା କରିଥିଲେ। ସୁରକ୍ଷା ବଳ 3 ଆକ୍ରମଣକାରୀଙ୍କୁ ନିପାତ କରିବା ସହ ଆହତ ଅବସ୍ଥାରେ ଜଣେ ଆକ୍ରମଣକାରୀକୁ ଗିରଫ କରିଥିଲେ। ସେ ଜଣେ ଆଫଗାନିସ୍ତାନ ନାଗରିକ ବୋଲି ପାକିସ୍ତାନ ସେନା ପକ୍ଷରୁ କୁହାଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 କ୍ଷୁଦ୍ର ବ୍ୟବସାୟର ବିକାଶ ଏବଂ ଉଦ୍ୟୋଗୀମାନଙ୍କ ଲାଗି ସୁଯୋଗ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଭାରତ ସରକାରଙ୍କ MSME ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡକ୍ଟର ରଜନୀଶ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01173711744 2331 4481 এবং 2371 7106 নম্বরক ডায়াল করিবাকু হব। ইয়া ব্যতীত শ্রোতামানে 9289094044 নম্বরক হোয়াটসঅ্যাপ এবং সামাজিক গণমাধ্যম এক্স রে হ্যাশট্যাগ এআর মাধ্যমে প্রশ্ন পচারি পারিবে। লন্ডনঠারে গতকালি অনুষ্ঠিত FIH হকি প্রো লিগ্র রিভর্স ম্যাচে ভারতীয় পুরুষ হকি দল পেনাল্টি শুটআউট্রে 3-2 গোলে ইংল্যান্ডকু পরাস্ত করেছে। হকি বিশ্বকাপ পূর্বরু এহা ভারতর শেষ FIH প্রো লিগ ম্যাচ থিলা। ଫିଫା ବିଶ୍ୱକପ୍ର ନକ୍ଆଉଟ୍ ପର୍ଯ୍ୟାୟରେ ଯୁକ୍ତରାଷ୍ଟ୍ରର ଲସ୍ ଆଞ୍ଜେଲସ୍ରେ କାନାଡ଼ା 1-0 ଗୋଲ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ପ୍ରଥମ ନକ୍ଆଉଟ୍ ବିଜୟ ହାସଲ କରିଛି। ଆସନ୍ତା ଜୁଲାଇ ମାସ 4 ଶନିବାର ଦିନ ହ୍ୟୁଷ୍ଟନ୍ରେ କାନାଡ଼ା ନେଦରଲ୍ୟାଣ୍ଡସ୍ କିମ୍ବା ମରକୋ ବିପକ୍ଷରେ ମ୍ୟାଚ୍ ଖେଳିବ। ଗ୍ରୁପ୍ ପର୍ଯ୍ୟାୟ ଶେଷ ହେବା ପରେ ଅବଶିଷ୍ଟ 32 ଦଳକୁ ନେଇ 2026 ଫିଫା ବିଶ୍ୱକପ୍ର ନକ୍ଆଉଟ୍ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି। ପୁରୁଷ କ୍ରିକେଟ୍ରେ ବେଲ୍ଫାଷ୍ଟରେ 2 ବିଶିଷ୍ଟ T20 ଆନ୍ତର୍ଜାତୀୟ ଶୃଙ୍ଖଳାର ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ୍ରେ ଆୟାରଲ୍ୟାଣ୍ଡ 1 ରନ୍ରେ ଭାରତକୁ ପରାସ୍ତ କରିଛି। ଆଇସିସି ମହିଳା T20 ବିଶ୍ୱକପ୍ରେ ଲଣ୍ଡନର ଲର୍ଡ଼ସ ଗ୍ରାଉଣ୍ଡରେ ଗ୍ରୁପ୍ ଏ ର ଶେଷ ମ୍ୟାଚ୍ରେ ଅଷ୍ଟ୍ରେଲିଆ 6 ୱିକେଟ୍ରେ ଭାରତକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ 20 ଓଭରରେ 4 ୱିକେଟ୍ ହରାଇ 170 ରନ୍ କରିଥିଲା। ୟୁଏସ୍ ଓପନ୍ 2026 ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତର କିଦାମ୍ବି ଶ୍ରୀକାନ୍ତ କାଲିଫର୍ଣ୍ଣିଆରେ ଅନୁଷ୍ଠିତ ପୁରୁଷ ଫାଇନାଲରେ ସୁଲିଆଙ୍କ ବିପକ୍ଷରେ ମ୍ୟାଚ୍ ଖେଳିବେ। ମୁଖ୍ୟ ସମ୍ବାଦ ପୁଣିଥରେ। ନିରନ୍ତର ବିକାଶ କ୍ଷେତ୍ରରେ ନେତୃତ୍ୱ ପାଇଁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜି ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ। ପୁରୀରେ ଆଜି ଅନୁଷ୍ଠିତ ହେଉଛି ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କଲେ ଚତୁର୍ଦ୍ଧା ମୂର୍ତ୍ତି। ଆମେରିକା ଓ ଇରାନ୍ ମଧ୍ୟରେ ଆସନ୍ତାକାଲି ପୁଣି ଥରେ ହେବ ଆଲୋଚନା ଏବଂ ଏଫ୍ଆଇଏଚ୍ ହକି ପୁରୁଷ ପ୍ରୋ ଲିଗ୍ର ରିଭର୍ସ ମ୍ୟାଚ୍ରେ ଇଂଲଣ୍ଡକୁ 3-2 ଗୋଲ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କେନ୍ଦୁଝର, ସମୟ 7:25। ଶିଳ୍ପୀ ସଂଯୁକ୍ତା ଚୌଧୁରୀଙ୍କ କଣ୍ଠରେ ଶୁଣନ୍ତୁ ଗୋଟିଏ ଭକ୍ତିଗୀତ, ଅମର ମହାନ୍ତିଙ୍କ ଗୀତ ରଚନା, ଅନିଲ ଜେନାଙ୍କ ସଙ୍ଗୀତ।

ଭକ୍ତିଗୀତ ଶୁଣୁଥିଲେ ଶିଳ୍ପୀ ସଂଯୁକ୍ତା ଚୌଧୁରୀଙ୍କ କଣ୍ଠରେ, ଆକାଶବାଣୀ କେନ୍ଦୁଝର। ଆଦିବାସୀ ଗୀତକ୍ରମରେ ଶୁଣନ୍ତୁ ହୋ ଗୀତ, ପରିବେଷଣ କରୁଛନ୍ତି ପୁରେନ୍ଦ୍ର ପିଙ୍ଗୁଆ ଏବଂ ସାଥୀ କଳାକାର।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
0: ସବୁରି ଭାଷାରେ କେବଳ ଆକାଶବାଣୀ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ପ୍ରସାରଣ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101 ମେଗାହର୍ଜ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆମ କାର୍ଯ୍ୟକ୍ରମ ପ୍ରସାରଣ ହେଉଛି। ଆକାଶବାଣୀ କେନ୍ଦୁଝର ସମୟ ସକାଳ 8ଟା ହେବାକୁ ଯାଉଛି। ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଆଜିଥିରେ ବିଷୟ ରହିଛି ସ୍ନାନ ପୂର୍ଣ୍ଣିମା। ଆଲୋଚକ ଡକ୍ଟର ଭାସ୍କର ମିଶ୍ର। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ।

ବିଶ୍ୱ ବ୍ରହ୍ମାଣ୍ଡର ଠାକୁର ଲୀଳାମୟ ଶ୍ରୀ ଜଗନ୍ନାଥ। ସେ ନିରାକାର ହେଲେ ହିଁ ତାଙ୍କର ଆକାର ଧାରଣର ଏକମାତ୍ର କାରଣ ଲୀଳା ରଚନା। ଅଦ୍ୱୈତ ବ୍ରହ୍ମଲୀଳା ନିମିତ୍ତ ଦ୍ୱୈତ ବା ବହୁ ଭାବରେ ପ୍ରତିଭାତ ହୋଇଥାନ୍ତି ସେ। ଭଗବାନ ପୁରୁଷୋତ୍ତମ ସର୍ବଥା ନିଖିଳ ଲୋକହିତ ନିମନ୍ତେ ନାନା ପ୍ରକାର ଲୀଳା କରୁଅଛନ୍ତି ଏବଂ ଏହି କାରଣରୁ ସେହି ଜଗନ୍ମୟ ଜଗନ୍ନାଥ ଦେବ ନାନା ପ୍ରକାର ଗୁଣ ବିକାର ବିବିଧ ପ୍ରକାର ରୂପ ଓ ଚେଷ୍ଟାରେ ତଥା ନାନା ପ୍ରକାର ଭାବ ନେଇ ବିହାର କରୁଛନ୍ତି।

0: ସେହି ଭାବ ବିନୋଦିଆ ଲୀଳାମୟ ଠାକୁର ଶ୍ରୀଜଗନ୍ନାଥଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ସ୍ନାନ ଯାତ୍ରା ଅନ୍ୟତମ ମୁଖ୍ୟ ଯାତ୍ରା ଭାବରେ ଭକ୍ତମାନଙ୍କ ନିକଟରେ ପରିଚିତ। ମହାପ୍ରଭୁ ସ୍ୱୟଂ ଯେପରି ରହସ୍ୟମୟ, ତାଙ୍କର ମୂର୍ତ୍ତି ଗଠନ, ପ୍ରାଣ ପ୍ରତିଷ୍ଠା, ତାଙ୍କର କଳ୍ପନା ଏବଂ ବାର୍ଷିକ ସ୍ନାନଯାତ୍ରା ମଧ୍ୟ ସେହିପରି ରହସ୍ୟାବୃତ। ପ୍ରଭୁଙ୍କର ନିତ୍ୟ ନୈମିତ୍ତିକ ନୀତି ମଧ୍ୟରୁ ସ୍ନାନଯାତ୍ରାକୁ ବିଗ୍ରହମାନଙ୍କର ଆବିର୍ଭାବ ବା ଜନ୍ମଦିବସ ବୋଲି ବିବେଚନା କରାଯାଏ। ସେହି ଦେବସ୍ନାନ ପୂର୍ଣ୍ଣିମାର ରୀତିନୀତି ଆଉ ମହତ୍ୱ ସମ୍ପର୍କରେ ବିସ୍ତାରିତ ଭାବରେ ଆଲୋକପାତ କରୁଛନ୍ତି ଗବେଷକ ଡକ୍ଟର ଭାସ୍କର ମିଶ୍ର।
1: ଦ୍ୱାଦଶ ଯାତ୍ରା ମଧ୍ୟରୁ ସ୍ନାନଯାତ୍ରା ଅନ୍ୟତମ ପ୍ରସିଦ୍ଧ ତଥା ଆଦ୍ୟ ଉତ୍ସବ। ମଞ୍ଚା ସ୍ନାନଂ ରଥବର ଗତି ଶୟନଂ ଚାୟନେ ଦ୍ୱେ ପାର୍ଶ୍ୱାବୃତ୍ତି ହି ଶୟନଂ ନିବୃତ୍ତି ହି ପ୍ରାବୃତ୍ତି ହି ପୁଷ୍ୟ ପୂଜା ଦୋଳଯାତ୍ରା ଦମନକ ମହକ୍ଷ ପୁଣ୍ୟା ତୃତୀୟା ଚୈତା ଯାତ୍ରା ବିଧି ନିଗଦିତା ଦ୍ୱାଦଶତି ନରେନ୍ଦ୍ର। ଏଇଗୁଡ଼ିକ ବିଭିନ୍ନ ପୁରାଣ ଶାସ୍ତ୍ରମାନଙ୍କରେ ମଧ୍ୟ ଏହି ତିଥି ନିରୂପଣ କରାଯାଇଛି ଏବଂ ଏହି ସ୍ନାନଯାତ୍ରା ଉଦୟା ପୂର୍ଣ୍ଣମୀ ତିଥିରେ ପାଳିତ ହୁଏ। ଅନ୍ୟ ଦିଗରୁ ଅତ୍ୟନ୍ତ ପବିତ୍ର ଦିବସ ଓ ଏହି ସ୍ନାନଯାତ୍ରା ଦିବସରେ ଶ୍ରୀବିଗ୍ରହମାନଙ୍କର ଆବିର୍ଭାବ ବା ଜନ୍ମଦିବସ ଅଟେ।
0: ଦେବସ୍ନାନ ପୂର୍ଣ୍ଣିମାର ମହତ୍ୱ ସମ୍ପର୍କରେ ଅନେକ ପାରମ୍ପରିକ ଏବଂ ପୌରାଣିକ ପୃଷ୍ଠଭୂମି ମଧ୍ୟ ରହିଛି। ପୁରାଣ, ଶାସ୍ତ୍ର ଏବଂ ଶ୍ରୀମନ୍ଦିର ସତ୍ୱଲିପିରେ ଯାହା ଉଲ୍ଲେଖ ରହିଛି ସେ ସମ୍ପର୍କରେ ଡକ୍ଟର ମିଶ୍ରଙ୍କର ବକ୍ତବ୍ୟ ହେଲା।
1: ବିଭିନ୍ନ ପୁରାଣ ଶାସ୍ତ୍ରମାନଙ୍କରେ ସ୍ନାନଯାତ୍ରା ବିଷୟ ପ୍ରସଙ୍ଗ ବର୍ଣ୍ଣିତ ହୋଇଛି। ଏଥିମଧ୍ୟରୁ ସ୍କନ୍ଦ ପୁରାଣର ଉତ୍କଳଖଣ୍ଡର ବର୍ଣ୍ଣନା ଅନୁସାରେ ସ୍ୱୟଂ ଶ୍ରୀଜଗନ୍ନାଥ ମହାପ୍ରଭୁ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ଶ୍ରୀମନ୍ଦିର ଅଭ୍ୟନ୍ତରସ୍ଥ ରତ୍ନ ସିଂହାସନରେ ପ୍ରତିଷ୍ଠିତ ହେବା ପରେ ଅତ୍ୟନ୍ତ ପ୍ରସନ୍ନ ହୋଇ ମହାରାଜାଙ୍କୁ ସ୍ୱୟଂ ଦର୍ଶନ ଦେଇଥିଲେ ଓ ଭବିଷ୍ୟତରେ ତାଙ୍କର ପୂଜାବିଧି ଓ ଯାତ୍ରା ଉତ୍ସବ ଆଦି ସମ୍ପର୍କରେ କେତେକ ଗୁରୁତ୍ୱପୂର୍ଣ୍ଣ ଉପଦେଶ ଦେଇଥିଲେ। ତନ୍ମଧ୍ୟରେ ପ୍ରଭୁଙ୍କର ପ୍ରଥମ ଉପଦେଶ ଥିଲା ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ତିଥିରେ ଦାରୁବ୍ରହ୍ମ ରୂପରେ ସେ ସ୍ୱୟଂ ଅବତୀର୍ଣ୍ଣ ହୋଇଥିବାରୁ ତାହା ତାଙ୍କର ପୁଣ୍ୟ ଜନ୍ମତିଥି ଓ ମହାସ୍ନାନ ବିଧାନରେ ଏହି ଯାତ୍ରା ପାଳନ କରିବା। ଏହି ଜଗନ୍ନାଥ ମହାପ୍ରଭୁଙ୍କର ସ୍ନାନଯାତ୍ରା ମହାତ୍ମ୍ୟ ଓ ସ୍ନାନବିଧିର ପ୍ରାଚୀନତା ସମ୍ପର୍କରେ ସ୍କନ୍ଦ ପୁରାଣ, ବ୍ରହ୍ମପୁରାଣ, ପଦ୍ମପୁରାଣ, ବାମଦେବ ସଂହିତା, ନୀଳାଦ୍ରି ମହୋଦୟ, ଯାତ୍ରା ଭାଗବତ ଇତ୍ୟାଦି ପ୍ରାଚୀନ ଶାସ୍ତ୍ରମାନଙ୍କରେ ସବିଶେଷ ଉଲ୍ଲେଖ ରହିଛି। ଐତିହାସିକମାନଙ୍କ ମତାନୁଯାୟୀ ଜ୍ୟେଷ୍ଠ ମାସ ଶ୍ରୀ ପୁରୁଷୋତ୍ତମଙ୍କ ପାଇଁ ଅତ୍ୟନ୍ତ ସୁପ୍ରସିଦ୍ଧ ଥିଲା। ଏପରିକି ଗୁଣ୍ଡିଚା ଯାତ୍ରା ପୂର୍ବରୁ ସ୍ନାନଯାତ୍ରା ଆହୁରି ପ୍ରାଚୀନ ଥିଲା। କେତେକ ପୁରାଣ ଗ୍ରନ୍ଥମାନଙ୍କରେ ସ୍ନାନଯାତ୍ରା ମହାପ୍ରଭୁଙ୍କର ଆଦ୍ୟ ଉତ୍ସବ ରୂପେ ବର୍ଣ୍ଣନା ହୋଇଥିବାର ଆଭାସ ମିଳୁଛି।

0: ସ୍ନାନ ଯାତ୍ରାର ଆଠଟି ଅଙ୍ଗ ରହିଛି, ଯଥା ଚତୁର୍ଥୀ ହୋମ, କୂପ ସଂସ୍କାର, ଜଳାଧିବାସ, ସ୍ନାନ ବେଦୀକୁ ପହଣ୍ଡି ବିଜେ, ମଞ୍ଚ ସ୍ନାନ, ଗଜବଦନ ବେଶ, ପ୍ରସାଦ ଲାଗି ଅଣସର ପିଣ୍ଡି ବିଜେ। ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ରାତ୍ରିରେ ଦକ୍ଷିଣ ଘରେ ଚତୁର୍ଥୀ ହୋମ ହୁଏ। ଉତ୍ତର ଦିଗରେ ଶୀତଳାଙ୍କ ଆଗରେ ଥିବା ସ୍ୱର୍ଣ୍ଣ କୂପ ସଂସ୍କାର କରାଯାଇ ଜଳ ଯାଇଥାଏ। ସପ୍ତବିଂଶ ମହୋଷଧି ଓ ଅଷ୍ଟଗନ୍ଧ ଏଥିରେ ମିଶ୍ରିତ କରାଯାଏ। ପୂର୍ଣ୍ଣମୀ ଦିନ ଦେବତାମାନଙ୍କର ସେନାପଟା ଲାଗି ହୁଏ। ତାପରେ ମଙ୍ଗଳାର୍ପଣ କର୍ମ ପରେ ସ୍ନାନ ମଣ୍ଡପକୁ ତିନି ଠାକୁର ଧାଡ଼ି ପହଣ୍ଡିରେ ବିଜେ କରନ୍ତି।
1: ଶ୍ରୀ ମନ୍ଦିରର ଯେଉଁ ସପ୍ତଲିପି ତା ଦେହରେ ସ୍ନାନ ପୂର୍ଣ୍ଣିମା ସମ୍ପର୍କରେ ଯେଉଁ ବର୍ଣ୍ଣନା ରହିଛି ସେଥିରେ ରହିଛି ଯେ ଜ୍ୟେଷ୍ଠ ପୂର୍ଣ୍ଣିମା ପ୍ରାତଃ ସମୟରେ ଠାକୁରମାନଙ୍କର ମଙ୍ଗଳାର୍ପଣ ଡୋର ଲାଗି ହୋଇ ବିଜେ କାହାଳି ଯେତେବେଳେ ବାଜେ ଧାଡ଼ି ପହଣ୍ଡିରେ ବିଗ୍ରହମାନେ ସ୍ନାନ ମଣ୍ଡପ ଉପରେ ଅଧିଷ୍ଠିତ ହୋଇଥାନ୍ତି। ଏହାପରେ ମଙ୍ଗଳ ଆଳତି, ଅବକାଶ, ଅଧର ପୋଛା ଇତ୍ୟାଦି ନୀତି ସମାପନ ପରେ ସୁନା ଗୋସେଇଙ୍କ ଦ୍ୱାରା ସୁନା କୂପରୁ ଆନିତ ଜଳକୁ ଅଧିବାସ ଘରେ ରଖାଯାଇ କର୍ପୂର, କେଶର, ଚୁଆ ଇତ୍ୟାଦି ସୁଗନ୍ଧି ଦ୍ରବ୍ୟ ଦ୍ୱାରା ମିଶ୍ରିତ ଜଳକୁ 108 ଗଡ଼ୁରେ ରଖାଯାଇଥାଏ। ଘଣ୍ଟ, ଛତା ଓ କାହାଳି ବାଜି ପଟୁଆରରେ ଗରାବଡ଼ୁ ସେବକମାନେ ଜଳଗଡ଼ୁମାନଙ୍କୁ ହସ୍ତରେ ଧରି ମଣ୍ଡପ ଉପରକୁ ବିଜେ ହୋଇଥାନ୍ତି। ଏହି ସମୟରେ ପୂଜାପଣ୍ଡା ସେବକ ଏହି ଜଳଗଡ଼ୁକୁ 16 ଉପଚାର ବିଧିରେ ପୂଜା କରିଥାନ୍ତି। ତତ୍ପରେ ଦାରୁ ବିଗ୍ରହମାନଙ୍କ ଶରୀରରେ ଜଳ ଲାଗି ହୋଇଥାଏ। ଜଳ ଲାଗି ନୀତି ଶେଷ ହେବା ପରେ ଶ୍ରୀକ୍ଷେତ୍ରରେ ଅବସ୍ଥିତ ପ୍ରସିଦ୍ଧ ରାଘବଦାସ ମଠ ଓ ଗୋପାଳ ତୀର୍ଥ ମଠରୁ ଗଜାନନ ଭେଷ ଉପକରଣ ସ୍ନାନ ମଣ୍ଡପକୁ ଆସିଥାଏ। ପୁଷ୍ପାଳକ, ଦଇତା, ଖୁଣ୍ଟିଆ, ମେକାପ ଓ ଅନ୍ୟାନ୍ୟ ଭେଷ ସମ୍ପୃକ୍ତ ସେବକମାନଙ୍କ ଦ୍ୱାରା ମହାପ୍ରଭୁଙ୍କର ପ୍ରସିଦ୍ଧ ଗଜାନନ ଭେଷ ଅନୁଷ୍ଠିତ ହୋଇଥାଏ। ଏହି ଭେଷ ଦର୍ଶନ ନିମିତ୍ତ ଲକ୍ଷାଧିକ ଭକ୍ତ ସ୍ନାନ ମଣ୍ଡପ ଉପରେ ସମାବେତ ହୋଇଥାନ୍ତି। ଦୀର୍ଘ ସମୟ ଧରି ସର୍ବସାଧାରଣ ଦର୍ଶନ ବା ଶ୍ରାଣ ମେଳା ଦର୍ଶନରେ ବହୁ ଭକ୍ତ ଦର୍ଶନାର୍ଥୀ ମହାପ୍ରଭୁଙ୍କର ଅପୂର୍ବ ଗଜାନନ ଭେଷ ଦର୍ଶନ କରି ନିଜକୁ କୃତାର୍ଥ ମଣିଥାନ୍ତି। ଏଥିପୂର୍ବରୁ ଗଜାନନ ଭେଷ ଥାଇ ଠାକୁରମାନଙ୍କର ସେଦିନ ଛେରାପରା ନୀତି ଓ ଗୋଟିଏ ମାତ୍ର ଭୋଗ ହୋଇଥାଏ। ପରମ୍ପରା ଅନୁଯାୟୀ ଏଇ ଯେଉଁ ଭେଷ ଏ ଦୀର୍ଘ ବହୁ ବର୍ଷ ଧରିକରି ଆମର ଅନୁଷ୍ଠିତ ହେଉଛି। ଏହିପରି ଭାବରେ ଆମର ସ୍ନାନ ପୂର୍ଣ୍ଣିମା ରୀତିନୀତି ଅନୁଷ୍ଠିତ ହୋଇଥାଏ।

0: ତାପରେ ଆରମ୍ଭ ହୁଏ ଚେରା ପହଁରା ବିଧି। ସ୍ନାନ ମଣ୍ଡପ ଉପରେ ଭୋଗ ବିଧି ବ୍ୟବସ୍ଥା ମଧ୍ୟ ସ୍ୱତନ୍ତ୍ର।
1: ଠାକୁରଙ୍କର ପହଣ୍ଡି ଯେଉଁ ହୁଏ ସେଥିରେ ପ୍ରଥମେ ଆମର ଚାରି ବାଡ଼ଗ୍ରାହୀ ଦଇତାପତି ରହିଥାନ୍ତି ଏବଂ ତା ଦେହରେ ପତି ମହାପାତ୍ର ଏବଂ ଦଇତାପତି ସମବେତ ସେଇଟା ଗୋଷ୍ଠୀଗତ ସେବା। ସମସ୍ତ ଦଇତାପତି ସେବକମାନେ ପତି ମହାପାତ୍ର ଅନ୍ୟାନ୍ୟ ସେବକମାନେ ମଧ୍ୟ ଯଥା ପ୍ରତିହାରୀ ସେବକ ପୂଜାପଣ୍ଡା ସେବକ ସୁପକର ମହାସ୍ୱାର ସେବକ ଖୁଣ୍ଟିଆ ମେକାପ ଏମାନେ ମଧ୍ୟ ଏଇ ପହଣ୍ଡି ନୀତିରେ ଅଂଶଗ୍ରହଣ କରିଥାନ୍ତି ଏବଂ ସେଦିନ ଛେରା ପହଁରା ଗଜପତି ମହାରାଜାଙ୍କର ଛେରା ପହଁରା କରାଯାଏ ସ୍ନାନ ମଣ୍ଡପ ଉପରେ। ସେ ନଥିଲେ ଆମର ମୁଦିରସ୍ଥ ସେବକ ସେଇ ଛେରା ପହଁରା କରନ୍ତି। ସ୍ନାନ ପୂର୍ଣ୍ଣିମା ଦିନ ଗୋଟିଏ ମାତ୍ର ଅନ୍ନଭୋଗ ହୋଇଥାଏ। ଏହିଦିନ ତାଙ୍କର ଗୋଟେ ପରମ୍ପରା ରହିଛି ଯେ ସୁପକରମାନେ ଯେଉଁମାନେ ରୋଷ ଭିତରକୁ ଆସିଥାନ୍ତି ଯଦି ବ୍ରତ ଘର ପରେ ବା ବ୍ରତ ପରେ ସୁପକାର ସେବକମାନଙ୍କର ପିଲାମାନେ ଯେଉଁମାନେ ଯୁବକମାନେ ସେମାନେ ରୋଷ ଭିତରେ ପ୍ରବେଶ କରିଥାନ୍ତି ଏବଂ ଛେକ ନେଇ ଯଦି ସ୍ନାନ ମଣ୍ଡପକୁ ଆସିଥାନ୍ତି ତାହେଲେ ତା ପରଦିନ ଠାରୁ ତାଙ୍କୁ ରୋଷରେ ରାନ୍ଧିବା ପାଇଁ ଅନୁମତି ମିଳିଥାଏ ଏବଂ ସେଇ ଗୋଟିଏ ଭୋଗରେ ପୁରା ସମ୍ପୂର୍ଣ୍ଣ ଭାବରେ ସ୍ନାନ ମଣ୍ଡପରେ ସମସ୍ତ ଭୋଗ ବଢ଼ାଯାଇଥାଏ ଏବଂ ତାକୁ ଷୋଡ଼ଶୋପଚାର ବିଧିରେ ଭୋଗ କରାଯାଇଥାଏ। ଏହାପରେ ଆଉ ଭୋଗ ନଥାଏ। ସେଦିନର ଯାହା ସମସ୍ତ କୋଠଭୋଗ ଏବଂ ପର୍ବାଣୀ ଭୋଗ ଯାନିଯାତ୍ରା ମାନଙ୍କରେ ସ୍ୱତନ୍ତ୍ର ପର୍ବାଣୀ ଭୋଗ ଅନୁଷ୍ଠିତ ହୋଇଥାଏ ସେ ସମସ୍ତ ଭୋଗ ଗୋଟିଏ ଏଇ ସକାଳ ଧୂପରେ ସେଦିନ ଅନୁଷ୍ଠିତ ହୋଇଥାଏ। ଠାକୁରମାନଙ୍କର ଗଜାନନ ବେଶ ପରେ ଏଇ ଭୋଗଟା ହୋଇଥାଏ। ଗୋଟିଏ ଭୋଗ ସରିଲା ପରେ ତାପରେ ପାଣି ପଡ଼େ ଏବଂ ପୋଲିସ ଏବଂ ମନ୍ଦିରର କର୍ମଚାରୀଙ୍କ ସହାୟତାରେ ଆମର ସର୍ବସାଧାରଣ ଦର୍ଶନ ହୋଇଥାଏ ଯେଉଁମାନେ କି ସମସ୍ତ ଦର୍ଶନାର୍ଥୀ ଭକ୍ତମାନେ ସ୍ନାନ ମଣ୍ଡପ ଉପରକୁ ଯାଇ ଦର୍ଶନ କରିଥାନ୍ତି। ସେ ଦର୍ଶନ ସରିଲା ପରେ ଅନ୍ୟାନ୍ୟ କେତେକ ନୀତି ଅଛି ବନ୍ଦାପନା ଆଳତୀ ଏସବୁ କାମ ସରିବା ପରେ ଠାକୁରଙ୍କର ଡୋର ଫିଟା ହୁଏ ଏବଂ ସେମାନଙ୍କର ପହଣ୍ଡି ବିଜେ ପାଇଁ ଆରମ୍ଭ ହୋଇଥାଏ ପ୍ରକ୍ରିୟା। ଆମର ରାତ୍ରି 11:30-12 ଭିତରେ ଆମର ଠାକୁରମାନେ ବାହୁଡ଼ା ବିଜେ କରନ୍ତି ପହଣ୍ଡି କରନ୍ତି। ପ୍ରାୟ 2-3 ସମୟ ପର୍ଯ୍ୟନ୍ତ ଲାଗେ। ଅଣସର ଯେଉଁ ତାଟି ଥାଏ ସେ ତାଟି ଭିତରେ ପ୍ରବେଶ କରନ୍ତି।

0: ଏହି ଦ୍ୱାଦଶ ଯାତ୍ରା ଗୁଡ଼ିକ ହେଲା ଅକ୍ଷୟ ତୃତୀୟା, ସ୍ନାନ ଯାତ୍ରା, ରଥଯାତ୍ରା, ଶୟନ ଯାତ୍ରା, ଦକ୍ଷିଣାୟନ ଯାତ୍ରା, ପାର୍ଶ୍ୱ ପରିବର୍ତ୍ତନ ଯାତ୍ରା, ଦେବୋତ୍ଥାପନ ଯାତ୍ରା, ପ୍ରାବରଣ ଷଷ୍ଠୀ, ପୁଷ୍ୟାଭିଷେକ ଯାତ୍ରା, ଉତ୍ତରାୟଣ ଯାତ୍ରା, ଦୋଳଯାତ୍ରା, ଦମନକ ଚତୁର୍ଦ୍ଦଶୀ ଯାତ୍ରା। ଏହି ଦ୍ୱାଦଶ ପ୍ରଧାନ ଯାତ୍ରା ସହିତ ଜଗନ୍ନାଥଙ୍କ ପୁରୁଷୋତ୍ତମରେ ପ୍ରତିଷ୍ଠା ଦିବସ ବୈଶାଖ ଶୁକ୍ଳ ଅଷ୍ଟମୀରେ ନୀଳାଦ୍ରି ମହୋଦୟକୁ ମିଶାଇ ତ୍ରୟୋଦଶ ଯାତ୍ରା ଆଖ୍ୟା ଦିଆଯାଇଛି। ତେଣୁ ଭକ୍ତମାନେ ଗାଇଥାନ୍ତି, ବାର ମାସେ ତେର ଯାତ୍ରା ଦେଖୁଥିବି ଶ୍ରୀକ୍ଷେତ୍ରେ ହୋଇ ଭିକାରୀ। ତ୍ରୟୋଦଶ ଯାତ୍ରା ଯେ ଭକ୍ତିଯୁକ୍ତ ଭାବରେ ଦର୍ଶନ କରିଥାଏ ସେ ଶ୍ରୀକ୍ଷେତ୍ର ପ୍ରାପ୍ତି ଫଳପ୍ରାପ୍ତ ହୋଇଥାଏ, ଏଥିରେ ସଂଶୟ ନାହିଁ। ଏହି ତେର ଗୋଟି ମୁଖ୍ୟ ଯାତ୍ରାକୁ ଛାଡ଼ିଦେଲେ ପରବର୍ତ୍ତୀ କାଳରେ ଉତ୍କଳର ଗଜପତିମାନେ ଏହାର ସଂଖ୍ୟା ବୃଦ୍ଧି ଘଟାଇଛନ୍ତି। ଏଣୁ ଶ୍ରୀଜଗନ୍ନାଥଙ୍କ ଏହି ତେରଟି ପ୍ରଧାନ ଯାତ୍ରା, ସତେଇଶଟି ଉପଯାତ୍ରା ଓ 108ଟି ପର୍ବପର୍ବାଣୀ, ମୋଟ 148ଟି ଯାତ୍ରା ଶ୍ରୀମନ୍ଦିରରେ ଓ ଶ୍ରୀକ୍ଷେତ୍ରରେ ପାଳିତ ହୋଇ ଆସୁଅଛି।
1: ସ୍କନ୍ଦ ପୁରାଣ ଉତ୍କଳଖଣ୍ଡ ମତରେ ଏହି ସମସ୍ତ ଯାତ୍ରା ମହୋତ୍ସବ ଦର୍ଶନ କଲେ ବୈକୁଣ୍ଠବାସ ହୋଇଥାଏ। ଭଗବାନ ଶ୍ରୀଜଗନ୍ନାଥଙ୍କର ସମସ୍ତ ଉତ୍ସବ ହିଁ ମୁକ୍ତିପ୍ରଦ, ତେଣୁ ଭକ୍ତ ଆକୁଳ କଣ୍ଠରେ ଦୁଇ ହାତ ଯୋଡ଼ି ଗାଇ ଉଠେ।

ଆକାଶବାଣୀ କେନ୍ଦୁଝର, ସମୟ ସକାଳ 8:45। ଶୁଣନ୍ତୁ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। ପ୍ରଯୋଜନା କରିଛନ୍ତି ଅନିତା ତିର୍କି, ଉପସ୍ଥାପନା କରିଛନ୍ତି ନାରାୟଣ ସାହୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
0: ସବୁରି ଭାଷାରେ କେବଳ ଆକାଶବାଣୀ।

ଶୁଭ ଖବର ଶୁଭ ଖବର ଶୁଭ ଖବର କେନ୍ଦୁଝର ଜିଲ୍ଲାର ସୁନାମଧନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ କନକ ଗ୍ରୁପ ପକ୍ଷରୁ ଜୁନ 29 ତାରିଖ ସୋମବାର ଦିନ ହିରୋ କମ୍ପାନୀର ଏକ ନୂତନ ହିରୋ ସୋରୁମ୍ ଖୋଲିବାକୁ ଯାଉଛି। ଏଠାରେ ହିରୋ କମ୍ପାନୀର ବାଇକ୍, ସ୍କୁଟି, ଇଲେକ୍ଟ୍ରିକ୍ ସ୍କୁଟି ସହ ସ୍ପେୟାର ପାର୍ଟସ୍ ମଧ୍ୟ ଉପଲବ୍ଧ ହେବ। ଆଉ ପ୍ରଥମ 100 ଜଣ ଗ୍ରାହକଙ୍କୁ 5 ଗ୍ରାମ ରୂପା କଏନ୍ ପ୍ରଦାନ କରାଯିବ ବୋଲି କନକ ମୋଟର୍ସ ତରଫରୁ ଅଫର୍ ପ୍ରଦାନ କରାଯାଇଛି। ଶୁଭ ଖବର ଶୁଭ ଖବର ଶୁଭ ଖବର।

ଆଜି ଦେବସ୍ନାନ ପୂର୍ଣ୍ଣିମା, ପ୍ରଭୁ ଆଜି 108 ଗରା ପାଣିରେ ଗାଧେଇବେ, ଭକ୍ତମାନଙ୍କ ପାଇଁ ଭଗବାନ ଲୀଳା କରୁଛନ୍ତି। କଥାରେ ଅଛି, ସ୍ନାନ ବେଦୀରେ ଯଦି ପ୍ରଭୁଙ୍କୁ ଦର୍ଶନ କରିବ ପୁନର୍ଜ।

0: ହେବ ନାହିଁ। ବାର ମାସରେ ବାର ଯାତ୍ରା। ଏହି ବାର ଯାତ୍ରାରେ ପ୍ରଭୁ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ମୁଖ୍ୟତଃ ହେଉଛି ସ୍ନାନବେଦୀରେ ମାନ ଗୋବିନ୍ଦ, ଦୋଳବେଦୀରେ ଦୋଳ ଗୋବିନ୍ଦ ଏବଂ ରଥରେ ବାବନ। ଯେତେବେଳେ ବ୍ରହ୍ମା ପ୍ରଭୁଙ୍କୁ କହିଲେ, ପ୍ରଭୁ 365 ଦିନ ମୁଁ ତ ଆସିପାରିବି ନାହିଁ, ମୁଁ ଆପଣଙ୍କୁ କେଉଁଦିନ ଆସି ଦର୍ଶନ କଲେ ବହୁ ପୁଣ୍ୟ ଫଳ ମିଳିଥାଏ। ପ୍ରଭୁ କହିଥିଲେ, ବାର ମାସରେ ବାର ଯାତ୍ରା ମୋର, ଏହି ବାର ଯାତ୍ରାରେ ଆସି ଦର୍ଶନ କଲେ ବହୁ ପୁଣ୍ୟ ଫଳ ମିଳିଥାଏ। ସେଇଠୁ ବ୍ରହ୍ମା କହିଲେ, ପ୍ରଭୁ ଏତେ ଦିନ ଧରି ମୁଁ ତ ଆସିପାରିବି ନାହିଁ, ଆଉ ଟିକେ କମ୍ରେ ଆପଣଙ୍କୁ ଦର୍ଶନ କଲେ ହେବ ନାହିଁ। ସେଇଠୁ ସେ କହିଥିଲେ, ଏହି ତିନିଟି ମୁଖ୍ୟ, ଯଦି ଏହି ତିନି ଦିନ ତୁମେ ଆସି ଦର୍ଶନ କରିପାରିବ ତାହେଲେ ବହୁ ପୁଣ୍ୟ ଫଳ ମିଳିଥାଏ। ଯେଉଁମାନେ ଦର୍ଶନ କରିଥାନ୍ତି ତାଙ୍କୁ ମହାପୁଣ୍ୟ ମିଳିଥାଏ, ଯାହାକି ଦୋଳରେ ଦୋଳଗୋବିନ୍ଦ, ସ୍ନାନରେ ମାନଗୋବିନ୍ଦ ଏବଂ ରଥରେ ବାମନ। ଆଜି ଦେବସ୍ନାନ ପୂର୍ଣ୍ଣିମା, ପ୍ରଭୁ ପାଣିରେ ଗାଧେଇବେ ଏବଂ ଗାଧେଇବା ପରେ ଜ୍ୱର ହେବ ଏବଂ ଅଣସର ଘରକୁ ଯିବେ, ତାପରେ ରଥକୁ ଦୌଡ଼ି ଆସିବେ। ବାମନ ଅବତାରରେ ପ୍ରଭୁ ଦର୍ଶନ ଦେବେ ଭକ୍ତମାନଙ୍କୁ। ଆହା କି ଲୀଳା! ଆସନ୍ତୁ ସେଇ ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଦେବସ୍ନାନ ପୂର୍ଣ୍ଣିମା କ'ଣ ସେଇ ବିଷୟରେ କହୁଛନ୍ତି ପଣ୍ଡିତ ଜିତୁ ଦାସ।
1: ମଞ୍ଚାସ୍ନାନମ ରଥ ବରଗତି ସାୟନମ ଚାୟନମ ଦ୍ୱେ ପର୍ଶ୍ୱାବୃ।

0: ଆକାଶବାଣୀ କେନ୍ଦୁଝର, ସମୟ ଦିନ 10:00। ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ଦିନ 10:30 ଶୁଣିବେ NCERT ପ୍ରାୟୋଜିତ କାର୍ଯ୍ୟକ୍ରମର 1316 ଅଧ୍ୟାୟ। ଦିନ 1:20 ଶୁଣିବେ ବସୁନ୍ଧରା କାର୍ଯ୍ୟକ୍ରମ। ଆଜିର କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ନିରୁପମା ସ୍ୱାଇଁ ଆଲୋଚନା କରିବେ ଆତ୍ମହତ୍ୟା ଏକ ସାମାଜିକ ବ୍ୟାଧି ବିଷୟକୁ ନେଇ। ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ର ସହିତ ଓଡ଼ିଆ ଆଲବମ୍ ଗୀତ ଶୁଣିବେ ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ ଅପରାହ୍ନ 5:00। ଅପରାହ୍ନ 5:30 ଯୁବବାଣୀ କାର୍ଯ୍ୟକ୍ରମ ରିଲେ କରି ପ୍ରସାରଣ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଧ୍ୟା 6:00 ଅବଶିଷ୍ଟ କାର୍ଯ୍ୟକ୍ରମର ସୂଚନା ପାଇବେ। ପରେ ପରେ ରହିଛି ବନସୁରଭି କାର୍ଯ୍ୟକ୍ରମ, ଏଥିରେ ହୋ ଗୀତ ଶୁଣିବେ, ପରିବେଷଣ କରିବେ ସୁରେନ ହେମ୍ବ୍ରମ ଏବଂ ସାଥୀ କଳାକାର। ସନ୍ଧ୍ୟା 6:10 ରାମଚରିତ ମାନସ ଏବଂ 6:30 ଯୁବଶକ୍ତି କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରସାରଣ କରିବୁ। ସନ୍ଧ୍ୟା 7:00 ଶ୍ରୋତାମଞ୍ଚ କାର୍ଯ୍ୟକ୍ରମରେ ଶୁଣିବେ ନିରୁପମା ସାହୁଙ୍କ ସହିତ ସାକ୍ଷାତକାର। ସନ୍ଧ୍ୟା 7:30 ଶୁଣିବେ ଆମ ଚାଷବାସ କାର୍ଯ୍ୟକ୍ରମ। ରାତି 8:00 ଶୁଣିବେ ଦେଶାତ୍ମବୋଧକ ଗୀତ। ରାତି 8:15 ଲୋକଗୀତ କ୍ରମରେ ଝୁମର ଶୁଣିବେ, ପରିବେଷଣ କରିବେ ସସ୍ମିତା ନାୟକ ଏବଂ ସାଥୀ କଳାକାର। ରାତି 10:00 ଶୁଣିବେ ଲୋକଗୀତ। ରାତି 10:30 ସିନେ ତରଙ୍ଗ କାର୍ଯ୍ୟକ୍ରମରେ ଶୁଣିବେ ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ର ଗୀତ। ଏ ଥିଲା କିଛି ମୁଖ୍ୟ କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ କେନ୍ଦୁଝର, ସମୟଧର ଗୀତାଞ୍ଜଳିର, ପ୍ରଯୋଜନା କରିଛନ୍ତି ଅନିତା ତିର୍କି, ଉପସ୍ଥାପନାରେ କବିତା। ନମସ୍କାର।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
1: ସବୁରି ଭାଷାରେ କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆଚ୍ଛା ତମର ସବୁ ରିପୋର୍ଟ ଦେଖେଲା, ଏଚ୍ଆଇଭି ଟେଷ୍ଟ ହେଇଛି?
2: ନାଇଁ ଡାକ୍ତର ବାବୁ, ସେଇଟା କଣ ନିହାତି ଜରୁରୀ?
3: ଆଜ୍ଞା ହଁ, ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳା ନିଜର ଏଚ୍ଆଇଭି ପରୀକ୍ଷା କରେଇ ନେଇ ଅଜଣା ଆତଙ୍କଠୁ ଦୂରେଇ ରୁହନ୍ତୁ।
4: ଯଦି ରିପୋର୍ଟ ପଜିଟିଭ ଆସେ ତାହେଲେ ଉପଯୁକ୍ତ ଚିକିତ୍ସା ଜରିଆରେ ନିଜେ ତଥା ଶିଶୁ ଉଭୟ ଏଡ୍ସ ଭଳି ମାରାତ୍ମକ ରୋଗକୁ ପ୍ରତିରୋଧ କରନ୍ତୁ।
3: ମନେ ରଖନ୍ତୁ, ଏହି ପରୀକ୍ଷା ଏବଂ ଚିକିତ୍ସା ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଥିବା ICTC କେନ୍ଦ୍ରରେ ମାଗଣାରେ ଉପଲବ୍ଧ।
5: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1097 ସହ ଯୋଗାଯୋଗ କରନ୍ତୁ।
3: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି।
6: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ।
7: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
6: କନକ ଜୁଏଲେରୀ, BS ମଲ, ଧୋପାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
8: ମଙ୍ଗଲ ଭବନ ମଙ୍ଗଲହାରି
9: श्री राम कथा मर्मज्ञ डॉक्टर कुमार विश्वास जी के साथ श्री राम चरित मानस की भाव रस संगीत यात्रा संपूर्ण श्री राम चरित मानस सोमवार से शुक्रवार सुबह 7 बजे और दोपहर 12:30 बजे DD नेशनल और वेव्स OTT पर।
10: ओपा, चाकरी मिली गोला।
11: अरे बा, अभिनंदन। एबे बहुत गुड़ा शॉपिंग।
10: हाँ पा, नुआ मोबाइल जीन्स जैकेट।
11: रही जा राजकुमार, सैलरी पूर्वरु खर्च।
10: इंस्टेंट लोन भी तो मिलु छे।
11: प्रथमे बजेट बनेबासी, तापरे खर्च कर।
10: किंतु ओपा,
11: देख रोजगार रो गुटिए भाग संचय कर, किंतु पार्टी देबा को ही पड़िबो।
10: हाँ पा, पार्टी मोरो बजेट तोरो।
11: अच्छा।
12: RBI कहे
13: सठिक आर्थिक आचरण रखे आपण को सुरक्षा रो ध्यान।
14: ଶୁଭ ଖବର, ଶୁଭ ଖବର, ଶୁଭ ଖବର। କେନ୍ଦୁଝର ଜିଲ୍ଲାର ସୁନାମଧନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ କନକ ଗ୍ରୁପ ପକ୍ଷରୁ June 29 ସୋମବାର ଦିନ ହିରୋ କମ୍ପାନୀର ଏକ ନୂତନ ହିରୋ ଶୋରୁମ୍ ଖୋଲିବାକୁ ଯାଉଛି। ଏଠାରେ ହିରୋ କମ୍ପାନୀର ବାଇକ୍, ସ୍କୁଟି, ଇଲେକ୍ଟ୍ରିକ୍ ସ୍କୁଟି ସହ ସ୍ପେୟାର ପାର୍ଟସ୍ ମଧ୍ୟ ଉପଲବ୍ଧ ହେବ। ଆଉ ପ୍ରଥମ 100 ଜଣ ଗ୍ରାହକଙ୍କୁ 5 ଗ୍ରାମ ରୂପା କଏନ୍ ପ୍ରଦାନ କରାଯିବ ବୋଲି କନକ ମୋଟର୍ସ ତରଫରୁ ଅଫର୍ ପ୍ରଦାନ କରାଯାଇଛି। ଶୁଭ ଖବର, ଶୁଭ ଖବର, ଶୁଭ ଖବର।
15: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
15: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
15: କେବଳ ଆକାଶବାଣୀ।

ପରମବ୍ରହ୍ମ ଶ୍ରୀ ପୁରୁଷୋତ୍ତମଙ୍କ ଆବିର୍ଭାବ ରହସ୍ୟମୟ, ତାଙ୍କର ଲୀଳା ମଧ୍ୟ ଅଭେଦ୍ୟ। ବିଶ୍ୱାସର ଅଖଣ୍ଡ ଦୃଢ଼ତାରେ ହିଁ ତାଙ୍କୁ ଅନୁଭବ କରିହୁଏ। ପ୍ରାଚୀନ ଗ୍ରନ୍ଥ ଅନୁସାରେ ଜ୍ୟେଷ୍ଠ ମାସ ଅମାବାସ୍ୟା ଦିନ ବ୍ରହ୍ମାଙ୍କ ମାନସ ପୁତ୍ର ମନୁ ଗୋଟିଏ ଯଜ୍ଞ ଆରମ୍ଭ କରିଥିଲେ, ଯେଉଁ ଯଜ୍ଞ ବେଦୀରେ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ସ୍ୱୟଂ ଜଗନ୍ନାଥ ଅବତୀର୍ଣ୍ଣ ହୋଇଥିଲେ ବୋଲି କୁହାଯାଇଛି। ତେଣୁ କୁହାଯାଏ ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ହେଉଛି ପ୍ରଭୁଙ୍କ ଜନ୍ମଦିନ। ଅବତୀର୍ଣ୍ଣ ସ୍ୱୟଂ ଜ୍ୟେଷ୍ଠାଂ ତତ୍ର ଜନ୍ମଦିନ ମମ। ଜ୍ୟେଷ୍ଠ ପୂର୍ଣ୍ଣିମାକୁ ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନ ଯାତ୍ରା ମଧ୍ୟ କୁହାଯାଏ। ଶ୍ରୀକ୍ଷେତ୍ରରେ ଥିବା ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ସ୍ନାନ କରାଯାଏ। ବେଦଧ୍ୱନି ସହିତ ମନ୍ତ୍ର ଉଚ୍ଚାରଣ କରି ତିନି ଠାକୁରଙ୍କ ସହ ସୁଦର୍ଶନଙ୍କ ସ୍ନାନ ପର୍ବ କରାଯାଏ। ମହାପ୍ରଭୁଙ୍କ ଏହି ସ୍ନାନ ଉତ୍ସବ ଏକ ଶାସ୍ତ୍ରୀୟ ଭିତ୍ତିଭୂମିର ଲୀଳା। ମହାପ୍ରଭୁ ଯେତେବେଳେ ଦାରୁବ୍ରହ୍ମ ରୂପ ଧାରଣ କରିଥିଲେ, ତା'ର ପ୍ରଥମ ମଙ୍ଗଳମୟ ମୁହୂର୍ତ୍ତରେ ଏହି ସ୍ନାନଲୀଳା କରାଇଥିଲେ ମହାରାଜା ଇନ୍ଦ୍ରଦ୍ୟୁମ୍ନ। ତେଣୁ ଏହାକୁ ଶ୍ରୀ ଦାରୁବ୍ରହ୍ମଙ୍କ ଆଦ୍ୟ ଲୀଳା ବୋଲି କୁହାଯାଏ। ସେତେବେଳେ ସ୍ନାନମଣ୍ଡପ ନଥିବାରୁ ଏକ କାଠର ମଞ୍ଚ ନିର୍ମାଣ କରାଯାଇ ତା ଉପରେ ସ୍ନାନବିଧି କରାଯାଇଥିଲା। ସେଥିପାଇଁ ଅନେକ ଶାସ୍ତ୍ରରେ ଏହା ମଞ୍ଚ ସ୍ନାନ ବୋଲି ଉଲ୍ଲେଖ ହେଛି। ପୁରାଣରେ କୁହାଯାଇଛି, ସ୍ନାନ ପୂର୍ଣ୍ଣିମାରେ ଦାରୁବ୍ରହ୍ମଙ୍କ ମଞ୍ଚସ୍ନାନ ଦର୍ଶନ କରିବା ପାଇଁ ଆକାଶରୁ ଦେବଗଣ ମଧ୍ୟ ପୁଷ୍ପବୃଷ୍ଟିର ସ୍ମାରକୀ ଭାବରେ ଜଳବିନ୍ଦୁ ବର୍ଷଣ କରନ୍ତି। ସ୍ନାନଯାତ୍ରା ହେଉଛି ଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରେ ଆଦ୍ୟ ଯାତ୍ରା ବା ଆଦ୍ୟ ପର୍ବ। ଏହାକୁ ମହାବେଦୀ ସ୍ନାନ ମହୋତ୍ସବ ମଧ୍ୟ କୁହାଯାଏ, କାରଣ ବର୍ଷରେ ଏହି ଗୋଟିଏ ଦିନ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ।

ନାନାବେଦୀରେ ମହାବାହୁଙ୍କୁ ଦେଖିବା ପାଇଁ ଭକ୍ତ ବ୍ୟାକୁଳ, ଆଖି ଲାଖି ରହିଛି ସେଠି କେତେବେଳେ ଠାକୁର ଆସି ମଞ୍ଚରେ ବିଜେ କରିବେ ଆଉ ତାଙ୍କର ସ୍ନାନ ହେବ। ବିଶ୍ୱରେ ଏମିତି ଦିଅଁ ସିଏ ଯାହାଙ୍କର ସ୍ନାନକୁ ନେଇ ବି ଯାତ୍ରା। ସବୁଦିନ ସ୍ନାନ କରନ୍ତି, ଆଜି ବି କରିବେ, ହେଲେ ସବୁଦିନ ଯେଉଁ ସ୍ନାନ କରନ୍ତି ତାଙ୍କ ସମ୍ମୁଖରେ ଦର୍ପଣ ରଖାଯାଏ ଆଉ ସେଥିରେ ତାଙ୍କ ପ୍ରତିବିମ୍ବ ପଡ଼େ। ସେ ଦର୍ପଣକୁ ସ୍ନାନ କରାଯାଏ, ତାକୁ ବିମ୍ବ ସ୍ନାନ କୁହାଯାଏ, କିନ୍ତୁ ଆଜି ତାଙ୍କର ପ୍ରତ୍ୟକ୍ଷ ସ୍ନାନ ହେବ। ପ୍ରଭୁଙ୍କର ମାନବୀୟ ଲୀଳା, ମଣିଷ ଯେମିତି ଜ୍ୟେଷ୍ଠ ମାସର ଗରମରେ ଆଉଟୁ ପାଉଟୁ ହୁଏ, ଠାକୁରଙ୍କୁ ସେମିତି ଗରମ ଲାଗେ ବୋଲି ଚନ୍ଦନ ଜାତରୁ ଚନ୍ଦନ ବୋଳି ହେଇ ଚାପ ଖେଳନ୍ତି ଠାକୁର। ଆଜି ପୁଣି 108 ଗରା ଶୀତଳ ଜଳରେ ଗାଧୋଇବେ। ଭକ୍ତ ଯେମିତି ଚାତକ ପରି ସ୍ନାନଯାତ୍ରା ଦେଖିବା ପାଇଁ ଅନେଇ ବସିଥାଏ, ସୁନା କୂଅ ମଧ୍ୟ ବର୍ଷସାରା ଚାତକୀ ଭଳି ଚାହିଁ ରହିଥାଏ ଏ ଦିନକୁ। ସତେ ଯେମିତି ସେ ବର୍ଷସାରା ତପସ୍ୟା କରି ତା ଜଳକୁ ବରଫ ଭଳି ଶୀତଳ କରେ ଶ୍ରୀଅଙ୍ଗକୁ ଶୀତଳ କରିବା ପାଇଁ। ଆଉ ସେ ସୁଶୀତଳ ସୁବାସିତ ଜଳରେ ଗାଧୋଇବା ପାଇଁ ରତ୍ନବେଦୀ ଛାଡ଼ି ସ୍ନାନ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ଚତୁର୍ଥା ମୂର୍ତ୍ତି ଜ୍ୟେଷ୍ଠ ପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମାରେ। ଜୟ ଜଗନ୍ନାଥ ଧ୍ୱନିରେ କମ୍ପି ଉଠେ ଗଗନ ପବନ, ପରିବେଶ ହେଇଯାଏ ଭକ୍ତିମୟ। ଭକ୍ତିରସରେ ସ୍ନାନ କରନ୍ତି ଭକ୍ତଗଣ ଠାକୁରଙ୍କ ଦିବ୍ୟ ସ୍ନାନ ଦର୍ଶନ କରି।

ସବୁ ଯାତ୍ରା ମହୋତ୍ସବରେ ଶ୍ରୀଜୀଉମାନଙ୍କ ଚଳନ୍ତି ପ୍ରତିମା ମଦନ ମୋହନ ବିଜେ ହୁଅନ୍ତି। କେବଳ ସ୍ନାନଯାତ୍ରା ଆଉ ଗୁଣ୍ଡିଚା ଯାତ୍ରାରେ ଜୀଉମାନେ ସ୍ୱୟଂ ରତ୍ନବେଦୀରୁ ବିଜେ ହୁଅନ୍ତି। ସ୍ନାନ ପୂର୍ଣ୍ଣିମାରେ ପ୍ରଭୁଙ୍କ ପ୍ରଥମ ସ୍ନାନ ଲୀଳା ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଦର୍ଶନ କରୁଥିବାରୁ ଏ ଲୀଳାକୁ ପତିତ ପାବନ ଲୀଳା କୁହାଯାଏ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କହିଛନ୍ତି, ସ୍ନାନ ଗୁଣ୍ଡିଚା ଏ ବେନି ସ୍ୱୟଂ ଲୀଳାଚାର ପତିତ ପାବନ ଅର୍ଥେ ପ୍ରାସାଦ ବାହାର। ବିଶ୍ୱାସ ରହିଛି ସ୍ନାନ ପୂର୍ଣ୍ଣିମା ଦିନ କୈବଲ୍ୟ ଗ୍ରହଣ କଲେ ସାକ୍ଷାତ ମୁକ୍ତି ମିଳିଥାଏ। ବେଦପତି ବ୍ରହ୍ମା କହିଛନ୍ତି, ରାହୁଗ୍ରସ୍ତ ସୂର୍ଯ୍ୟପରାଗ ସମୟରେ ଦାନ କଲେ ଯେଉଁ ଫଳ ମିଳେ, ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନ ମଣ୍ଡପରେ ଜଗନ୍ନାଥଙ୍କ ଦର୍ଶନ କଲେ ସେହି କୋଟି ପୁଣ୍ୟ ଫଳ ମିଳିଥାଏ। ଜନଶ୍ରୁତି ଅନୁସାରେ ସ୍ନାନ ଉତ୍ସବରେ ଯେଉଁ ଜଳ ବ୍ୟବହାର କରାଯାଏ, ଅତୀତରେ ସେହି ଜଳ ଭାରତବର୍ଷର ସବୁ ତୀର୍ଥମାନଙ୍କରୁ ସଂଗ୍ରହ କରାଯାଇ ଗୋଟିଏ ସୁବର୍ଣ୍ଣ ପାତ୍ରରେ ରଖାଯାଉଥିଲା। ସେହି ଜଳରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସ୍ନାନ କରାଯାଉଥିଲା। କାଳକ୍ରମେ ପ୍ରତିବର୍ଷ ସବୁ ତୀର୍ଥମାନଙ୍କରୁ ଜଳ ଆଣିବା ସମ୍ଭବ ନ ହେବାରୁ ସେ ଜଳକୁ ସୁବର୍ଣ୍ଣ ପାତ୍ରରେ ରଖି ଶ୍ରୀମନ୍ଦିର ବାହାର ବେଢ଼ାରେ ଥିବା ଶୀତଳା ଦେବୀଙ୍କ ନିକଟରେ ଥିବା କୂଅରେ ବୁଡ଼ାଇ ରଖାଯାଇଥିଲା, ଯେଉଁ କୂଅକୁ ସୁନା କୂଅ ବୋଲି କୁହାଯାଏ। ବର୍ଷସାରା ସେହି କୂପ ଉପରେ ଗୋଟିଏ ଢାଙ୍କୁଣୀ ପକାଯାଇଥାଏ। ପ୍ରତିବର୍ଷ ସ୍ନାନ ପୂର୍ଣ୍ଣମୀ ପୂର୍ବ ଦିନରେ ସେ କୂଅର ଜଳରେ ଚୁଆ ଚନ୍ଦନ କର୍ପୂର ଆଦି ପକାଯାଇ ଅଧିବାସ କରାଯାଏ। ତାପରେ କୂଅର ସଂସ୍କାର କରାଯିବା ପରେ ପାଣି ସଂଗ୍ରହ କରାଯାଏ ସ୍ନାନ ପର୍ବ ପାଇଁ। ପାତାଳ ସମ୍ଭୁତା ମା ଶୀତଳା ଠାକୁରାଣୀ ସେ କୂଅର ଅଧିଷ୍ଠାତ୍ରୀ ଦେବୀ। ପ୍ରାୟ ଜଗନ୍ନାଥଙ୍କ ପ୍ରତିଷ୍ଠା କାଳର ସମସାମୟିକ ହେଉଛି ସୁନା କୂଅ। ମହାରାଜା ଅନଙ୍ଗ ଭୀମଦେବ ଏହି କୂଅ ଖୋଳାଇଥିଲେ। ଗଙ୍ଗବଂଶୀ ରାଜା ଚୋଡ଼ଗଙ୍ଗଦେବ ବହୁ ରାଜ୍ୟ ଜୟ କରି ଏହି କୂଅରେ ବହୁ ଧନରତ୍ନ ଆଉ ସୁନା ସଂଗ୍ରହ କରି ରଖୁଥିଲେ। ତେଣୁ ମଧ୍ୟ ଏହାକୁ ସୁନା କୂଅ ବୋଲି କୁହାଯାଏ ବୋଲି କିମ୍ବଦନ୍ତୀ ଅଛି।

ରକ୍ତ ମାଂସ ଦେହଧାରୀ ମଣିଷ ପରି ଦେବତାମାନେ ମଧ୍ୟ ସାଂସାରିକ ରୋଗ ଦୁଃଖ ଶୋକ ପ୍ରଭୃତି ଭୋଗ କରନ୍ତି। ତେଣୁ ସଂସ୍କୃତରେ କଥା ଅଛି, ଯଥା ଦେହେ ତଥା ଦେବେ। ମହାପ୍ରଭୁ ଜଗନ୍ନାଥ ମଧ୍ୟ ସାଧାରଣ ମଣିଷଟିଏ ପରି ଜ୍ୟେଷ୍ଠ ମାସର ଗ୍ରୀଷ୍ମ ପ୍ରବାହ ଭିତରେ ଅତିଷ୍ଠ ହୋଇ ପୂର୍ଣ୍ଣିମା ତିଥିରେ ସ୍ନାନ କରନ୍ତି। ଜଗନ୍ନାଥ ହେଉଛନ୍ତି ଚଳନ୍ତି ଠାକୁର। ସାଧାରଣ ମଣିଷଟିଏ ଯେମିତି ନିଜର ଦିନଚର୍ଯ୍ୟା ରଖିଥାଏ, ପ୍ରଭୁ ମଧ୍ୟ ସେମିତି କରନ୍ତି। ସୁନା କୂଅର ବ୍ୟବହାର ବର୍ଷ ସାରା ନଥିବାରୁ ତାନ୍ତ୍ରିକ ପରମ୍ପରାରେ ଏହାର ପାଣିକୁ ଅଣତୁଠ ପାଣି ବୋଲି ଗ୍ରହଣ କରାଯାଏ। ପ୍ରାଚୀନ କାଳରେ ଓଡ଼ିଶାରେ ଛୁଆଟିଏ ଜନ୍ମ ହେଲେ ତାକୁ ଅଣତୁଠ ପାଣି ମିଶାଇ ସ୍ନାନ କରିବାର ପରମ୍ପରା ଥିଲା। ତାଦ୍ୱାରା ଦୁଷ୍ଟ ଶକ୍ତିଙ୍କ ପ୍ରଭାବ କଅଁଳା ପିଲାଙ୍କ ଉପରେ ପଡ଼େ ନାହିଁ ବୋଲି ବିଶ୍ୱାସ ଥିଲା। ଯେହେତୁ ଶ୍ରୀ ଜଗନ୍ନାଥ ଜ୍ୟେଷ୍ଠ ପୂର୍ଣ୍ଣିମାରେ ଜନ୍ମ ହୋଇଥିଲେ ବୋଲି ପୁରାଣ ବର୍ଣ୍ଣିତ ଅଛି, ତାଙ୍କୁ ଅର୍ଥାତ୍ ନବଜନ୍ମିତ ଦାରୁବ୍ରହ୍ମଙ୍କୁ ସେହି ଅଣତୁଠ ପାଣିରେ ସ୍ନାନ କରାଯାଏ। ପୂର୍ଣ୍ଣିମା ପୂର୍ବଦିନ ଗରାବଡ଼ୁମାନେ ସୁବର୍ଣ୍ଣ କଳସ ଧରି ସୁନା କୂଅରୁ 108 କଳସ ଜଳ ସଂଗ୍ରହ କରନ୍ତି। ସେ ଜଳରେ ଅଷ୍ଟବନ୍ଧ, କୃଷ୍ଣ ଅଗୁରୁ, ଉସିର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଳକୀ, ମଞ୍ଜିଷ୍ଠା, ତାମ୍ରପର୍ଣ୍ଣି, ସୋମପର୍ଣ୍ଣି ଆଉ ଲୋଧା ମିଶାଯାଏ। ଏସବୁ ମହୌଷଧି ମିଶାଇଲା ପରେ ଜଳକୁ ଅଭିମନ୍ତ୍ରିତ କରାଯାଏ ଆଉ ସେଇ ଗନ୍ଧଯୁକ୍ତ ଅଭିମନ୍ତ୍ରିତ ଜଳରେ ଶ୍ରୀଜୀଉମାନଙ୍କୁ 108 କରା ଜଳରେ ସ୍ନାନ କରାଯାଏ।

ଶାସ୍ତ୍ରୀୟ ମତରେ କୌଣସି ଅନୁଷ୍ଠାନ ବା ପୂଜାର୍ଚ୍ଚନା କଲେ ପ୍ରଥମେ ଗଣପତିଙ୍କୁ ଶ୍ରେଷ୍ଠତ୍ୱ ଦିଆଯାଇ ଆଦ୍ୟ ପୂଜା କରାଯାଇଥାଏ। ତେଣୁ ପ୍ରଥମ ଯାତ୍ରାରେ ଶ୍ରୀଜୀଉଙ୍କ ପ୍ରଥମ ବେଶ ଭାବେ ଗଜାନନ ବେଶକୁ ଜଗତ ମଙ୍ଗଳ ପାଇଁ କରାଯାଇଥାଏ। ଚଳନ୍ତି ଠାକୁରଙ୍କ ରୀତି ଦେଖନ୍ତୁ, ଏତେଗୁଡ଼ିଏ ପାଣିରେ ଗାଧୋଇଲେ ଯେକୌଣସି ଲୋକକୁ ଥଣ୍ଡା ବା ଜ୍ୱର ହେବା ସ୍ୱାଭାବିକ। ଜଗନ୍ନାଥ ବାଜିବେ କେମିତି? ସେ ତ ଓଡ଼ିଆ ଜନଜୀବନ ସହିତ ଓତପ୍ରୋତ ଭାବରେ ଜଡ଼ିତ। ଆମ ଭଳି ସେ ବି ଜ୍ୱର କଷ୍ଟ ଭୋଗନ୍ତି। ଅନବସରରେ ଜ୍ୟେଷ୍ଠ ପୂର୍ଣ୍ଣିମାଠାରୁ ଆଷାଢ଼ ଅମାବାସ୍ୟା ପର୍ଯ୍ୟନ୍ତ ତାଙ୍କୁ ଚିକିତ୍ସା କରାଯାଏ। ଏହି ସମୟରେ ଦୈତାପତି ବା ବିଶ୍ୱବସୁଙ୍କ ବଂଶଧରମାନେ ଠାକୁରମାନଙ୍କର ଚିକିତ୍ସା ଏବଂ ସେବା ଶୁଶ୍ରୂଷା ଦାୟିତ୍ୱରେ ଥାନ୍ତି। ଏହି 15 ଦିନ ଯାଏ ପ୍ରଭୁ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ନାହିଁ, ଠିକ୍ ଯେମିତି ସାଧାରଣ ମଣିଷଟିଏ ଦେହ ଖରାପ ହେଲେ କାହାକୁ ଦେଖା କରେ ନାହିଁ। ଠାକୁରମାନଙ୍କୁ ବିଭିନ୍ନ ଚେରମୂଳି ଔଷଧ ଆଉ ପଥି ଦିଆଯାଏ। ତାପରେ ନେତ୍ରୋତ୍ସବ ବା ନବଯୌବନ ଦର୍ଶନ ହୁଏ। ଆରୋଗ୍ୟ ଲାଭ କରି ଠାକୁର ସବୁ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ଅନବସର ସମୟରେ ଠାକୁରଙ୍କୁ ନୂଆ ରଙ୍ଗ ଲଗାଯାଇଥାଏ, ତେଣୁ ଏହାକୁ ନବଯୌବନ ଦର୍ଶନ କୁହାଯାଏ। ଏହିଭଳି ଭାବରେ ଜଗନ୍ନାଥଙ୍କର ବିଚିତ୍ରମୟ ଲୀଳା ଦେଖିବାକୁ ମିଳେ। ପ୍ରତି ଓଡ଼ିଆଙ୍କ ପ୍ରାଣ, ଓଡ଼ିଆ ଜାତିର ଗର୍ବ ଆଉ ଗୌରବ ମହାପ୍ରଭୁ ଜଗନ୍ନାଥ। ସେ ଭକତ ଭାବରେ ବନ୍ଧା, ଭକ୍ତର ଭାବ ହିଁ ତାଙ୍କ ପାଇଁ ଅମୂଲ୍ୟ ସମ୍ପଦ। ସେହି ଭାବମୟ ଠାକୁରଙ୍କ ସ୍ନାନ ଜନ୍ମ ପାଦୁକା ଭାବରେ ସବୁ ଭକ୍ତଙ୍କ ମଥାରେ ଆଶିଷ ହୋଇ ଝରିପଡ଼ୁ। ସ୍ନାନବେଦୀରେ ବିରାଜିତ କାଳିଆ ଠାକୁରଙ୍କୁ ଦେଖି ଭକ୍ତିରେ ଭିଜୁ ଆଜି ସମସ୍ତଙ୍କ ହୃଦୟ। ସଭିଙ୍କ ଜୀବନରେ ସୁଖ, ଶାନ୍ତି ଆଉ ସମୃଦ୍ଧି ଆଣୁ ମହାପ୍ରଭୁଙ୍କ ଦିବ୍ୟ ସ୍ନାନ ଯାତ୍ରା। ଏହି କାମନା ସହିତ ଆଜିର ଗୀତାଞ୍ଜଳି ପରିସରରୁ ବିଦାୟ।

0: ଲୋକସଙ୍ଗୀତରେ ଶୁଣିଲେ ଯୋଡ଼ିନାଗର ବାଦ୍ୟ ପରିବେଷଣ କରିଥିଲେ ନରେନ୍ଦ୍ର ମଲ୍ଲିକ ଏବଂ ସାଥୀ।
1: ଏତେବେଳେ ଯାଏ ଆପଣ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ କେନ୍ଦୁଝର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 100.1 ମେଗାହର୍ଜ FM ବ୍ୟାଣ୍ଡ ଯୋଗେ।
2: ଓପା, ଚାକିରି ମିଳିଗଲା।
3: ଆରେ ବାଃ, ଅଭିନନ୍ଦନ। ଏବେ ବହୁତ ଗୁଡାଏ ସପିଂ।
2: ହଁ ଓପା, ନୂଆ ମୋବାଇଲ, ଜିନ୍ସ, ଜ୍ୟାକେଟ।
3: ରହି ଯା ରାଜକୁମାର, ସାଲାରୀ ପୂର୍ବରୁ ଖର୍ଚ୍ଚ,
2: ଇନ୍‌ଷ୍ଟାଣ୍ଟ ଲୋନ୍ ବି ତ ମିଳୁଛି।
3: ପ୍ରଥମେ ବଜେଟ୍ ବନେଇବା ସି, ତାପରେ ଖର୍ଚ୍ଚ କର।
2: କିନ୍ତୁ ଓପା,
3: ଦେଖ, ରୋଜଗାରର ଗୋଟିଏ ଭାଗ ସଞ୍ଚୟ କର, କିନ୍ତୁ ପାର୍ଟି ଦେବାକୁ ହିଁ ପଡିବ।
2: ହଁ ଓପା, ପାର୍ଟି ମୋର, ବଜେଟ୍ ତୋର।
4: RBI କହେ,
5: ସଠିକ୍ ଆର୍ଥିକ ଆଚରଣ ରଖେ ଆପଣଙ୍କ ସୁରକ୍ଷାର ଧ୍ୟାନ।
6: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ।
7: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
6: କନକ ଜୁଏଲାରୀ, BS ମଲ, ଧୋପାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
1: ଆକାଶବାଣୀ କେନ୍ଦୁଝର, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 100.1 ମେଗାହର୍ଜ FM ବ୍ୟାଣ୍ଡ ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ମହିଳାମାନଙ୍କ ପାଇଁ ବସୁନ୍ଧରା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି। ଉପସ୍ଥାପନାରେ ଅଛନ୍ତି ପ୍ରଣତୀ ମହାନ୍ତି।

ଭଉଣୀ, ଆଜି ହେଉଛି ପବିତ୍ର ଦେବସେନ ପୂର୍ଣ୍ଣିମା। ଆଜି ପ୍ରଭୁ ଶ୍ରୀଜଗନ୍ନାଥ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ନେଇ ରତ୍ନବେଦୀରୁ ଓହ୍ଲାଇ ଆସିଛନ୍ତି ସ୍ନାନ ମଣ୍ଡପକୁ। ଅଗଣିତ ଭକ୍ତଙ୍କୁ ତାଙ୍କର ଦିବ୍ୟ ରୂପର ଦର୍ଶନ କରାଇବେ। ଯେଉଁମାନେ ମନ୍ଦିର ଭିତରକୁ ଯାଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିପାରନ୍ତି ନାହିଁ, ସେଇମାନେ ଅତି ଉତ୍କଣ୍ଠାର ସହିତ ଅପେକ୍ଷା କରି ବସିଥାନ୍ତି ଏହି ପବିତ୍ର ଦିନଟିକୁ। ଆଜି ପ୍ରଭୁ ଓହ୍ଲାଇ ଆସିଛନ୍ତି ଅଗଣିତ ଭକ୍ତଗଣଙ୍କୁ ତାଙ୍କର ଦିବ୍ୟ ଦର୍ଶନ ଦେବା ପାଇଁ। ସ୍ନାନ ମଣ୍ଡପରେ ସ୍ନାନ ସାରିଲା ପରେ ପ୍ରଭୁ ଚାଲିଯିବେ ଅଣସର ଘରକୁ। ସେହିଠାରେ ତାଙ୍କର ଅତି ସୁନ୍ଦର ଏବଂ ଦିବ୍ୟ ନୀତି ଅନୁଷ୍ଠିତ ହେବ ଏବଂ ପୁଣି ବାହାରିବେ ପ୍ରଭୁ ବଡ ଦାଣ୍ଡକୁ। ଭାଇ ଭଉଣୀଙ୍କୁ ସାଙ୍ଗରେ ଘେନି ରଥ ଉପରକୁ ଚାଲି ଆସିବେ। ତେବେ ଆଜିର ଏହି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ଆମେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଯିଏ ବିଶ୍ୱ ନିୟନ୍ତା ତାଙ୍କୁ ଏତିକି ପ୍ରାର୍ଥନା କରିବା, ପ୍ରଭୁଙ୍କର କୃପା ଦୃଷ୍ଟି ସବୁବେଳେ ସମସ୍ତଙ୍କ ଉପରେ ରହିଥାଉ, ସମସ୍ତେ ନିରାମୟ ଜୀବନଯାପନ କରନ୍ତୁ ଏବଂ ଏହିପରି ସେ ତାଙ୍କର ଦିବ୍ୟ ଦର୍ଶନ ସମସ୍ତଙ୍କୁ ଦେଉଥାନ୍ତୁ।

ଭଉଣୀ, ବର୍ତ୍ତମାନ ସମାଜରେ ଅନେକ ଲୋକ ମାନସିକ ଅବସାଦ ଦେଇ ଗତି କରୁଛନ୍ତି, ତେବେ ଜୀବନରେ ଅନେକ ଝଡ଼ଝଞ୍ଜା ଆସିଥାଏ, କିନ୍ତୁ ଯିଏ ତାକୁ ଧୈର୍ଯ୍ୟର ସହିତ ସାମ୍ନା କରିଥାନ୍ତି ସେମାନେ ଜୀବନକୁ ଜିତିଥାନ୍ତି, କିନ୍ତୁ ଯିଏ ଧୈର୍ଯ୍ୟ ହରାଇ ବସନ୍ତି ସେମାନେ କ୍ଷଣକ ଭିତରେ ଗୋଟିଏ ଚରମ ପଦକ୍ଷେପ ନିଅନ୍ତି, ଯାହା ହେଉଛି ଆତ୍ମହତ୍ୟା। ତେବେ ଏହି ବିଷୟରେ ଆମେ କଥା ହେଇଥିଲୁ ସମାଜସେବୀ ନିରୁପମା ସ୍ୱାଇଁଙ୍କ ସହିତ। ସେ କ'ଣ କହୁଛନ୍ତି ଆସନ୍ତୁ ଶୁଣିବା।

0: ମ୍ୟାଡାମ ନମସ୍କାର।
1: ନମସ୍କାର
0: ମ୍ୟାଡାମ, ଆଜି ଆମେ ଯୋଉ ବିଷୟ ଉପରେ ଆଲୋଚନା କରିବା ତାହା ବହୁତ ସମ୍ବେଦନଶୀଳ। ତାହା ହେଉଛି ଆତ୍ମହତ୍ୟା। ଏବେ ଏହା ବହୁ ଚିନ୍ତାର ବିଷୟ ମଧ୍ୟ। ଏବେ ଆମ ସମାଜର ଅଧିକାଂଶ ଆଧୁନିକତାକୁ ଆପଣେଇଛନ୍ତି, ଶିକ୍ଷିତଙ୍କ ସଂଖ୍ୟା ମଧ୍ୟ ବହୁତ ବଢିଛି, କିନ୍ତୁ ତା ଭିତରେ ବି ମାନସିକତାର କଣ ପରିବର୍ତ୍ତନ ଆସୁଛି ଯାହାଦ୍ୱାରା ଆତ୍ମହତ୍ୟା ସଂଖ୍ୟା ବଢିବାରେ ଲାଗିଛି?
1: ଆତ୍ମହତ୍ୟା ବର୍ତ୍ତମାନ ସମାଜର ଗୋଟେ ବ୍ୟାଧି ସଦୃଶ ହେଇଯାଇଛି। ଆତ୍ମହତ୍ୟା ସାଧାରଣତଃ ଆମେ ଦେଖିବା ଗୋଟେ ପ୍ରକାର ମାନସିକ ପଙ୍ଗୁତ୍ୱ ଯାହାକୁ କୁହାଯାଏ, ମଣିଷ ନିଜର ମାନସିକ ସ୍ଥିତି ତାର ଭାରସାମ୍ୟ ହରାଇ ବସୁଛି, ସେ ଆତ୍ମହତ୍ୟା ଗୋଟେ ଚରମ ନିଷ୍ପତ୍ତି ନେଉଛି। କିନ୍ତୁ ଯେକୌଣସି ପରିସ୍ଥିତି ଆସୁ କିମ୍ବା ଯେକୌଣସି ପରିପ୍ରେକ୍ଷୀରେ ଆତ୍ମହତ୍ୟା ତାର ଅନ୍ତିମ ରାସ୍ତା ନୁହଁ, ଅନ୍ତିମ ପଥ ନୁହଁ ଆମର ସେଟା। ଯେମିତି ଆମେ କହୁଛନ୍ତି ସାଧାରଣତଃ ଛାତ୍ରଛାତ୍ରୀ କ୍ଷେତ୍ରରେ ହଉ, କିଏ ପରୀକ୍ଷାରେ ଫେଲ ହେଇଗଲେ ଆତ୍ମହତ୍ୟାକୁ ଆପଣାଇ ନେଇଗଲେ, କିଏ ସାଧାରଣତଃ କାହାର ପସନ୍ଦରେ ଆମର ମାନେ ନିଜର ଯୋଉ ରହିଛି ତାଙ୍କର କଳ୍ପନା ଗୋଟେ ଯେ ଆମେ ଏତେ କ୍ୱାଲିଫିକେସନ ଆମର ଏତେ ପରସେଣ୍ଟ ରହିବ, ଟିକେ କମିଗଲେ ଆତ୍ମହତ୍ୟା ବାଟ ବାଛି ନେଉଛନ୍ତି। କିନ୍ତୁ ପାରିବାରିକ କଳହ ଯୋଉଟା ଆମର ରହୁଛି ସମସ୍ତେ ଭିତରେ ଝଗଡ଼ା ଯୋଉଟା ସାଧାରଣତଃ ଆମେ କଥାବାର୍ତ୍ତା ମାଧ୍ୟମରେ ମୀମାଂସା କରାଯାଇପାରିବ, ସିଏ ବି ଆମର ଆତ୍ମହତ୍ୟାର ରୂପ ନେଉଛି। ଯୁବପିଢ଼ି ମଧ୍ୟରେ ପ୍ରେମର ଯୋଉ ବିଫଳତା ରହୁଛି ସିଏ ମଧ୍ୟ ଗୋଟେ ଆତ୍ମହତ୍ୟାର କରୁଣ ଆମର ସୃଷ୍ଟି କରୁଛି। କିମ୍ବା ଯୌତୁକ ଜନିତ ହିଂସା ହଉ ବା ଘରୋଇ ଆମେ ଯେଉଁ ଡୋମେଷ୍ଟିକ ଭାଓଲେନ୍ସ ଘରୋଇ ହିଂସା ହଉ, ସିଏ ବି ଗୋଟେ ପ୍ରକାର ଆତ୍ମହତ୍ୟାର କାରଣ ଆମର ପାଇଥିଲୁ। ତେଣୁ ଆତ୍ମହତ୍ୟା ଆମେ ଦେଖିବା ସାମାଜିକ ବ୍ୟାଧି ଚାଲିଛି ଆମ ସମାଜ ଭିତରେ ବର୍ତ୍ତମାନ।
0: ଯଦି ଏଠି ଯୁବପିଢ଼ିଙ୍କ କଥା କହିବା, ତେବେ ଏତେ ଶୀଘ୍ର ଯୋଉ ମାନସିକ ଭାରସାମ୍ୟ ହରାଇବାର କାରଣ କଣ ବୋଲି ଆପଣ ଭାବୁଛନ୍ତି?
1: ଜୀବନର ସେ ସନ୍ତୁଳନକୁ ସେମାନେ ରକ୍ଷା କରିପାରୁନାହାନ୍ତି। ଯେକୌଣସି ବର୍ଗର ଲୋକ ହୁଅନ୍ତୁ, ଜୀବନର ଯୋଉ ସନ୍ତୁଳନ ରହିବା କଥା, ଯୋଉ ବାଲାନ୍ସ ସେମାନେ କରିବା କଥା, ବାଲାନ୍ସ କରିପାରୁନାହାନ୍ତି, ଯାହାଫଳରେ ଅବସାଦଗ୍ରସ୍ତ ହେଇଯାଉଛନ୍ତି। ସାଧାରଣତଃ କିଏ ଋଣ ଅଧିକ ନେଇଛି ତାକୁ ସୁଝି ପାରୁନି, ଆମର ବିଭିନ୍ନ ପ୍ରକାର ରୋଗରେ ପୀଡିତ ହଉଛନ୍ତି, ଯାହାର କଷ୍ଟ ସେମାନେ ସହିପାରୁନାହାନ୍ତି। ସେମାନେ ହଉଛନ୍ତି ଆମେ ଆତ୍ମହତ୍ୟା କରିଦବା ତାହେଲେ ଏଇଥିରୁ ଆମକୁ ମୁକ୍ତି ପାଇଯିବା। କିନ୍ତୁ ସାଧାରଣତଃ ସେମାନେ ଭୁଲି ଯାଉଛନ୍ତି ଯେ ଆମେ ଯୋଉ କହିଥାଉ ମଣିଷ ଜନ୍ମ ଅତି ଦୁର୍ଲଭ ଜନ୍ମ, ବହୁ ତପସ୍ୟା ଫଳରେ ଆମେ ମଣିଷ ଜନ୍ମ ପ୍ରାପ୍ତ ହେଇଛନ୍ତି। ଭଗବାନ ଆମକୁ କଣ ଗୋଟେ ଶକ୍ତି ଦେଇଛନ୍ତି, ଜୀବ ତ ସେ ଅନେକ ପ୍ରକାର ଜୀବ ସୃଷ୍ଟି କରିଛନ୍ତି, କିନ୍ତୁ ମଣିଷକୁ ଗୋଟେ ଶକ୍ତି ଦେଇଛନ୍ତି ବୁଦ୍ଧି ବିବେକ। ଏଇ ଦୁଇଟାର ଉପରେ ଯେତେବେଳେ ମଣିଷ ଚିନ୍ତା କରିବ, ନିଜର ବୁଦ୍ଧି ନିଜର ବିବେକକୁ ଯଦି ସନ୍ତୁଳନ ରକ୍ଷା କରିବ, ତା ଭିତରେ ଭାରସାମ୍ୟ ରକ୍ଷା କରିବ, ତାହେଲେ ସେ ଆତ୍ମହତ୍ୟା ବେଳେ ଚରମ ନିଷ୍ପତ୍ତି ନେଇପାରିବ ନାହିଁ
0: ନିଶ୍ଚିତ।
1: କିନ୍ତୁ ବର୍ତ୍ତମାନ ମଣିଷ କହୁଛି କଣ ଛୋଟ ଛୋଟ କଥାରେ ଗୋଟେ କଠୋର ନିଷ୍ପତ୍ତି ନେଇଯାଉଛି। ସେ ଯୁବପିଢି ହୁଅନ୍ତୁ ବା ଆମର ଅନ୍ୟ ବର୍ଗର ଲୋକ ହୁଅନ୍ତୁ, ସେମାନେ ନିଜର ଯୋଉ ମାନସିକ ସ୍ଥିତି ଯୋଉଟା ଆମେ କହୁଛନ୍ତି, ନିଜର ମାନସିକ ସ୍ଥିତିକୁ ଏଭଳି ସ୍ତରକୁ ନେଇଯାଉଛନ୍ତି ଯାହାଫଳରେ ସେମାନେ ଆଉ ଜୀବନର ମୋହ ରଖୁନାହାନ୍ତି। ଜୀବନର ଗୋଟିଏ ରାସ୍ତା ବନ୍ଦ ହେଲେ ଭଗବାନ ଆଉ ଗୋଟେ ରାସ୍ତା ଖୋଲିବ, କିନ୍ତୁ ସେ ଯୋଉ ସମୟ ଏମାନେ ସେ ସମୟକୁ ଅପେକ୍ଷା କରୁନାହାନ୍ତି କିମ୍ବା ସେ ସମୟର ସଦୁପଯୋଗ କରିପାରୁନାହାନ୍ତି। ଜଣେ ପରୀକ୍ଷାରେ ଥରେ ଫେଲ ହେଲେ ତା ପାଇଁ କଣ ଦ୍ୱିତୀୟ ପରୀକ୍ଷା ନାହିଁ ଅଛି ନିହାତି, କିନ୍ତୁ ସେ ସାଙ୍ଗେ ସାଙ୍ଗେ ସେ ଗୋଟିଏ ମୋମେଣ୍ଟ ତା ପାଇଁ ହଉଛି ଯୋଉଟା ସେ ଚରମ ନିଷ୍ପତ୍ତି ନେଇଯାଉଛି ଆତ୍ମହତ୍ୟା କରିଦେଉଛି। ସବୁ ପିଲା ମେଧାବୀ ନୁହନ୍ତି, ସମସ୍ତେ 90% ଉପରକୁ ଯାଇପାରିବେନି, ତାଙ୍କର ଯୋଉ କମ୍ପିଟିସନ ସେମାନେ ରହୁଛି, ସେମାନେ ବିଲୋ ଆଗରେ ଦେଲେ ବି ସେମାନେ ଆମେ 90 ଉପରକୁ ଯିବୁ। ହେଲେ ଏଇଭଳିଆ ଯୋଉ ପରିସ୍ଥିତିରେ ଆଉ ବାପା ମାଙ୍କର ତାଙ୍କ ପିଲାଙ୍କ ପାଖରୁ ରହିଛି ଅପେକ୍ଷାଟା ଅଧିକ ରହୁଛି। ବାପା ମା ଭଲ ବି ଜାଣିଛନ୍ତି ମୋ ପୁଅ ବା ମୋ ଝିଅ କୋଉ ଲେବୁଲ ପର୍ଯ୍ୟନ୍ତ ଯାଇପାରିବ, କାରଣ ସେମାନେ ଛୋଟରୁ ବଡ କରିଛନ୍ତି, କିନ୍ତୁ ଆଶା ଅନେକ କେଉଁଭଳିଆ ଚାପରେ ରହୁଛନ୍ତି ଆଉ ପିଲା କେଉଁଭଳିଆ ଚାପଗ୍ରସ୍ତ ହେଇକି ପାଠ ପଢୁଛନ୍ତି ତାଙ୍କୁ ଛାଡ଼ିଦେଲେ ଆମର ଦ୍ୱିତୀୟ କାରଣ ହେଉଛି ବର୍ତ୍ତମାନ ଯୋଉ ରହିଛି ଆଧୁନିକତାର ଦୟ ଦେଇକି ସେମାନେ ଯୋଉ ପ୍ରେମ ସମ୍ପର୍କ ରଖୁଛନ୍ତି, ଯୋଉଠି ବିଫଳ ହେଲେ ସାଙ୍ଗେ ସାଙ୍ଗେ କୋଉ ଝିଅ କୋଉଦିନ ପଙ୍ଖାରେ ଝୁଲି ପଡିଲାନି, କୋଉ ପୁଅ କୋଉଠି କଣ କୀଟନାଶକ ପିଇକି ଆମର କୋଉ ବିଲ ଭିତରେ ପଡିଲାନି,
0: ମାନେ ସେଇଠି ଆମର ଯୋଉ ଯୁବପିଢି ସେମାନେ ଆଉ ବାପା ମାଙ୍କ କଥା ଭାବୁନାହାନ୍ତି, ସେମାନେ ନିଜେ ହିଁ ଡିସିସନ ଟି ନେଇଯାଉଛନ୍ତି,
1: ବାପା ମାଙ୍କ ପାଖେ ଖୋଲା ନୁହନ୍ତି। ଆପଣ ଦେଖନ୍ତୁ ପ୍ରତ୍ୟେକ ପୁଅ ହଉ ବା ଝିଅ ହଉ ସେମାନଙ୍କର ଯୋଉ ସେୟାରିଂଟା ରହିବା କଥା ବାପା ମାଙ୍କ ପାଖରେ ସେଇଟା ରହୁନି।
0: ଆଜ୍ଞା,
1: ସେମାନେ ଆପଣ ଆପଣଙ୍କ ପୁଅ କିମ୍ବା ଝିଅ ପାଖରୁ ଆପଣ ତାଙ୍କ କମ୍ପ୍ଲିଟ ଗୋଟେ ଦିନଚର୍ଯ୍ୟାର ହିସାବ ପାଇପାରିବେ ନାହିଁ, ସେ କୋଉଠି ଥିଲା କାହା ସାଙ୍ଗରେ ମିଶିଲା କଣ କରୁଥିଲା। ଆପଣଙ୍କର ଦେଖନ୍ତୁ ଆପଣ ଗୋଟେ 10ମ ପର୍ଯ୍ୟନ୍ତ ଆପଣ ପିଲାକୁ ପଢେଇଲେ, କିନ୍ତୁ ତାପରେ ଜଣେ ପିଲାଟିଏ ବଡ ହଉଛି, ବିଭିନ୍ନ ସାଙ୍ଗସାଥି ମେଳରେ ବସୁଛି, ତାର କମ୍ପ୍ଲିଟ 24 ଆୱାର୍ସ ତାର 24 ଘଣ୍ଟାର ଦିନଚର୍ଯ୍ୟାର ହିସାବ ଆପଣଙ୍କ ପାଖରେ ନଥିବ। ସେ ଯୋଉ ଏକ୍ସଟ୍ରା 2-4 ଘଣ୍ଟା ଗଲା ସେ ସାଙ୍ଗସାଥୀ ସାଙ୍ଗରେ ମିଶିଲା କଣ କଲା ମାନେ ହୁଏତ ସାଙ୍ଗସାଥୀ ତାଙ୍କର ସେ ସର୍କଲ ଭିତରେ ହୁଅନ୍ତୁ ଅବାଟକୁ ଯିବାର ବାଟକୁ ସେମାନେ ଆପଣେଇ ନେଉଛନ୍ତି ଯୁବପିଢ଼ି ଯୋଉଟା ବାପାମାଙ୍କଠୁ ଲୁଚେଇକି ରହୁଛନ୍ତି ତେଣୁ ବାପା ମା ଆଉ କାଉନସିଲିଂ ଜଣ ଯେଉଁଟା ରହିବ ସେଟା ବି କରିପାରୁନାହାନ୍ତି କାରଣ ସେମାନେ ବି ଅନ୍ଧାରରେ ବାପା ମା ଗୋଟେ ଷ୍ଟେପ୍ ନେବେ କେତେବେଳେ ଯେତେବେଳେ ତାଙ୍କ ନଲେଜ ଭିତରକୁ ଜିନିଷଟା ଆସିବ କିନ୍ତୁ ବାପା ମା ଅନ୍ଧାରରେ ଆପଣ ଦେଖୁଛନ୍ତି ହଷ୍ଟେଲ ପିଲାଙ୍କୁ ଛାଡିକି ଯେ ଗୋଟେ ଫୋନ୍ ଆସୁଛି ଆଜ୍ଞା ଆପଣଙ୍କ ଝିଅ ଆଜି ସୁଇସାଇଡ୍ କରିଛି ବାପା ମା କାନ୍ଦି ବୋହିକି ଦୌଡୁଛନ୍ତି ତେଣୁ ତାଙ୍କ ପାଖରେ କିଛି ଖବର ନାହିଁ
0: ଅନେକ ସମୟରେ ଯୁବପିଢ଼ି କଥା ଲୁଚାଉଛନ୍ତି ତେବେ ବାପା ମା ତାଙ୍କ କର୍ତ୍ତବ୍ୟ ପାଇଁ ତାଙ୍କ କର୍ତ୍ତବ୍ୟ ନିଭେଇବା

0: ସେମାନେ ମନେକର ପିଲାଟିକି ବାହାରକୁ ପଢିବା ପାଇଁ ଛାଡିଲେ, ତାର ବୟସ ହେଇଯାଇଛି, ଚିନ୍ତା କରିବାର ଶକ୍ତି ଅଛି, ତେବେ ସେ କ୍ଷେତ୍ରରେ ବାପା ମାଆଙ୍କ ସହିତ ପିଲାଟି କଥାବାର୍ତ୍ତା ହେବା ନିହାତି ଜରୁରୀ ବୋଲି ଭାବୁଛନ୍ତି କି ଆପଣ?
1: ବର୍ତ୍ତମାନ ଯୋଉ ଆମେ ସମାଜକୁ ଦେଖୁଛନ୍ତି, ବାପା ମା ନିଜ କର୍ତ୍ତବ୍ୟରେ ପିଲାଙ୍କୁ ପଠେଇଲେ, କିନ୍ତୁ ଯୋଉ ଉଗ୍ର ଆଧୁନିକତା ରହିଛି, ବର୍ତ୍ତମାନ ତ ପୁଅ ହଉ କିମ୍ବା ଝିଅ ହଉ, ସେମାନେ ଭାବୁଛନ୍ତି ଆମେ ବର୍ତ୍ତମାନ ଗ୍ରୋନ୍ ଅପ୍, ଆମେ ଯୋଉଟା କହୁଛନ୍ତି ଆମକୁ 18 ବର୍ଷ ହେଇଗଲା, 21 ବର୍ଷ ହେଇଗଲା, ଯଦି ଆମକୁ ସରକାର ଆମକୁ ସେ ରାଇଟ ଦଉଛି, ତାହେଲେ ଆମେ ସବୁ ଜିନିଷ ବାପାଙ୍କ ପାଖରେ ସେୟାର କାହିଁକି କରିବୁ? ପିଲାଙ୍କ ଭିତରେ ଏଇ ଯୋଉ ମାନସିକତା ରହୁଛି, ସେମାନେ ବାପା ମାଙ୍କ ପାଖରେ ହିଁ କଥା ଲୁଚାଉଛନ୍ତି, ଯୋଉଟା ବାପା ମାଙ୍କ ପାଖରେ ସମୟ ନାହିଁ ତାଙ୍କ ପୁଅ କିମ୍ବା ଝିଅକୁ ବଞ୍ଚେଇବାକୁ, ତାଙ୍କ ନବାଟକୁ ପଳଉଛନ୍ତି, କିଛି ଏମିତି କଠୋର ପଦକ୍ଷେପ ନେଉଛନ୍ତି ଯାହାଦ୍ୱାରା ବାପା ମା ହିଁ ଜୀବନ ସାରା ତାଙ୍କ ଜୀବନ ଯେତେ ଦିନ ପର୍ଯ୍ୟନ୍ତ ରହୁଛି
0: ମ୍ୟାଡାମ, ଆମେ ତ ଆଲୋଚନା କଲେ ଯୁବପିଢି କଥା, କିନ୍ତୁ ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ମଧ୍ୟ ଅବସ୍ଥା ଶୋଚନୀୟ, ଟିକେ ଟିକେ କଥାରେ ହାର ମାନି ଯାଉଛନ୍ତି, ତେବେ ଏଥିପାଇଁ କଣ କରାଯିବା ଦରକାର?
1: ଦେଖନ୍ତୁ, ସ୍ୱାମୀ ସ୍ତ୍ରୀ ଯୋଉ ସମ୍ପର୍କ କହିଲେ, ସମ୍ପର୍କର ମୂଳ ହଉଛି ଉତ୍ତମ ବୁଝାମଣା।
0: ଆଜ୍ଞା,
1: ସ୍ୱାମୀ ସ୍ତ୍ରୀ ସମ୍ପର୍କଟା ଗୋଟେ ସମ୍ପର୍କ, ଦିଟା ଅନ୍ନୋନ୍ ପର୍ସନ, କେହି କାହାକୁ ଜାଣିନାହାନ୍ତି, ତେଣୁ ଦି ଜଣଙ୍କର ଯଦି ବୁଝାମଣାଟା ଠିକ ରହିବ, ତାହେଲେ ଯାଇକି ଆପଣ ଗୋଟେ ସଫଳ ବୈବାହିକ ଜୀବନ ଆପଣ ଅତିବାହିତ କରିବେ। କିନ୍ତୁ ଦି ଜଣଙ୍କ ବୁଝାମଣାରେ ଯଦି ଆପଣଙ୍କର ଡିଷ୍ଟର୍ବାନ୍ସ ଆସିଯାଉଛି, କିଛି ମିସ୍ଅଣ୍ଡରଷ୍ଟାଣ୍ଡିଂ ହଉଛି, କିଛି ଫାଇନାନ୍ସିଆଲି ଆପଣଙ୍କର ହଉଛି, ମୁଁ ଯେମିତି କହିଲି ଋଣ ଭାର ଅଧିକ, ବହୁତ ଲୋକ ଋଣ ନଉଛନ୍ତି ସୁଝି ପାରୁନାହାନ୍ତି, ପୁରା ବିକାଶଗ୍ରସ୍ତ ହେଇଯାଉଛନ୍ତି ଯେ ଆମେ କଣ କରିବୁ, କିଛି ମାନେ ଏମିତି ରୋଗ ଯନ୍ତ୍ରଣାରେ ପଡୁଛନ୍ତି ଯେଉଁମାନେ କହୁଛନ୍ତି ଆମେ କଷ୍ଟ ସହିପାରିବୁନି। ଆଉ ଆପଣ ଯେତେବେଳେ ସ୍ୱାମୀ ସ୍ତ୍ରୀ ଝଗଡ଼ା, ସେଟା ସାଧାରଣତଃ ସବୁ ଘରେ ସବୁ ପରିବାରରେ ହେଇଥାଏ ସ୍ୱାମୀ ସ୍ତ୍ରୀ ଝଗଡ଼ା, କିନ୍ତୁ ଏକାକ୍ଷିତ ଯୋଉଟା ରହୁଛି, ଆମେ ବର୍ତ୍ତମାନ ଆଗରେ କଣ ଆମର ଦୁଇଶହ ପରିବାର ଥିଲା, ବର୍ତ୍ତମାନ ସ୍ୱାମୀ ସ୍ତ୍ରୀ ଭିତରେ ଝଗଡ଼ା ହେଇଛି ଯୋଉ ଆମର ଆତ୍ମହତ୍ୟାର କାରଣ ପାଇଛି, ତାର ମୂଳ କାରଣ ହେଲା ମୌଳିକ ପରିବାର। ସ୍ୱାମୀ ସ୍ତ୍ରୀ ଭିତରେ ଝଗଡ଼ା ଯଦି ହେଉଛି, ପ୍ରକୃତରେ ଭୁଲ କିମ୍ବା ଠିକ ତାକୁ ବୁଝେଇବା ପାଇଁ କେହି ନାହାନ୍ତି। ଆଗରେ କଣ ଆମେ ଯୌଥ ପରିବାରରେ ଥିଲେ, ବାପା ମା ଭାଇ ବିଭିନ୍ନ ପ୍ରକାର କକା କୁଡି ସମସ୍ତଙ୍କ ଭିତରେ ରହୁଥିଲେ, ତେଣୁ ଯୋଉ ପ୍ରକାର ବି ଆପଣଙ୍କର ଆସୁଥିଲା ଗୋଟେ ପ୍ରକାର ପ୍ରୋବ୍ଲେମ ଦି ଜଣଙ୍କ ଭିତରେ, ସେମାନେ କାଉନସିଲିଂ ବୁଝେଇକି ତାକୁ ତାର ସମାଧାନର ବାଟ ବାହାର କରିଦେଉଥିଲେ। ଯେହେତୁ ବର୍ତ୍ତମାନ ଏକାଠି ପରିବାର ମୌଳିକ ପରିବାର, ତାଙ୍କୁ ବୁଝେଇବାକୁ କେହି ନାହାନ୍ତି, ତେଣୁ ସ୍ୱାମୀ ଏବଂ ସ୍ତ୍ରୀ ଉଭୟ ହେଉଛନ୍ତି ଆମେ ଆମ ଜାଗାରେ ଠିକ, ଆଉ ତାର ନିଷ୍ପତ୍ତି ମାନେ ନେଇଯାଉଛନ୍ତି ସାଙ୍ଗେ ସାଙ୍ଗେ ଆତ୍ମହତ୍ୟା।
0: ଆଜିର ପରିବର୍ତ୍ତନଶୀଳ ସମାଜରେ ନିଜର ମାନସିକ ସ୍ଥିତି କିପରି ହେବା ଦରକାର, ଯାହାଫଳରେ ଜଣେ ଅଳ୍ପ କିଛି ସମସ୍ୟାରେ ଧୈର୍ଯ୍ୟହରା ନ ହୋଇ ନିଜକୁ ସ୍ଥିର ରଖିପାରିବ?
1: ସମାଜର ଆମେ ଯଦି ଦେଖିବା, ଆମେ ଆମର ମୂଳକୁ ଛାଡି ଦଉଛନ୍ତି, ଯେମିତି ଆମେ କହୁଛନ୍ତି ଆମେ ସାଧାରଣତଃ ବାହାରେ ଟିକେ ବୁଲିବା, ଆମର ଉପର ଯେମିତି ସେ ପବନ ନବା, ଗଛ ପତ୍ର, ଆମେ ଏଇ ଜିନିଷ ସବୁ ଭୁଲି ଯାଉଛନ୍ତି, ଯୋଗ ପ୍ରାଣାୟମ ଟିକେ ମନ୍ଦିର ମାନେ ଧାର୍ମିକ ହୁଏ, ତାହେଲେ ଆମର ଯୋଉ ମାଇଣ୍ଡ ରହୁଛି, ଆମର ଯୋଉ ବିଭିନ୍ନ ପ୍ରକାର ଅବସାଦ, ସେଇଥିରୁ ଆମେ ଟିକେ ଦୂରେଇ ଯିବା। କିନ୍ତୁ ବର୍ତ୍ତମାନର ସମାଜରେ ଏଥିପାଇଁ କାହା ପାଖରେ ସମୟ ନାହିଁ, ପ୍ରକୃତି ସହିତ ମିଶିବାକୁ ମଣିଷ ଚାହୁଁନି। ପ୍ରକୃତି ପାଖରେ ଏମିତି ଶକ୍ତି ଅଛି, ଯେକୌଣସି ଦୁଃଖକୁ ଭୁଲି ଦେବ, ଯେକୌଣସି ପ୍ରକାର ଦୁଃଖ ହଉ, କିନ୍ତୁ ବର୍ତ୍ତମାନର ମଣିଷ ପ୍ରକୃତି ସହିତ ମିଶିବାକୁ ଚାହୁଁନି। ଆପଣ ଦେଖନ୍ତୁ, ଆପଣ ଯେତେ ଦୁଃଖରେ ଚାହୁଁଛନ୍ତି, ଗୋଟେ ସୁନ୍ଦର ଫୁଲ ଦେଖୁଛି, ଆପଣ ଗୋଟେ ମୁମେଣ୍ଟ ପାଇଁ ହଉ, କିନ୍ତୁ ଆପଣଙ୍କ ମନଟା ପରିବର୍ତ୍ତନ ହେଇଯିବ ଦେଖିଲେ, ତାହେଲେ ଏଇ ଯୋଉ ଆମେ ଦେଖୁଛୁ ଆମେ ପ୍ରକୃତିରୁ ଦୂରେଇ ଗଲେ, ଆମର ଯୋଉ ଧାର୍ମିକ ଭାବନା, ଆମର ଯୋଉ ପରମ୍ପରାଗତ ଜୀବନଶୈଳୀ, ଆମେ ସେଥିରୁ ବି ଦୂରେଇ ଗଲେ, ବର୍ତ୍ତମାନ ଆମେ କଣ ପୁରା ବାସ୍ତୁବାଦୀ ଆମେ ହେଇଯାଇଛୁ, କେବଳ ଆମେ ପଇସା ରୋଜଗାର କରିବୁ, ଖାଇବୁ, ପିଇବୁ, ବଞ୍ଚିବୁ, ନିଜେ ବଞ୍ଚିବୁ, ଆଉ କିଛି ନୁହଁ। ତେଣୁ ଅଧିକ କିଛି ଚିନ୍ତା କରିବାକୁ ଯେହେତୁ ମଣିଷର ନାହିଁ, ଛୋଟ ଛୋଟ କଥାରେ ସେ ଧୈର୍ଯ୍ୟ ରହୁଛି ଏବଂ ଚରମ ନିଷ୍ପତ୍ତି ନେଉଛି ଆତ୍ମହତ୍ୟା।
0: ଯୋଉ ସମ୍ବେଦନଶୀଳ ବିଷୟ ଉପରେ ଆଲୋଚନା କରୁଛନ୍ତି, ଘରର ପରିବେଶକୁ ଯଦି ଚିନ୍ତା କରିବା, ପିଲାମାନଙ୍କର ସଂସ୍କାରର ଅଭାବ ରହୁଛି, ଆମକୁ କୁହନ୍ତୁ ଯେ ଗୋଟେ ଆଧ୍ୟାତ୍ମିକ ପରିବେଶକୁ ଯଦି ସେମାନଙ୍କୁ ନିଆଯାଏ, ଏଇସବୁ ଯୋଉ ଧୈର୍ଯ୍ୟ ହରଉଛନ୍ତି, ମନ ଭିତରେ ସ୍ଥିରତା ଆସୁନି, ଏସବୁ କଣ ସମ୍ଭବ ହେଇପାରିବନି?
1: ନିଶ୍ଚିତ ହେଇପାରିବ, ଆତ୍ମହତ୍ୟା ଆମେ ଜାଣିବା ଏଇଟା ଆମ ଅନ୍ତିମ ପକ୍ଷ ନୁହଁ। ଆମେ ଯଦି କାଉନସିଲିଂ ମାଧ୍ୟମରେ ସବୁଠୁ ବଡ ଜିନିଷ, ବର୍ତ୍ତମାନର ଯୁବପିଢ଼ି ହଉ କିମ୍ବା ଆମର ଅନ୍ୟାନ୍ୟ ବର୍ଗର ଲୋକ, ଯିଏ ଅବସାଦ ଗ୍ରସ୍ତ ହଉଛି, ଆପଣ ଦେଖନ୍ତୁ ଯିଏ ଆତ୍ମହତ୍ୟା କରୁଛି, ହଠାତ୍ ସେ ନିଷ୍ପତ୍ତି ନେଉନି, ତା ଭିତରେ ସେ ମାନସିକ ବିକାର ରହୁଛି, ସେ ସମସ୍ତଙ୍କଠୁ ଟିକେ କଟିକି ରହିବ, କଥାବାର୍ତ୍ତା କମ୍ କରିବ, ଚୁପଚାପ ରହିବ, ଗୁମସୁମ ରହିବ, କାହା ସାଙ୍ଗେ ମିଶିବନି, ଗୋଟେ ଅନ୍ୟ ଯେମିତି ଦୁନିଆରେ ରହିଲା ଭଳିଆ ଲାଗିବ, ତାହେଲେ ସେଇ ଜିନିଷକୁ ଯଦି ଲକ୍ଷ୍ୟ କରି ଆମେ ତାକୁ କାଉନସିଲିଂ କରିପାରିବା, ତା ଜୀବନଶୈଳୀକୁ ପରିବର୍ତ୍ତନ କରିପାରିବା, ଭଗବାନ ଗୋଟିଏ ମାର୍ଗ ବନ୍ଦ କଲେ ଆଉ ଗୋଟେ ମାର୍ଗ ଆମକୁ ଦେଖେଇବେ, ଯଦି ଏ ବିଷୟ ତା ଭିତରେ ଆଣିପାରିବା, ତାହେଲେ ନିଶ୍ଚୟ ଆମେ କିଛି ଲୋକଙ୍କୁ ଆତ୍ମହତ୍ୟାରେ ନିବୃତ କରିପାରିବା।
0: ତାହେଲେ ଯୋଉ ଯୁବପିଢ଼ିଙ୍କ କଥା ଆମେ ଆଲୋଚନା କଲେ, ଯୁବପିଢ଼ି ମାନଙ୍କୁ କୁହନ୍ତୁ ସେମାନେ କଣ କରିବା ଦରକାର, ବା ଯେତେବେଳେ ପାଠ ପଢିବାକୁ ବାହାରକୁ ଯାଉଛନ୍ତି, ବାପା ମାଙ୍କ ସହିତ ସେମାନଙ୍କର ଲିଙ୍କ କିପରି ରଖିବା ଦରକାର?

0: ସେ ବିଷୟରେ ଆମ ଯୁବପିଢ଼ି ମାନଙ୍କୁ କିଛି ସନ୍ଦେଶ ଦିଅନ୍ତୁ।
1: ଯୁବପିଢ଼ିଙ୍କୁ ମୁଁ କହିବି, ବାପା ମାଙ୍କ ପାଖରେ ଖୋଲା ଖୋଲି ହୁଅ, ତମ ଜୀବନରେ ଯେକୌଣସି ସମସ୍ୟା ଆସୁ ତମେ ବାପା ମାଙ୍କୁ ଜଣେଇ ଦିଅ, କାରଣ ସମୟ ଥାଇକି ସେମାନେ ତାର କିଛି ପଦକ୍ଷେପ ନେବେ। ସେ ପରୀକ୍ଷାରେ ରେଜଲ୍ଟ ଖରାପ ହଉ କିମ୍ବା କୌଣସି କାହାଠୁ ତମେ ପଇସା ପତ୍ର ଭାର ନେଇକି ସାଙ୍ଗସାଥି ଆଜିକାଲି ଗୋଟେ ପ୍ରକାର ଏମିତି କଥାବାର୍ତ୍ତା କରୁଛି ଯୋଉଟା ଯୁବପିଢ଼ି ଅନ୍ୟ ଜଣେ କହିପାରୁନି, ଆମେ ସାଧାରଣତଃ ଦେଖୁଛୁ, କିମ୍ବା ସେ ପ୍ରେମର ବିଫଳତା ହଉ, ଏଇଟା ଶେଷ ନୁହଁ ଜୀବନର। ତମ ପାଇଁ ଆହୁରି ରହିଛି, ଭଗବାନ ରାସ୍ତା ରଖିଛି, ତମ ପାଇଁ ଅନ୍ୟ ସୁଯୋଗ ରହିଛି, କିନ୍ତୁ ସୁଯୋଗକୁ ଅପେକ୍ଷା କର, ସ୍ଥିର ମନରେ ରଖ। ମସ୍ତିଷ୍କ ଯଦି ତମର ବିଚଳିତ ହଉଛି, ସ୍ଥିର ମନରେ ରଖ, ତାହେଲେ ନିଶ୍ଚିତ ସେ ସମୟଟା ପାଳିଯିବ ଏବଂ ଆଗକୁ ତମମାନେ ବଢିପାରିବ।
0: ଏଇ କ୍ଷେତ୍ରରେ ଯଦି ସମାଜକୁ ସଚେତନ କରିବାକୁ ପଡେ ତେବେ ସମାଜକୁ କଣ କରାଯିବା ଦରକାର, ବା ଲୋକଙ୍କର ମାନସିକତାରେ ପରିବର୍ତ୍ତନ ଆସିବ, ଏଇ ଯୋଉ ଚରମ ପନ୍ଥା ଆପଣେଇ ନେଉଛନ୍ତି ତାକୁ ଭୁଲି ଗୋଟେ ସୁନ୍ଦର ଜୀବନ ଯାପନ କରିପାରିବେ?
1: ବର୍ତ୍ତମାନ ମୁଁ ଯୋଉଟା କହିଲି ଏଟା ଗୋଟେ ସାମାଜିକ ବ୍ୟାଧି, ସେତେ ସହଜ ନୁହଁ, ତାହାର ମାନସିକତାକୁ ଆପଣ ପରିବର୍ତ୍ତନ କରିଦେବେ। କେବଳ ଆମେ ଏତିକି କରିପାରିବା, ସଚେତନ କରାଇପାରିବା ଯେ ଆତ୍ମହତ୍ୟାରୁ ନିବୃତ ରହିଛି, ତମେ ଯେକୌଣସି ପରିସ୍ଥିତିକୁ କେମିତି ମୁକାବିଲା କରିପାରିବ, ଯେକୌଣସି ସମସ୍ୟା ଅଛି ଜୀବନରେ, ଜୀବନ ମାନେ ହିଁ ସମସ୍ୟା। ଆମେ ଯଦି ସାଧାରଣ ଦେବେ ଜୀବନର ଅନ୍ୟ ନାଁ ହେଉଛି ସମସ୍ୟା, ଏମିତି କୌଣସି ବ୍ୟକ୍ତି ନାହିଁ ଯାହା ଜୀବନରେ ସମସ୍ୟା ନାହିଁ, କିନ୍ତୁ ତାକୁ ସମାଧାନ କରିବାକୁ ତମେ ପ୍ରସ୍ତୁତ ହୁଅ, ନିଜକୁ ସେତିକି ଷ୍ଟ୍ରଙ୍ଗ ବା ସେତିକି ନିଜ ଭିତରେ ନିଜର ଯୋଉ ଆମର ବୌଦ୍ଧିକ ଶକ୍ତି ରହିଛି, ନିଜ ଭିତର ଶକ୍ତିକୁ ଚିହ୍ନ, ତାକୁ ଯେମିତି ସମସ୍ୟାର ସମାଧାନ କର। କିନ୍ତୁ ଶେଷ ନିଷ୍ପତ୍ତି ଆମେ ଯୋଉ କହୁଛନ୍ତି, ମାନେ ହଠାତ୍ ଗୋଟେ ପ୍ରକାର ନିଷ୍ପତ୍ତି ନେଉଛନ୍ତି ଆମେ ଆତ୍ମହତ୍ୟା କରିଦେବୁ ସବୁ ଶେଷ ହେଇଯିବ, ସେଇଟା ଠିକ୍ ଜିନିଷ ନୁହଁ। ତାଦ୍ୱାରା ନିଜ ପରିବାରର କ୍ଷତି, ସମାଜର କ୍ଷତି,
0: ନିଶ୍ଚିତ ଭାବରେ ଆମେ ଆଜିର କାର୍ଯ୍ୟକ୍ରମରେ ଯଦି ସମାଜକୁ କିଛି ସନ୍ଦେଶ ଦେବାକୁ ଚାହିଁବା ବା ସଚେତନ କରାଇବା ପାଇଁ ଚାହିଁବା, ତେବେ ଆମେ କହିବା ଯେ ଆତ୍ମହତ୍ୟା କୁହାଯାଏ ମହାପାପ, ତେବେ ମାନସିକତାରେ ଲୋକଙ୍କର ପରିବର୍ତ୍ତନ ଆସିଛି, ଆଧୁନିକତା ଆଡ଼କୁ ଯାଇକି ମଣିଷ ଅନେକ ଖରାପ କାର୍ଯ୍ୟରେ ମଧ୍ୟ ଲିପ୍ତ ରହୁଛି। ଯେକୌଣସି କାମଟେ କରିବା ପୂର୍ବରୁ ନିଶ୍ଚିତ ଭାବରେ ଚିନ୍ତା କରନ୍ତୁ ଏବଂ ସ୍ଥିର ମସ୍ତିଷ୍କରେ ଚିନ୍ତା କରନ୍ତୁ ଏବଂ ଏଇ ଯୋଉ ଚରମ ପଦକ୍ଷେପ ନିଅନ୍ତି ସେଥିପ୍ରତି ନିଶ୍ଚିତ ଭାବରେ ସଚେତନ ହେବା ଦରକାର, ମନକୁ ସ୍ଥିର କରିବା ଦରକାର। ତେବେ ଯାହା ହଉ ମ୍ୟାଡମ୍, ଏ ବିଷୟ ଉପରେ ଖୁବ୍ ସୁନ୍ଦର କଥା କହିଲେ, ଯାହାଫଳରେ ଆମ ଶ୍ରୋତା ଭାଇ ଭଉଣୀମାନେ ସଚେତନ ହେଇପାରିବେ। ଆଜି କାର୍ଯ୍ୟକ୍ରମ ପାଇଁ ଆପଣ ସମୟ ଦେଇଥିବାରୁ ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

ଶୁଣିଲେ ତ ଭଉଣୀ ସାକ୍ଷାତକାରଟି ଆତ୍ମହତ୍ୟା ଭଳି ଗୋଟିଏ ଘୃଣ୍ୟ କାର୍ଯ୍ୟଠାରୁ ସମାଜକୁ ରକ୍ଷା କରିବାର ଆବଶ୍ୟକତା ରହିଛି। ଏହା ଗୋଟିଏ ଅପରାଧ ମଧ୍ୟ। ସମାଜରେ ଗୋଟିଏ ଶୃଙ୍ଖଳିତ ଜୀବନଯାପନର ଆବଶ୍ୟକତା ରହିଛି। ଧୈର୍ଯ୍ୟ ଏବଂ ସୁସ୍ଥ ମସ୍ତିଷ୍କରେ ଯଦି ସମସ୍ୟାର ସମାଧାନ କରାଯାଏ ତେବେ ଏଥିରୁ ନିବୃତ ରହିବା ସହଜ ହୋଇପାରିବ।

ଯୋଗାଇ ଦିଆଯାଇଥାଏ। ଏହି କାର୍ଡ ଦ୍ୱାରା ଏଟିଏମ୍ରୁ ଟଙ୍କା ଦେଣନେଣ କରିପାରିବେ। ଖାଲି ସେତିକି ନୁହେଁ, କେନ୍ଦ୍ର ସରକାରଙ୍କ ତରଫରୁ ଆସୁଥିବା ପ୍ରତ୍ୟେକ ସବସିଡି ମଧ୍ୟ ହିତାଧିକାରୀଙ୍କ ଖାତାକୁ ସିଧାସଳଖ ଯାଇଥାଏ। ଏହି ହିତାଧିକାରୀଙ୍କ ପରିବାର ପାଇଁ 10,000 ଟଙ୍କାର ଓଭରଡ୍ରାଫ୍ଟ ସୁବିଧା ରହିଥାଏ। ତେବେ ଏହି ଯୋଜନାର ବିଶେଷତା ହେଉଛି ବିତ୍ତୀୟ ସାକ୍ଷରତା ଉପରେ ଗୁରୁତ୍ୱ ଦେବା, ଯେମିତିକି ଲୋକମାନେ ସଞ୍ଚୟ କରିବେ, ଏଟିଏମ୍ର ଉପଯୋଗ କରିବେ, ବ୍ୟାଙ୍କରୁ ଋଣ ନେବେ, ବୀମାର ଲାଭ ନେବେ ଏବଂ ବ୍ୟାଙ୍କ କାର୍ଯ୍ୟରେ ମୋବାଇଲର ଉପଯୋଗ କରିବେ। ହିତାଧିକାରୀଙ୍କୁ 1,00,000 ଟଙ୍କାର ଦୁର୍ଘଟଣା ବୀମା ରାଶି ସହିତ 30,000 ଟଙ୍କାର ଜୀବନ ବୀମା ରାଶି ମଧ୍ୟ ପ୍ରଦାନ କରାଯାଇଥାଏ। ତାଛଡ଼ା ଅସଂଗଠନ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ପେନ୍ସନ୍ ଯୋଜନାର ସୁବିଧା ମଧ୍ୟ ରହିଛି। ତେବେ ଏହି ଯୋଜନାକୁ ଆହୁରି ଆଗକୁ ନେବା ନିମନ୍ତେ ସରକାର 28 ଅଗଷ୍ଟ 2018 କିଛି ନୂଆ ଦିଗ ଉପରେ ଗୁରୁତ୍ୱ ଦେଇଛନ୍ତି, ଯେପରିକି ବୟସ୍କ ବ୍ୟକ୍ତିମାନଙ୍କୁ ଗୁରୁତ୍ୱ ଦିଆଯାଇଛି। 28 ଅଗଷ୍ଟ 2018 ପରେ ଖୋଲାଯାଇଥିବା ଖାତାରେ ରୂପେ ଡେବିଟ୍ କାର୍ଡରେ ଦୁର୍ଘଟଣା ବୀମା ରାଶି 1,00,000ରୁ 2,00,000 ପର୍ଯ୍ୟନ୍ତ କରାଯାଇଛି। ଓଭରଡ୍ରାଫ୍ଟ ରାଶି 5,000ରୁ 10,000 ଟଙ୍କା କରିଦିଆଯାଇଛି। ବିନା ସର୍ତ୍ତରେ 2,000 ଟଙ୍କାର ଓଭରଡ୍ରାଫ୍ଟ ମଧ୍ୟ ହିତାଧିକାରୀ ପାଇପାରିବେ। ଏହି ଓଭରଡ୍ରାଫ୍ଟ ପାଇଁ ହିତାଧିକାରୀଙ୍କ ବୟସ 55 ବର୍ଷରୁ 60 ବର୍ଷ ମଧ୍ୟରେ ହୋଇଥିବା ଦରକାର। ତେବେ ଏହି ଯୋଜନାରେ ନିଶ୍ଚିତ ଭାବରେ ସାମିଲ ହୁଅନ୍ତୁ ଏବଂ ଏହାର ସୁଫଳ ପାଆନ୍ତୁ।

ଭଉଣୀ, ଏବେ ଆମେ ସମସ୍ତେ ଲକ୍ଷ୍ୟ କରୁଛନ୍ତି, ପ୍ରାୟ ସମସ୍ତଙ୍କର କେଶ ଝଡ଼ିବା ଗୋଟିଏ ରୋଗରେ ପରିଣତ ହୋଇଗଲାଣି। କେଶ ମାତ୍ରାଧିକ ପରିମାଣରେ ଝଡ଼ୁଛି, ତେଣୁ କେଶ ଝଡ଼ିବା ପୂର୍ବରୁ ହିଁ କେଶରେ ସବୁବେଳେ ତେଲ ମାଲିସ କରିବା ଦରକାର। କେଶ ଝଡ଼ିବା ପୂର୍ବରୁ ହିଁ ତାର ଯଦି ସଠିକ୍ ଭାବରେ ଯତ୍ନ ନିଆଯାଏ, ତେବେ ନିଶ୍ଚିତ ଭାବରେ ଏହାର ସମାଧାନ ଆମେ କରିପାରିବା। କେଶରେ ନିୟମିତ ତେଲ ମାଲିସ କରନ୍ତୁ। ତେଲକୁ ଅନେକ ଦିନ ପର୍ଯ୍ୟନ୍ତ କେଶରେ ରଖି ଆଦୌ ଛାଡ଼ନ୍ତୁ ନାହିଁ। ରାତିରେ ଶୋଇବା ପୂର୍ବରୁ କେଶରେ ତେଲ ଲଗାନ୍ତୁ ଏବଂ ପରଦିନ ତାକୁ ଶାମ୍ପୁ ଲଗାଇ ସଫା କରିଦିଅନ୍ତୁ। ତେଲ ଯଦି ସବୁ ସମୟରେ କେଶରେ ରହିବ, ତେବେ ଧୂଳି ଧୂଆଁ ସେହି ତେଲ ସହିତ ଆମ କେଶରେ ଲାଗି କେଶକୁ ନଷ୍ଟ କରିଦେବ। ତେଣୁ ତେଲ ଲଗାଇବା ପରଦିନ ନିଶ୍ଚିତ ଭାବରେ କେଶକୁ ସଫା କରି ନିଅନ୍ତୁ। ଆଉ ଗୋଟିଏ କଥା ମନେ ରଖନ୍ତୁ, ଆପଣ ନଡ଼ିଆ ତେଲ, ସୋରିଷ ତେଲ, ଅଲିଭ୍ ତେଲ, ଯେକୌଣସି ତେଲକୁ କେଶ ମୂଳରେ ମାଲିସ କରିବା ପୂର୍ବରୁ ପ୍ରଥମେ ତାକୁ ସାମାନ୍ୟ ଉଷୁମ କରିଦିଅନ୍ତୁ। ତାପରେ କେଶରେ ଖୁବ୍ ହାଲକା ଭାବରେ ଆଙ୍ଗୁଠିର ଟିପ୍ସ ମାଧ୍ୟମରେ ମାଲିସ କରନ୍ତୁ। ମନେ ରଖନ୍ତୁ ଭଉଣୀ, ଆଦୌ ଜୋରରେ ମାଲିସ କରିବେ ନାହିଁ। ଏମିତି କରିବା ଦ୍ୱାରା କେଶ ଝଡ଼ିବାର ସମ୍ଭାବନା ବଢ଼ିଯାଇଥାଏ। କେଶ ମୂଳରେ ତେଲ ମାଲିସ କରିବା ପୂର୍ବରୁ କେଶକୁ ଭଲ ଭାବରେ କୁଣ୍ଡାଇ ନିଅନ୍ତୁ, ଅଡୁଆ ଛଡ଼ାଇ ଦିଅନ୍ତୁ। ଅନେକ ଦିନ ପର୍ଯ୍ୟନ୍ତ କେଶକୁ ଆଦୌ ବାନ୍ଧିକି ରଖନ୍ତୁ ନାହିଁ। ଦିନରେ ଦୁଇଥର ନିଶ୍ଚିତ ଭାବରେ କେଶ କୁଣ୍ଡାଇବାର ଅଭ୍ୟାସ କରନ୍ତୁ। କେଶ ଯେତେ ଅଡୁଆ ହେବ ସେତେ ପରିମାଣରେ ଝଡ଼ିଥାଏ। ତେଣୁ ଭଉଣୀ, କେଶ ନଥିଲେ ଆଦୌ

ମଣିଷଟିଏ ସୁନ୍ଦର ଦେଖାଯାଏ ନାହିଁ, ତେଣୁ କେଶର ଯତ୍ନ ନିଅନ୍ତୁ। ଦେଖିବେ ଏମିତି ଛୋଟ ଛୋଟ ଟିପ୍ସ ଗୁଡ଼ିକ ଯଦି ଆପଣ ମାନି ଚଳିବେ, ନିଶ୍ଚିତ ଭାବରେ ଆପଣଙ୍କର କେଶ ଝଡ଼ିବା ବନ୍ଦ ହୋଇଯିବ।

ଶୁଣୁଥିଲେ ମହିଳାମାନଙ୍କ ପାଇଁ ବିଶେଷ କାର୍ଯ୍ୟକ୍ରମ ବସୁନ୍ଧରା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ଉପସ୍ଥାପନାରେ ଥିଲେ ପ୍ରଣତି ମହାନ୍ତି। ଆକାଶବାଣୀ କେନ୍ଦୁଝର, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 100.1 MHz FM ବ୍ୟାଣ୍ଡ ଯୋଗେ। ଆପଣମାନେ ଆମ କାର୍ଯ୍ୟକ୍ରମକୁ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ଶୁଣିପାରୁଛନ୍ତି। ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସମୟ 1:50 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଇଂରାଜୀରେ ସମ୍ବାଦ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।

ସେସେଲ୍ସ ଗସ୍ତର ତୃତୀୟ ଦିନରେ ପ୍ରବାସୀ ଭାରତୀୟଙ୍କ ସହ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ମିଳିଥିବା ଦାନ ଅନିୟମିତତା ଅଭିଯୋଗରେ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାର ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ। ଏବଂ ପୁରୀ ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହେଉଛି ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ ନୀତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ 2026ର ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ବୀରତ୍ୱ ପୁରସ୍କାର ପ୍ରଦାନ କରିବେ। ଅପରାହ୍ନରେ ରାଷ୍ଟ୍ରପତି ପ୍ରତିରକ୍ଷା ବାହିନୀ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବଳ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଲିସ୍ର କର୍ମଚାରୀମାନଙ୍କୁ ବୀରତ୍ୱ ପୁରସ୍କାରରେ ସମ୍ମାନିତ କରିବେ। ସଶସ୍ତ୍ର ବାହିନୀ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବଳ ଏବଂ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥାର କର୍ମଚାରୀମାନଙ୍କ ଅସାଧାରଣ ସାହସିକତା ଓ ବୀରତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ୱୀକୃତି ଦେବା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଏ। ଏହି ପୁରସ୍କାର ଜମ୍ମୁ କାଶ୍ମୀର, ଉତ୍ତର ପୂର୍ବାଞ୍ଚଳ ଏବଂ ଦେଶର ସୀମାନ୍ତ ଅଞ୍ଚଳରେ ଆତଙ୍କବାଦ, ବିଦ୍ରୋହ ଓ ଶତ୍ରୁପକ୍ଷ ବିରୁଦ୍ଧରେ ଭାରତର ନିରନ୍ତର ସଂଗ୍ରାମକୁ ପ୍ରତିଫଳିତ କରିବା ସହିତ ବିମାନ ଚଳାଚଳ, ସାମୁଦ୍ରିକ ଅଭିଯାନ ଏବଂ ମାନବିକ ସହାୟତା କାର୍ଯ୍ୟରେ ପ୍ରଦର୍ଶିତ ଅସାଧାରଣ ସାହସକୁ ମଧ୍ୟ ସମ୍ମାନିତ କରିଥାଏ। ଚଳିତ ମାସ 8 ତାରିଖରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଆୟୋଜିତ ପ୍ରତିରକ୍ଷା ଅଳଙ୍କରଣ ସମାରୋହର ପ୍ରଥମ ପର୍ଯ୍ୟାୟରେ ବୀରତ୍ୱ ପୁରସ୍କାର ପ୍ରଦାନ କରିଥିଲେ। ସେସେଲ୍ସ ଗସ୍ତର ତୃତୀୟ ଦିନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିକ୍ଟୋରିଆସ୍ଥିତ ନବଶକ୍ତି ବିନୟଗର ମନ୍ଦିର ପରିଦର୍ଶନ କରିଛନ୍ତି। ଶ୍ରୀ ମୋଦି ସେଠାରେ ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ପିସ୍ ପାର୍କ ଗସ୍ତ କରି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ଶ୍ରୀ ମୋଦି ସେସେଲ୍ସର ସ୍ୱାଧୀନତାର 50ତମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ଜାତୀୟ ଦିବସ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ସେସେଲ୍ସର ରାଷ୍ଟ୍ରପତି ପାଟ୍ରିକ୍ ହର୍ମିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରିବେଶ ସଂରକ୍ଷଣ ଏବଂ ନିରନ୍ତର ବିକାଶ କ୍ଷେତ୍ରରେ ନେତୃତ୍ୱ ପାଇଁ ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ ସେସେଲ୍ସ ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ସେଠାକାର ଜାତୀୟ ସଭାରେ ଉଦ୍ବୋଧନ ଦେଇ ଭାରତ ଓ ସେସେଲ୍ସ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ। ସରକାର 2026 ଜନବିଶ୍ୱାସ ଆଇନ ଅଧୀନରେ ଇମ୍ପ୍ରୁଭମେଣ୍ଟ ନୋଟିସ୍ ବ୍ୟବସ୍ଥା ପ୍ରଚଳନ କରିଛନ୍ତି। ଏହି ପ୍ରକ୍ରିୟା ଅଧୀନରେ ପ୍ରଥମ ଥର ପାଇଁ ନିୟମ ଉଲ୍ଲଂଘନ କରୁଥିବା ବ୍ୟବସାୟିକ ସଂସ୍ଥାଗୁଡ଼ିକୁ ଦଣ୍ଡବିଧାନ କରିବା ପୂର୍ବରୁ ତ୍ରୁଟି ସୁଧାରିବା ଲାଗି ସୁଯୋଗ ଦିଆଯିବ। ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବ୍ୟବସାୟ କରିବାର ସହଜତା ବୃଦ୍ଧି, ସ୍ୱେଚ୍ଛାକୃତ ଭାବେ ନିୟମ ପାଳନ ଲାଗି ଉତ୍ସାହିତ କରିବା, ଆବଶ୍ୟକ ନଥିବା କ୍ଷେତ୍ରରେ ମାମଲା ସଂଖ୍ୟା ହ୍ରାସ କରିବା ଏବଂ ବିଶ୍ୱାସଭିତ୍ତିକ ନିୟାମକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଏହି ପ୍ରକ୍ରିୟା ସହାୟକ ହେବ। ନୂତନ ବ୍ୟବସ୍ଥା ଅନୁଯାୟୀ ଆଇନଗତ ଭାବେ ମାପ ବିଜ୍ଞାନ ଅଧିକାରୀ ବା ମେଟ୍ରୋଲୋଜି ଅଫିସର ପ୍ରଥମ ଥର ନିୟମ ଉଲ୍ଲଂଘନ କରୁଥିବା ବ୍ୟବସାୟିକ ସଂସ୍ଥାକୁ ଇମ୍ପ୍ରୁଭମେଣ୍ଟ ନୋଟିସ୍ ଜାରି କରି ତ୍ରୁଟି ସୁଧାରିବା ପାଇଁ ସମୟ ଦେଇପାରିବେ। ନିର୍ଦ୍ଧାରିତ ସମୟ ମଧ୍ୟରେ ତ୍ରୁଟି ସୁଧାରିବା କାର୍ଯ୍ୟ ପରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଓ ମକଦ୍ଦମାରୁ ରକ୍ଷା ମିଳିପାରିବ। ତେବେ ନୋଟିସ୍ ପାଳନ ନ କରିବା, ବାରମ୍ବାର ନିୟମ ଉଲ୍ଲଂଘନ କରିବା, ଜାଲିଆତି ଓ ଉପଭୋକ୍ତାଙ୍କ ସ୍ୱାର୍ଥ ପ୍ରଭାବିତ କରୁଥିବା ଅନ୍ୟାନ୍ୟ କାର୍ଯ୍ୟ ବିରୋଧରେ ମାପ ବିଜ୍ଞାନ ଆଇନ ଅନୁଯାୟୀ କଠୋର ପଦକ୍ଷେପ ଗ୍ରହଣ କରାଯିବ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ମିଳିଥିବା ଦାନରେ ଆର୍ଥିକ ଅନିୟମିତତା ଅଭିଯୋଗର ତଦନ୍ତ ଏବଂ ଫରେନ୍ସିକ୍ ଅଡିଟ୍ ପାଇଁ ଅଦାଲତଙ୍କ ତତ୍ତ୍ୱାବଧାନରେ କରିବାକୁ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାର ଜରୁରୀ ଶୁଣାଣି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଆଜି ମନା କରିଛନ୍ତି। ବିଚାରପତି ଜଷ୍ଟିସ୍ ଏମ୍ଏମ୍ ସୁନ୍ଦରେଶ ଏବଂ ସିଲ୍ ନାଗୁଙ୍କ ଖଣ୍ଡପୀଠ ଏହି ମାମଲାରେ ଜରୁରୀ ଶୁଣାଣିର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇବା ସହ ଗ୍ରୀଷ୍ମକାଳୀନ ଅବକାଶ ପରେ ନ୍ୟାୟାଳୟ ପୁନଃ ଖୋଲିବା ପରେ ଏହି ଆବେଦନର ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଗିରଫ ହୋଇଥିବା 10 ଜଣ ଅଭିଯୁକ୍ତଙ୍କ ନ୍ୟାୟିକ ହେପାଜତ ସମୟସୀମା ଆସନ୍ତା ମାସ 11 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଏହି ମାମଲାର ତଦନ୍ତ କରୁଥିବାବେଳେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଏହି ସମୟସୀମା ବୃଦ୍ଧି କରିଛନ୍ତି। ପୂର୍ବରୁ ଗତ 15 ତାରିଖରେ ରାଉଜ ଆଭିନ୍ୟୁ କୋର୍ଟ ଅଭିଯୁକ୍ତମାନଙ୍କ ନ୍ୟାୟିକ ହେପାଜତ ସମୟସୀମା ଆଜି ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ସୂଚନା ଅନୁଯାୟୀ ଏହି ମାମଲାରେ ସିବିଆଇ ଏପର୍ଯ୍ୟନ୍ତ 13 ଜଣଙ୍କୁ ଗିରଫ କରିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଆଜି ସଂସଦ ଭବନରେ ରାଜ୍ୟସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନିନା ସାହୁ। ମୁଖ୍ୟ ସମ୍ବାଦ, ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ଚତୁର୍ଦ୍ଧା ମୂର୍ତ୍ତି, ଦୁର୍ଲଭ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ସାରର ଉପଲବ୍ଧତା ଏବଂ କଳାବଜାରୀକୁ ରୋକିବା ପାଇଁ 42 କୋଟି ଟଙ୍କାର ଶୁଦ୍ଧ ରିହାତିକୁ ସରକାରଙ୍କ ମଞ୍ଜୁରୀ। ବିଦ୍ୟାଳୟଗୁଡ଼ିକୁ ସଂଶୋଧିତ ପୁସ୍ତକ ପ୍ରଦାନ କରାଯିବା ନେଇ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା। ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍ମୁକ୍ତ କରିବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ପରିସଂଖ୍ୟାନ ଦିବସ ଏବଂ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପ୍ରଧାନ ଦ୍ୱାଦଶ ଯାତ୍ରା ମଧ୍ୟରେ ଦେବସ୍ନାନ ପୂର୍ଣ୍ଣିମା ଅନ୍ୟତମ। ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣମୀ ତିଥିରେ ପୁରୀ ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥାଏ। ପୂର୍ଣ୍ଣିମାର ଏହି ଦୁର୍ଲଭ ଅବସରରେ ସ୍ୱୟଂ ମହାପ୍ରଭୁ ଜନ୍ମଗ୍ରହଣ କରିଥିଲେ। ଆଜି ଶ୍ରୀମନ୍ଦିରରେ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ଚାଲିଛି। ପବିତ୍ର ସ୍ନାନଯାତ୍ରା ସମ୍ପର୍କରେ ଶୁଣନ୍ତୁ ସ୍ୱତନ୍ତ୍ର ଉପସ୍ଥାପନା।
1: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତିଥିରେ ପୁରୀ ଶ୍ରୀମନ୍ଦିରର ଶ୍ରୀଜୀଉମାନେ ରତ୍ନବେଦୀ ଛାଡ଼ି ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଛନ୍ତି। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ପରେ ବଡ଼ ବାଡ଼ଗ୍ରାହୀ ଶ୍ରୀ ବଳଭଦ୍ର ଧାଡ଼ି ପହଣ୍ଡିରେ ଆସିଥିଲେ। ପରେ ଦେବୀ ସୁଭଦ୍ରା ଆସିବା ସହ ଶେଷରେ କୋଟି ଓଡ଼ିଆଙ୍କ ମୋଡ଼ମଣି ଶ୍ରୀଜଗନ୍ନାଥ ଚକାରେ ବିଜେ କରିଥିଲେ। ସୁନା କୂଅର 108 ଗରା ସୁବାସିତ ଜଳରେ ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଉଛି। ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀଜୀଉମାନଙ୍କ ନୀତିକାନ୍ତି ବଡ଼ି ଭୋରରୁ ଆରମ୍ଭ ହୋଇଥିଲା। ସ୍ନାନବେଦୀ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବା ଲାଗି ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ଲାଗି ରହିଛି। ସ୍ନାନ ପରେ ଶ୍ରୀଜୀଉମାନେ ଶ୍ରଦ୍ଧାଳୁଙ୍କୁ ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେବେ। ସ୍ନାନଯାତ୍ରା ସମ୍ପର୍କରେ ପଣ୍ଡିତ ସୂର୍ଯ୍ୟନାରାୟଣ ରଥ ଶର୍ମା ପ୍ରତିକ୍ରିୟାରେ କହିଛନ୍ତି,
2: ଦ୍ୱାଦଶ ଯାତ୍ରା ମାନଙ୍କ ମଧ୍ୟରୁ ଅନ୍ୟତମ ଯାତ୍ରା ସ୍ନାନ ଯାତ୍ରା। ଆଜିର ଦିବସରେ ମହାପ୍ରଭୁ ସ୍ନାନ କରିବେ। ପୂର୍ଣ୍ଣିମା ଦିନ ମହାପ୍ରଭୁ ସ୍ନାନ କରିବା ପାଇଁ ହିଁ ମହାପ୍ରଭୁ ଆଜି ସ୍ନାନ ବେଦୀ ଉତ୍ପନ୍ନ ପରେ ସହସ୍ର କୁମ୍ଭାଭିଷେକ ଜଳ ସୁନା କୁହରୁ ଜଳ ଉତ୍ତୋଳନ ହୋଇ ଆସିବ। ତଳୁଛ ପଟୁଆର ସହିତ ମହାପ୍ରଭୁଙ୍କର ସମ୍ମୁଖରେ ସହସ୍ର କୁମ୍ଭାଭିଷେକ ଜଳ ଆସି ବିରାଜ ଦ୍ୱାର ରଖାଯିବ।
1: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଗସ୍ତ କରି ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ ଶ୍ରୀ ମାଝୀ ସମସ୍ତଙ୍କ ସୁଖ ଶାନ୍ତି ପାଇଁ କାମନା କରିଛନ୍ତି। ପରେ ମୁଖ୍ୟମନ୍ତ୍ରୀ ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚି ରଥଯାତ୍ରା ପାଇଁ ଚାଲିଥିବା ରଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ରଥ ମହାରଣାମାନଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ଆବଶ୍ୟକତା ବିଷୟରେ ଜାଣିବା ସହିତ ରଥ ନିର୍ମାଣ କାର୍ଯ୍ୟକୁ ଅଧିକ ସୁରୁଖୁରୁ ଓ ସମୟାନୁସାରେ ସମ୍ପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ

0: ଦେଇଛନ୍ତି। ମହାପ୍ରଭୁଙ୍କ ପହଣ୍ଡି ଜଳ ଲାଗି ଓ ହାତୀ ବେଶ ଆଦି ନୀତିକୁ ଶୃଙ୍ଖଳିତ କରିବା ଲାଗି ସେବାୟତ ଓ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି 79 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପୁରୀ ବଡ଼ଦାଣ୍ଡ ଓ ସମ୍ପୂର୍ଣ୍ଣ ସହର ସିସିଟିଭି ସର୍ବେକ୍ଷଣ ମଧ୍ୟରେ ରଖାଯାଇଛି। ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ମହାର୍ଘ୍ୟ ଦିବ୍ୟ ଦର୍ଶନ ପାଇଁ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତିରେଖା ତାରିଣୀଆ।
1: ରାଜ୍ୟର ବିଭିନ୍ନ ପ୍ରସିଦ୍ଧ ଶ୍ରୀଜୀଉଙ୍କ ମନ୍ଦିରଗୁଡ଼ିକରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେଉଛି। ବୌଦ୍ଧ ଜିଲ୍ଲାରେ ଥିବା ଶତାବ୍ଦୀ ପୁରାତନ ମନମୁଣ୍ଡା ଦଧିବାମନ ମନ୍ଦିର, ନାୟକପଡ଼ା ପାତାଳି ଶ୍ରୀକ୍ଷେତ୍ର, ଟିଡି କାକୋର ଶ୍ରୀ ପୁରୁଷୋତ୍ତମ ଦେବ ଜଗନ୍ନାଥ ମନ୍ଦିର ସମେତ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରମାନଙ୍କରେ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହୋଇଛି। ରାୟଗଡ଼ା ଜିଲ୍ଲା ସଦର ମହକୁମା ଶ୍ରଦ୍ଧା ଶ୍ରୀକ୍ଷେତ୍ର ସମେତ ମୁନିଗୁଡ଼ା, ଗୁଣପୁର, ବିଷମକଟକ, କାଶୀପୁର ଆଦି ବିଭିନ୍ନ ଜଗନ୍ନାଥ ମନ୍ଦିରମାନଙ୍କରେ ଶ୍ରୀଜୀଉଙ୍କ ପବିତ୍ର ସ୍ନାନ ପୂର୍ଣ୍ଣିମା ହୋଇଯାଇଛି। ଭଦ୍ରକ ଜିଲ୍ଲାରେ ପୁରାତନ ଶାଳନ୍ଦୀନଗର ଜଗନ୍ନାଥ ମନ୍ଦିର, ହରିବୋଲ କ୍ଷେତ୍ର କେଶପୁର ସମେତ 7 ବ୍ଲକରେ ଥିବା ଜଗନ୍ନାଥ ମନ୍ଦିରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ସମସ୍ତ ପୂଜାର୍ଚ୍ଚନା ସରିବା ପରେ ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାର ସମସ୍ତ ଜଗନ୍ନାଥ ମନ୍ଦିରରେ ଭକ୍ତିମୟ ପରିବେଶ ମଧ୍ୟରେ ନୀତିକାତି ସମ୍ପନ୍ନ ହୋଇଛି। ମହାପ୍ରତାପୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କ ଆଜି ରାଜ୍ୟାଭିଷେକ ଦିବସ। 1435 ଖ୍ରୀଷ୍ଟାବ୍ଦ ଜୁନ୍ 29 ତାରିଖ ଅର୍ଥାତ୍ ଆଜିର ଦିନରେ ମହାରାଜାଙ୍କ ରାଜ୍ୟାଭିଷେକ ହେବା ସହିତ ତାଙ୍କୁ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟକ କଳବର୍ଗେଶ୍ୱର ଉପାଧି ପ୍ରଦାନ କରାଯାଇଥିଲା। ସେ ନିଜକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ସେବକ ଓ ଗଜପତି ଉପାଧିରେ ଭୂଷିତ କରିଥିଲେ। କପିଳେନ୍ଦ୍ର ଦେବ 1435 1465 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ କରିଥିଲେ। ମହାରାଜାଙ୍କ ରାଜ୍ୟାଭିଷେକ ଦିବସ ଉପଲକ୍ଷେ ଗଜପତି ଗୌରବ ଦିବସ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି, ଗଜପତି କପିଳେନ୍ଦ୍ର ଦେବ ଓଡ଼ିଆ ସ୍ୱାଭିମାନ, ବୀରତ୍ୱ ଓ ସୌର୍ଯ୍ୟର ମୂର୍ତ୍ତିମନ୍ତ ପ୍ରତୀକ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ତଥା ସାଂସ୍କୃତିକ ନବଜାଗରଣ ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ରାଜ୍ୟରେ ସାରର ଉପଲବ୍ଧତା ଏବଂ କଳାବଜାରୀକୁ ରୋକିବା ପାଇଁ ସମବାୟ ବିଭାଗ ପକ୍ଷରୁ ସାରର ପୂର୍ବ ମହଜୁଦ ଯୋଜନାକୁ ସରକାର ମଞ୍ଜୁର କରିଛନ୍ତି। ଯୋଜନାରେ 5 ବର୍ଷରେ 42 କୋଟି ଟଙ୍କାର ଶୁଦ୍ଧ ରିହାତି ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷ ପାଇଁ 5 କୋଟି ଟଙ୍କା ଆବଣ୍ଟନ କରାଯାଇଛି। ପ୍ରାୟ 2700 ପ୍ରାଥମିକ କୃଷି ସମବାୟ ସମିତିକୁ ଏଥିରେ ସାମିଲ କରାଯିବ। ସମବାୟ ବିଭାଗର କମିଶନର ତଥା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ଥାୟୀ ଆର୍ଥିକ କମିଟିର ସୁପାରିଶ ଆଧାରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିରେ କ୍ୟାସ୍ କ୍ରେଡିଟ୍ ଋଣ ଉପରେ 100% ଶୁଦ୍ଧ ରିହାତି ସରକାର ପ୍ରଦାନ କରିବେ, ଫଳରେ ସମବାୟ ସମିତିଗୁଡ଼ିକର ସାରର ଅଗ୍ରିମ ମହଜୁଦ ପ୍ରକ୍ରିୟା ସମ୍ପୂର୍ଣ୍ଣ ସୁଧମୁକ୍ତ ହୋଇପାରିବ। ଡିଜିଟାଲ୍ ପେମେଣ୍ଟକୁ ପ୍ରୋତ୍ସାହନ ଏବଂ ସାର ବିକ୍ରୟ ସମୟରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସରକାରଙ୍କ ପକ୍ଷରୁ କ୍ୟୁଆର୍ କୋଡ୍ ମାଧ୍ୟମରେ କାରବାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ବିଦ୍ୟାଳୟଗୁଡ଼ିକୁ ସଂଶୋଧିତ ପୁସ୍ତକ ପ୍ରଦାନ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟିର ତଦନ୍ତ କରାଯାଇ ଅବହେଳା କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଦ୍ୟାଳୟରେ ସଂଶୋଧିତ ବହିର ବଣ୍ଟନ ଜିଲ୍ଲା ଶିକ୍ଷା ଅଧିକାରୀ କିମ୍ବା ପ୍ରଧାନ ଶିକ୍ଷକଙ୍କ ଜରିଆରେ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। ଜାତୀୟ ପରିସଂଖ୍ୟାନ ଦିବସ ଆଜି ପାଳନ କରାଯାଉଛି। ଜାତୀୟ ବିକାଶ ସମ୍ପର୍କିତ ସାମାଜିକ ଅର୍ଥନୈତିକ ଯୋଜନା ଏବଂ ନୀତି ପ୍ରଣୟନରେ ପରିସଂଖ୍ୟାନର ଗୁରୁତ୍ୱ ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। 2007 ପ୍ରତିବର୍ଷ ଜୁନ୍ ମାସ 29 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍ମୁକ୍ତ କରିବା। ଭାରତୀୟ ପରିସଂଖ୍ୟାନର ଜନକ କୁହାଯାଉଥିବା ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହଲାନୋବିସ୍ଙ୍କ ପରିସଂଖ୍ୟାନ ପ୍ରତି ଅବଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ତାଙ୍କ ଜୟନ୍ତୀରେ ଏହି ଦିବସ ପାଳନ କରାଯାଉଛି। ରାଜ୍ୟ ସରକାରଙ୍କ ବିକାଶର ଧାରା ଓଡ଼ିଶା ସାରା 2026 କାର୍ଯ୍ୟକ୍ରମର ତୃତୀୟ ତଥା ଉଦ୍ଯାପନୀ ଦିବସ ବୌଦ୍ଧ ଜିଲ୍ଲାରେ ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଅନୁସୂଚିତ ଜାତି ଜନଜାତିଙ୍କ ବିକାଶ ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପ, ସରକାରୀ ଯୋଜନାଗୁଡ଼ିକର ସଠିକ୍ କାର୍ଯ୍ୟାନ୍ୱୟନ ସମ୍ପର୍କରେ କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା। ବୌଦ୍ଧ ଜିଲ୍ଲା ଶିଳ୍ପକେନ୍ଦ୍ର ପକ୍ଷରୁ କୃଷକ ବଜାରରେ ଉଦ୍ୟମୀ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ମେକ୍ ଇନ୍ ବୌଦ୍ଧ ମେକ୍ ଫର୍ ଓଡ଼ିଶା ଆହ୍ୱାନକୁ ସଫଳ କରି ଜିଲ୍ଲାକୁ ଏକ ସମ୍ଭାବନାମୟ ଶିଳ୍ପକେନ୍ଦ୍ର ଭାବେ

ଗଢ଼ି ତୋଳିବା ପାଇଁ ପ୍ରଶାସନର ସମ୍ପୂର୍ଣ୍ଣ ସହଯୋଗ ରହିଛି ବୋଲି କହିଛନ୍ତି। ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ମଝି ଘରିଆଣୀଙ୍କ ମନ୍ଦିରର ଦାନହୁଣ୍ଡି ପାଞ୍ଚ ମାସ ପରେ ଆଜି କଡ଼ା ସୁରକ୍ଷା ମଧ୍ୟରେ ଖୋଲାଯାଇଛି। ଦାନବାକ୍ସରୁ ବାହାରିଥିବା ଟଙ୍କା ଗଣତି ଜାରି ରହିଛି। ଗତ ଜାନୁଆରୀ 19 ତାରିଖରୁ ମା'ଙ୍କ ହୁଣ୍ଡିରୁ 1,05,52,845 ଟଙ୍କା ସହ 30 ଗ୍ରାମ ସୁନା, 12 କେଜି 150 ଗ୍ରାମ ରୂପା ସଂଗ୍ରହ ହୋଇଥିଲା। ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ୱାବଧାନରେ ପୁଲିସର କଡ଼ା ସୁରକ୍ଷା ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ 9ଟି ଦାନହୁଣ୍ଡି ଆଜି ସକାଳୁ ଖୋଲାଯାଇ ଗଣତି ଆରମ୍ଭ ହୋଇଛି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ରାଜ୍ୟରେ ବର୍ଷାର ପ୍ରଭାବରେ ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇଛି। ଗତ 24 ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲ୍ଲାର ରାଜଘାଟରେ ସର୍ବାଧିକ 92 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି, ଦୁର୍ଲଭ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ସାରର ଉପଲବ୍ଧତା ଏବଂ କଳାବଜାରୀକୁ ରୋକିବା ପାଇଁ 42 କୋଟି ଟଙ୍କାର ସୁଧ ରିହାତିକୁ ସରକାରଙ୍କ ମଞ୍ଜୁରୀ, ବିଦ୍ୟାଳୟଗୁଡ଼ିକୁ ସଂଶୋଧିତ ପୁସ୍ତକ ପ୍ରଦାନ କରାଯିବା ନେଇ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା, ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍ମୁକ୍ତ କରିବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ପରିସଂଖ୍ୟାନ ଦିବସ ଏବଂ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳ ପର୍ଯ୍ୟନ୍ତ ବିବିଧ କାର୍ଯ୍ୟକ୍ରମ ସମସ୍ତ ରିଲେ କରି ପ୍ରଚାର କରୁଥିଲୁ ଆକାଶବାଣୀ କଟକ, ଆକାଶବାଣୀ ଦିଲ୍ଲୀ ତଥା ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ ଆକାଶବାଣୀ କେନ୍ଦୁଝର ଏଥର ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ମିଡ଼ିୟମ ୱେଭ୍‌ରେ 199.3 ମିଟର ତଥା 1584 କିଲୋହର୍ଟ୍ଜ ମାଧ୍ୟମରେ, ପୁଣି FM ବ୍ୟାଣ୍ଡରେ 100.1 କୁ ଟ୍ୟୁନ୍ କରି ଶୁଣିପାରୁଛନ୍ତି ଆମ କେନ୍ଦ୍ରକୁ। ଆହୁରି ବି ନ୍ୟୁଜ୍ ଅନ୍ AIR ଆପ୍କୁ ନିଜ ମୋବାଇଲରେ ଉତ୍ତାରି ଶୁଣିପାରୁଛନ୍ତି ଆମ କାର୍ଯ୍ୟକ୍ରମ ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ହଁ ଶ୍ରୋତା ବନ୍ଧୁ, ଏଥର ଗୀତର ଚିତ୍ରଶାଳା ଇନ୍ଦ୍ରଧନୁ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଚଳଚ୍ଚିତ୍ର ଅଗ୍ନିସାକ୍ଷୀ ଶିଳ୍ପୀ କୁମାର ସାନୁ ଏବଂ କବିତା କୃଷ୍ଣମୂର୍ତ୍ତି, ସଙ୍ଗୀତ ନଦୀମ ଶ୍ରବଣ। ଶ୍ରୋତାବନ୍ଧୁ, ଗୀତର ଅଭିସାର, ଗୀତର ଚିତ୍ରବିଧି ଏହି ଇନ୍ଦ୍ରଧନୁ ସବୁବେଳେ ଆନନ୍ଦ ଆଉ ଆହ୍ଲାଦ ବାଣ୍ଟି ଆସିଛି। ଏହି ଆହ୍ଲାଦ ଏବଂ ଆନନ୍ଦର ପରିସରକୁ ଆପଣଙ୍କୁ ସ୍ୱାଗତ।

ଆକାଶରେ ବର୍ଷା ପରେ ଯେପରି ସାତରଙ୍ଗର ଇନ୍ଦ୍ରଧନୁ ଆଖିକୁ ମୁଗ୍ଧ କରେ, ସେହିପରି ସୁର, ଲୟ ଓ ଭାବନାର ସାତରଙ୍ଗୀ ସମ୍ଭାର ନେଇ ଆଜିର ବିବିଧ ଗୀତର ଆସର ଇନ୍ଦ୍ରଧନୁରେ ଶୁଣନ୍ତୁ ଆଉ ଏକ ସୁରିଲା ଗୀତ।

0: ଶିଳ୍ପୀ ମହମ୍ମଦ ସାଜିଦ ଏବଂ ବିଜୟମାଲାଙ୍କ ରଚନାରୁ ଶୁଣୁଥିଲେ ଶରତ ନାୟକ ସଙ୍ଗୀତରୁ ଆଲବମ୍ ଗୀତ।
1: ଆଚ୍ଛା, ତମର ସବୁ ରିପୋର୍ଟ ଦେଖେଇଲ, ଏଚ୍ଆଇଭି ଟେଷ୍ଟ ହେଇଛି?
2: ନାଇଁ ଡାକ୍ତର ବାବୁ, ସେଇଟା କ'ଣ ନିହାତି ଜରୁରୀ?
3: ଆଜ୍ଞା ହଁ, ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳା ନିଜର ଏଚ୍ଆଇଭି ପରୀକ୍ଷା କରେଇ ନେଇ ଅଜଣା ଆତଙ୍କଠୁ ଦୂରେଇ ରୁହନ୍ତୁ।
4: ଯଦି ରିପୋର୍ଟ ପଜିଟିଭ ଆସେ ତାହେଲେ ଉପଯୁକ୍ତ ଚିକିତ୍ସା ଜରିଆରେ ନିଜେ ତଥା ଶିଶୁ ଉଭୟ ଏଡ୍ସ ଭଳି ମାରାତ୍ମକ ରୋଗକୁ ପ୍ରତିରୋଧ କରନ୍ତୁ।
3: ମନେ ରଖନ୍ତୁ, ଏହି ପରୀକ୍ଷା ଏବଂ ଚିକିତ୍ସା ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଥିବା ICTC କେନ୍ଦ୍ରରେ ମାଗଣାରେ ଉପଲବ୍ଧ।
4: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1097 ସହ ଯୋଗାଯୋଗ କରନ୍ତୁ।
3: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି।
0: ପ୍ରତ୍ୟେକ ଗୀତ ହୃଦୟରେ ଆଙ୍କି ଯାଉଛି ଭିନ୍ନ ଭିନ୍ନ ରଙ୍ଗର ଅନୁଭୂତି। ତେବେ ଏବେ ସମୟ ଆଉ ଏକ ସୁରିଲା ଅଧ୍ୟାୟର, ଶୁଣନ୍ତୁ ପରବର୍ତ୍ତୀ ଗୀତ।

ସୁର ରହି ସାତରଙ୍ଗୀ ଧୀରେ ଧୀରେ ତାହାର ଅନ୍ତିମ ପର୍ଯ୍ୟାୟକୁ ଆଡ଼କୁ ଆସୁଛି। ଆସନ୍ତୁ ଆଜିର ଆସରର ଶେଷ ଗୀତକୁ ଶୁଣି ଏହି ସଙ୍ଗୀତ ଯାତ୍ରାକୁ କରିବା ଆହୁରି ସ୍ମରଣୀୟ। ଶିଳ୍ପୀ ନିବେଦିତା, ଓଡ଼ିଆ ଆଲବମ୍ ଗୀତ।

0: ବିବିଧ ଗୀତର ଆଶର ଇନ୍ଦ୍ରଧନୁ ଶେଷ ହେଲା। ଆକାଶବାଣୀ କେନ୍ଦୁଝର ଏଥର ଯୁବବାଣୀ ନିବେଦନ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍, ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି? ବିହନ ଠିକ ସମୟରେ ବୁଣା ଯାଇ ସାରିଛି?
5: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
4: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କ'ଣ?
5: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ, ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
6: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ।

0: ନମସ୍କାର ଶ୍ରୋତା ବନ୍ଧୁ,
1: ଶୁଭ ସନ୍ଧ୍ୟା।
0: ସ୍ୱାଗତ କରୁଛୁ ଆପଣମାନଙ୍କୁ ଆଜିର ଅନ୍ୱେଷା କାର୍ଯ୍ୟକ୍ରମକୁ।
1: ଆଜିର ଅନ୍ୱେଷା କାର୍ଯ୍ୟକ୍ରମରେ ମୁଁ ଅଛି ଆପଣମାନଙ୍କ ସାଥୀ ଅନନ୍ୟା,
0: ଆଉ ମୁଁ ପ୍ରତୀକ୍ଷା। ଅନନ୍ୟା, ଆଜି ତୁମ ବ୍ୟାଗ୍ ଏତେ ହେଭି ଯେ।
1: ତମେ ତ ଜାଣିଛ ପ୍ରତୀକ୍ଷା, ଏବେ ତ ମୌସୁମୀ ଆସିଗଲାଣି, ରେନକୋଟ ଆଉ ଛତା ତ ନିହାତି ଆଣିବାକୁ ପଡୁଛି। କେତେବେଳେ ଯେ ବର୍ଷା ହବ କଣ କହିହବ କିଛି?
0: ସେ ତ ସତ କଥା ଅନନ୍ୟା, କଣ କରିହବ, ଯାହା ପ୍ରକୃତିର ନିୟମ।
1: ହେଲେ ମୁଁ ଗୋଟେ କଥା ଆଦୌ ବୁଝିପାରୁନି ପ୍ରତୀକ୍ଷା।
0: କୋଉ କଥା ଅନନ୍ୟା?
1: ଏଣେ ମୌସୁମୀ ବର୍ଷାରେ ପାଣିର ସୁଅ କମୁନି, ତେଣେ ଖରାଦିନେ ଜଳ ସଙ୍କଟ ଖବରର ମଧ୍ୟ ସୁଅ କମୁନି, ଏ କି ଓଲଟା କଥା ଯେ।
0: ଆରେ ଅନନ୍ୟା, ଆମେ ଯେତେବେଳେ ଜଳ ସଙ୍କଟ ବା ୱାଟର ସ୍କାର୍ସିଟି ବିଷୟରେ କହୁଛେ, ଆମେ କେବଳ କଣ ଜଳ ଅଭାବ ବିଷୟରେ କହୁଛୁ? ନା ନା, ବ୍ୟବହାର ଯୋଗ୍ୟ ଜଳ ଉପଲବ୍ଧତାକୁ ବୁଝାଉଛୁ।
1: ଆଚ୍ଛା, ବୁଝିଲି।
0: ହଁ ଶ୍ରୋତା ବନ୍ଧୁ, ବଢୁଥିବା ସହରୀକରଣ ଏବଂ ଜଳବାୟୁ ପରିବର୍ତ୍ତନ ସହିତ ପ୍ରାକୃତିକ ଜଳ ଉତ୍ସ ଗୁଡିକ ହ୍ରାସ ପାଉଛି। ନିକଟରେ ବହୁ ଚର୍ଚ୍ଚିତ ପ୍ରସଙ୍ଗ ବିଭିନ୍ନ ସହରରେ ଦେଖାଦେଉଥିବା ଉତ୍କଟ ଜଳ ସଙ୍କଟ, ଆମର ଜଳ ସମ୍ପଦ ପରିଚାଳନା ପାଇଁ ସ୍ଥାୟୀ ଉପାୟ ଖୋଜିବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି ଆମକୁ ସୂଚାଇ ଦେଉଛି।
1: ଆଚ୍ଛା, ତମର ମନେ ଅଛି ପ୍ରତୀକ୍ଷା, ଆମେ ସ୍କୁଲରେ ଜଳର ବିଭିନ୍ନ ପ୍ରକାର ଶ୍ରେଣୀ ବିଷୟରେ ପଢିଥିଲେ?
0: ହଁ, ଟିକେ ଟିକେ ତ ମନେ ପଡୁଛି। ଏଇ ହାର୍ଡ ୱାଟର ଆଉ ସଫ୍ଟ ୱାଟର କ୍ୟାଟେଗୋରୀ ବିଷୟରେ କହୁଛ କି?
1: ଠିକ କହିଛ ପ୍ରତୀକ୍ଷା, ଆମ ଜାଣିବାରେ ତ ବର୍ଷା ଜଳଟା ସ୍ୱାଭାବିକ ଭାବରେ ମୃଦୁ ଜଳ ବା ସଫ୍ଟ ୱାଟର କ୍ୟାଟେଗୋରୀରେ ଗଣାଯାଏ। ନା ଏଥିରେ କ୍ୟାଲସିୟମ ମ୍ୟାଗ୍ନେସିୟମ ପରି ଦ୍ରବୀଭୂତ ଖଣିଜ ପଦାର୍ଥ ବହୁତ ମାତ୍ରାରେ ଅଛି, ନା ଭୂପୃଷ୍ଠ ଜଳରେ ମିଳୁଥିବା ପ୍ରଦୂଷକ ଅଛି। ହେଲେ ପ୍ରତୀକ୍ଷା, ଆମେ କଣ ଏହାକୁ ଆମ ଦୈନନ୍ଦିନ ଜୀବନରେ ବ୍ୟବହାର କରିପାରିବାନି କି?
0: ବିଲକୁଲ କରିପାରିବା ଅନନ୍ୟା। ଯେଉଁ ମ୍ୟୁନିସିପାଲ ୱାଟର ସିଷ୍ଟମ ଆଜିକାଲିର ବଢୁଥିବା ଜନସଂଖ୍ୟାର ଚାହିଦା ପୂରଣ କରିବାକୁ ସଂଘର୍ଷ କରୁଛି, କେବଳ ବର୍ଷା ଜଳ ବ୍ୟବହାର କରି ତା ଉପରେ ଆମର ନିର୍ଭରଶୀଳତାକୁ ହ୍ରାସ କରାଇପାରିବା। ହଁ ବନ୍ଧୁ, ବର୍ଷା ଜଳ ସଂରକ୍ଷଣ କରି ଆମେ ଆମ ପୃଥିବୀର ଭୂତଳ ଜଳସ୍ତରକୁ ପୂର୍ଣ୍ଣ କରିପାରିବା ଏବଂ ପାନୀୟ, କୃଷି ତଥା ଶିଳ୍ପ ବ୍ୟବହାର ସହିତ ବିଭିନ୍ନ ଆବଶ୍ୟକତା ପାଇଁ ସ୍ଥିର ଯୋଗାଣ ନିଶ୍ଚିତ କରିପାରିବା।
1: ଭୂତଳ ଜଳ ଭଣ୍ଡାର ମାନେ ତ ପ୍ରତୀକ୍ଷା, ଏହା ସହଜରେ ବାଷ୍ପୀଭୂତ ହେବ ନାହିଁ, ତା ମାନେ ଦୀର୍ଘ ସମୟ ପାଇଁ ଉପଲବ୍ଧ ହୋଇ ରହିବ।
0: ଏକଦମ ଠିକ କହିଛ ଅନନ୍ୟା, ବର୍ଷା ଜଳ ଅମଳ କେବଳ ଜଳ ସଂରକ୍ଷଣର ଏକ କୌଶଳ ନୁହେଁ, ବରଂ ଏହା ହେଉଛି ଏପରି ଏକ ସାମଗ୍ରିକ ଆଭିମୁଖ୍ୟ ଯାହା ଜଳ ନିରାପତ୍ତା ଏବଂ ଅର୍ଥନୈତିକ ସଞ୍ଚୟଠାରୁ ଆରମ୍ଭ କରି ପରିବେଶ ସୁରକ୍ଷାରେ ମଧ୍ୟ ସାହାଯ୍ୟ କରିଥାଏ।
1: ଆରେ ବାଃ, ଏତେ ସବୁ ସୁବିଧା! ତେବେ ଶ୍ରୋତା ବନ୍ଧୁ, ଏହି ବିଷୟରେ ଆସନ୍ତୁ ଅଧିକ କିଛି ଜାଣିବା ଆଜିର ଆଲୋଚନାରୁ। ବର୍ଷା ଜଳ ସଂରକ୍ଷଣ ଆଜିର ଆହ୍ୱାନ, ଏହାକୁ ଆଲୋଚନା କରୁଛନ୍ତି ଜ୍ୟୋତିରଞ୍ଜନ ସାହୁ।
2: ଶ୍ରୋତା ବନ୍ଧୁ, ମାନବ ପ୍ରକୃତି ଠାରୁ ନାନାବିଧ ଦ୍ରବ୍ୟ ଦାନ ସୂତ୍ରରେ ଲାଭ କରିଛି, ଯେମିତିକି ବାୟୁ, ମୃତ୍ତିକା, ସବୁଜ ବନାନୀ, ଜୀବଜନ୍ତୁ, ଖଣିଜ ପଦାର୍ଥ ପ୍ରଭୃତି ମାନବକୁ ଦୈନନ୍ଦିନ ଜୀବନରେ ସାହାଯ୍ୟ କରନ୍ତି। ସେହିପରି ଜଳ ବିଭିନ୍ନ କାର୍ଯ୍ୟରେ ସହାୟକ ହୁଏ, ଏହା ବିନା ଜୀବନ ଧାରଣ ଅସମ୍ଭବ, ତେଣୁ ଜଳର ଅନ୍ୟ ନାମ ଜୀବନ। ଋତୁଚକ୍ରର ଆବର୍ତ୍ତନରେ ରୁକ୍ଷ ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରତାପ ଧରିତ୍ରୀ ପକ୍ଷରେ ଅସହ୍ୟ ହୋଇଉଠେ। ବୃକ୍ଷଲତା, ପ୍ରାଣୀ ସମସ୍ତେ ଅତିଷ୍ଠ ହୋଇଉଠନ୍ତି। ନଦୀ, ନାଳ, ଜଳାଶୟ ଆଦି ଜଳଶୂନ୍ୟ ହୁଅନ୍ତି। ବନାନୀର ସବୁଜଶ୍ରୀ ହଜିଯାଏ, ତା ସହିତ ହଜିଯାଏ ପୃଥିବୀର ହସ। ଆତୁର ସତୃଷ୍ଣ ନୟନରେ ଚାହିଁ ରହି ଆକାଶରେ ଭାସୁଥିବା ଖଣ୍ଡ ଖଣ୍ଡ ମେଘମାଳକୁ ପ୍ରଚଣ୍ଡ ରୌଦ୍ରର କଷଣ ସହ ଆମର ସାରା ଭାରତରେ ଦେଖାଯାଉଥିବା ବନ୍ୟା ମରୁଡ଼ିର ତାଣ୍ଡବ ଲୀଳା। ନଈନାଳ, ଜଳାଶୟମାନେ ଶୁଷ୍କ ହୋଇ ଫାଟି ଆଁ କରିଥାଏ। ବିଶୁବ ବନାନୀମାନେ କଟା ହୋଇ ବିରାଟ କୋଠା ଓ କଳକାରଖାନାମାନ ଗଡ଼ି ଉଠିବାର ଆମେ ଦେଖିଥାଉ। ପୃଥିବୀ ମାତା ଆଠ ମାସ ଉତ୍ତପ୍ତ ହୋଇ ରହିଥାଏ, ସେହି ସମୟରେ ଆମ୍ଭେମାନେ ବର୍ଷାର ଆଗମନକୁ ଅତି ସତୃଷ୍ଣ ନୟନରେ ଚାହିଁ ରହୁ। କେତେବେଳେ ବର୍ଷା ଆସିବ, ନୂଆ ବୋହୂ ପରି ଶଙ୍ଖଧ୍ୱନି କରେ ଧରଣୀ ମାତା ରଜକୁ ସ୍ୱାଗତ କରି। ଆଷାଢ଼ ଆସି ଆକାଶରୁ ଝରିପଡ଼େ ଝୁମି ଝୁମି ବର୍ଷାର ଧାରା, ଧରଣୀର ତପ୍ତ ବକ୍ଷ ଶୀତଳ ହୁଏ, ଗ୍ରୀଷ୍ମ ଉତ୍ତପ୍ତ ପୃଥିବୀର ମୁଖଶ୍ରୀର ହସର ଝଲକ ଫୁଟି ଉଠେ। ନଈ, ନାଳ, ଜଳାଶୟମାନେ ହୁଅନ୍ତି ପୂର୍ଣ୍ଣ ଗର୍ଭା। ନବବର୍ଷାର ସ୍ପର୍ଶରେ ଲତା ଗୁଳ୍ମମାନଙ୍କ ଦେହରେ ନବ ଉନ୍ମାଦନା ଓ ଉତ୍ତେଜନାର ଶିହରଣ ଖେଳିଯାଏ। ବର୍ଷାର ଆଗମନ ସଙ୍ଗେ ସଙ୍ଗେ କର୍ମକୁଶଳ କୃଷକ ପ୍ରସ୍ତୁତ ହୋଇଯାଏ ନୂତନ ସୃଷ୍ଟି ପାଇଁ। ଏବେ ମୌସୁମୀ ଅସହ୍ୟ ଗରମରୁ ରକ୍ଷା କରିଛି ସତ, ହେଲେ ଦେଶରେ ପର୍ଯ୍ୟାପ୍ତ ଜଳ ସଙ୍କଟ ଏବେ ବି ଯେମିତି ଥିଲା ସେମିତି ହିଁ ଅଛି। ସେ ପିଇବା ଜଳ ହେଉ ବା ଅନ୍ୟ କାମ ପାଇଁ ବ୍ୟବହୃତ ଜଳ ହେଉ, ଦେଖାଯାଉଛି କି ଦେଶରେ ପ୍ରାୟତଃ ରାଜ୍ୟରେ ଶୁଷ୍କତାର ଘୋଷଣା କରାଯାଇସାରିଛି ଏବଂ ଏହି ଜଳ ସଙ୍କଟ ଭୂ ଉପରେ ଥିବା ଓ ଭୂତଳେ ଥିବା ଜଳର କାରଣରୁ ଘଟିଛି। ଯେହେତୁ ଏ ବର୍ଷା ଜଳ ଏବେ ସାରା ଦେଶକୁ ଭିଜେଇବା ଆରମ୍ଭ କରିସାରିଛି, ତ ଏବେ ଆବଶ୍ୟକ ହେଉଛି କି ଆମେ କିପରି ଭାବେ ଏହି ବର୍ଷା ଜଳର ସଂରକ୍ଷଣ କରୁଛେ। ଏଥିରେ କୌଣସି ମତବ୍ୟତିକ୍ରମ ନାହିଁ କି ବର୍ତ୍ତମାନ ସମୟରେ ସାରା ବିଶ୍ୱ ଯେପରି ଭାବେ ଜଳାଭାବର ସଙ୍କଟ ସହ ଲଢ଼ୁଛି, ସେଗୁଡ଼ିକୁ ଲକ୍ଷ୍ୟ କରି ଏବେ ଆମକୁ ବିଭିନ୍ନ ବିକଳ୍ପ ସମାଧାନର ଆବଶ୍ୟକତା ପଡ଼ୁଛି। ଏହା ଏକ କଟୁ ସତ୍ୟ ଅଟେ କି ଜଳର ଅନ୍ୟ କୌଣସି ବିକଳ୍ପ ନାହିଁ। ଗତ କିଛି ବର୍ଷ ମଧ୍ୟରେ ଏହା ସ୍ପଷ୍ଟ ହୋଇଛି ଯେ ଯେପରି ଭାବେ ଭୂତଳ ଜଳର ସ୍ତର ଖସି ଚାଲିଛି, ଆସନ୍ତା କିଛି ବର୍ଷ ମଧ୍ୟରେ ଆଗତ ପିଢ଼ିମାନଙ୍କୁ ଜଳ ସଙ୍କଟର ଗୋଟିଏ ବଡ଼ ବିପଦକୁ ସାମ୍ନା କରିବାକୁ ପଡ଼ିବ। ଏପରି ଏକ ବଡ଼ ସମସ୍ୟାରୁ ମୁକୁଳିବା ପାଇଁ ଗୋଟିଏ ସରଳ ଏବଂ ଭଲ ମାର୍ଗ ହେଉଛି କି ବର୍ଷା ଜଳକୁ ସଂରକ୍ଷଣ କରିବା। ଏହା ମାଧ୍ୟମରେ ଜଳାଭାବର ସଙ୍କଟରୁ ରକ୍ଷା କରାଯାଇପାରିବ। ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଏକ ଦିନରେ ପ୍ରତ୍ୟେକ ବ୍ୟକ୍ତିର ଜଳ ଖର୍ଚ୍ଚର ପରିମାଣ 120 ଲିଟର ଅଟେ। ଏହାର ଅର୍ଥ ପ୍ରତ୍ୟେକ 5 ସଦସ୍ୟ ଜନିତ ପରିବାରରେ ପ୍ରତିଦିନ 700 ଲିଟରରୁ ଅଧିକ ଜଳ ଖର୍ଚ୍ଚ ହେଉଛି, ଯାହାକି କେବଳ ଭୂତଳ ଜଳ ଦ୍ୱାରା ହିଁ ସମ୍ଭବ ନୁହେଁ। ତେବେ ଆମେମାନେ ଯେପରି ଜଳର ଅପଚୟ ଘଟାଉଛେ, ଦିନେ ନା ଦିନେ ଏଭଳି ଏକ ପରିସ୍ଥିତି ସୃଷ୍ଟି ହେବ ଯେଉଁଠିକି ଜଳର ଗୋଟିଏ ବୁନ୍ଦା ପାଇଁ ମଧ୍ୟ ଆମ ମଧ୍ୟରେ ଯୁଦ୍ଧ ମଧ୍ୟ ଲାଗିଯାଇପାରେ। ଆମେମାନେ ସଦାସର୍ବଦା ଜଳର ଦୁର୍ବ୍ୟବହାର ଓ ଜଳ ପ୍ରଦୂଷଣ କରିବାରେ ଲାଗିଛେ, କିନ୍ତୁ କେବେ ବି ହେଲେ ଜଳର ସଂରକ୍ଷଣ କରିବା କଥା ଚିନ୍ତା କରୁନାହିଁ। ଯେମିତିକି ଜଳକୁ ଆମେମାନେ ଆବଶ୍ୟକତା ମୁତାବକ ବ୍ୟବହାର କରୁନାହିଁ, ସବୁବେଳେ ଦେଖାଯାଉଛି କି ଲୋକମାନେ ପମ୍ପ ଚଲାଇ ବନ୍ଦ କରିବା ଭୁଲି ଯାଉଛନ୍ତି ଏବଂ ଅମୂଲ୍ୟ ଜଳ ବହି ଚାଲିଛି। ଏହାଛଡ଼ା ବିନା କାରଣରେ ଲୋକମାନେ ଜଳକୁ ଗାଡ଼ି ସଫା କରିବା ଏବଂ ଘର ସଫା କରିବାରେ ବ୍ୟବହାର କରି ଜଳକୁ ଅପଚୟ କରୁଛନ୍ତି। ତେବେ ଭବିଷ୍ୟତରେ ଜଳର ଆବଶ୍ୟକତା ପୂରଣ କରିବା ପାଇଁ ବିଭିନ୍ନ ପ୍ରକାର ପ୍ରାକୃତିକ ଉପାୟ ଓ କୃତ୍ରିମ ଉପାୟର ସହାୟତା ମାଧ୍ୟମରେ ବର୍ଷା ଜଳକୁ ସଂରକ୍ଷିତ କରିବା ପ୍ରକ୍ରିୟାକୁ ଜଳ ସଂରକ୍ଷଣ କୁହାଯାଏ। ବିଭିନ୍ନ କାରଣ ଦ୍ୱାରା ଜଳ ସଂରକ୍ଷଣର ମାତ୍ରା ପ୍ରଭାବିତ ହୋଇଥାଏ, ଯେମିତିକି ବର୍ଷାର ପ୍ରାରମ୍ଭିକତା, ବର୍ଷାର ପରିମାଣ, ବର୍ଷା ଜଳକୁ ସଂରକ୍ଷଣ କରିବାର ପ୍ରକ୍ରିୟା। ବହୁଗୁଡ଼ିଏ କାରଣ ଯେପରିକି ଜଙ୍ଗଲରୁ ଗଛ କାଟିବା, ପରିସ୍ଥିତିର ଅସନ୍ତୁଳନ ପାଇଁ ଭୂମିର ଜଳସ୍ତର ନିମ୍ନକୁ ଖସି ଖସି ଯାଉଛି, ଖାସ୍ କରି ସହରମାନଙ୍କରେ ବଢ଼ୁଥିବା ଦ୍ରୁତ ସହରୀକରଣ ଏବଂ ଔଦ୍ୟୋଗୀକରଣର କାରଣରୁ ଜଳର ଆବଶ୍ୟକତା ବଢ଼ିବାରେ ଲାଗିଛି। ଏହାର କାରଣ ଅତ୍ୟଧିକ ଭୂତଳ ଜଳର ବ୍ୟବହାର ଅଟେ, ଯେଉଁଥିପାଇଁ କି ଜଳସ୍ତର ନିମ୍ନକୁ ଆହୁରି ଖସି ଖସି ଯାଉଛି। ଯଦି ତୁରନ୍ତ କିଛି ପ୍ରଭାବଶାଳୀ ପଦକ୍ଷେପ ନ ଉଠାଯାଏ, ତେବେ ଭବିଷ୍ୟତରେ ଜଳାଭାବର ସଙ୍କଟ ଘନୀଭୂତ ହେବାରେ ଲାଗିବ ଏବଂ ଜଳ ସଙ୍କଟ ଦେଖାଯିବ। ଜଳ ସଂରକ୍ଷଣ ଦ୍ୱାରା ଆମେ ବିଭିନ୍ନ ପ୍ରକାରର ଆବଶ୍ୟକତାକୁ ପୂରଣ କରିପାରିବା, ଯେମିତିକି ଭୂମି ଜଳସ୍ତରର ପୁନର୍ଭରଣା, ଜଳ ଅପୂରଣରେ ଖର୍ଚ୍ଚ ହେଉଥିବା ବିଜୁଳିର ବିଲ୍କୁ କମାଇବା। ଆକଳନରୁ ଏହା ଜଣାପଡ଼ିଛି ଯେ ଜଳସ୍ତରରେ 1 ମିଟର ବଢ଼ିବା ଦ୍ୱାରା ପ୍ରାୟତଃ 0.4 କିଲୋୱାଟ୍ ବିଜୁଳି ବଞ୍ଚାଯାଇପାରିବ। ତେବେ ଶ୍ରୋତାବନ୍ଧୁ, ଆସନ୍ତୁ ଜାଣିବା ବର୍ଷା ଜଳର ସଂରକ୍ଷଣ କାହିଁକି ଆବଶ୍ୟକ ଅଟେ। ଭବିଷ୍ୟତରେ ଜଳ ଅଭାବର ଡର ସମାପ୍ତି କରିବା ବହୁତ ହିଁ ଭଲ ଅଟେ। ତେବେ ବିଭିନ୍ନ କାରଣଗୁଡ଼ିକ ମଧ୍ୟରୁ ଯେମିତିକି ବିଭିନ୍ନ ଉଦ୍ଦେଶ୍ୟ ପାଇଁ ପାଣିର ଆବଶ୍ୟକତା, କେବଳ ଭୂପୃଷ୍ଠ ଜଳ ପୂରଣ କରିପାରିବ ନାହିଁ, କାରଣ ଆମର ସମସ୍ତ ଆବଶ୍ୟକତା ପାଇଁ ଭୂତଳ ଜଳ ଉପରେ ଆମେ ସମ୍ପୂର୍ଣ୍ଣ ରୂପେ ନିର୍ଭରଶୀଳ ଅଟେ। ଏହାଛଡ଼ା

0: ଜଙ୍ଗଲ କାଟିବା, ଦ୍ରୁତ ଗତିରେ ବଢ଼ୁଥିବା ସହରୀକରଣ କାରଣରୁ ଲଗାତାର ଭାବେ ଭୂତଳ ଜଳସ୍ତର ଖସିବାରେ ଲାଗିଛି। ଏହାଦ୍ୱାରା ମଧ୍ୟ ସଡ଼କ ଉପରେ ବନ୍ୟାର ପରିସ୍ଥିତି ଓ ଭୂସ୍ଖଳନର ବିପଦଠାରୁ ଦୂରରେ ରଖାଯାଇପାରିବ। ଆସନ୍ତୁ ଜାଣିବା କି କିପରି ପଦ୍ଧତି ମାଧ୍ୟମରେ ଆମେମାନେ ଜଳ ସଂରକ୍ଷଣ କରିପାରିବା। ପ୍ରାୟତଃ କ୍ଷେତ୍ରରେ ଛାତ ଘରଗୁଡ଼ିକ ଉପରେ ଟାଙ୍କି ପ୍ରସ୍ତୁତ କରାଯାଇ ସେହି ଜଳଗୁଡ଼ିକୁ ବିଭିନ୍ନ କାର୍ଯ୍ୟରେ ବିନିଯୋଗ କରାଯାଇଥାଏ, ଯେପରିକି କୃଷି କ୍ଷେତ୍ର। ତେବେ ଅନ୍ୟ ଏକ ପ୍ରକ୍ରିୟା ହେଉଛି, ପ୍ରଥମେ ଆମେ ଆମ ଘର ନିକଟରେ ଥିବା ଗୋଟିଏ ଖୋଲା ବଡ଼ ଜାଗାଟିକୁ ବାଛିବା, ସେଥିରେ ବଡ଼ ଗାତଟିଏ କରିବା ଏବଂ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେବା। ସେଠାରେ ଯେପରି ଅଳିଆ ଆବର୍ଜନା କେହି ନ ପକାଇବାର ବ୍ୟବସ୍ଥା କରିବା। ସେହି ବଡ଼ ଗାତରେ ପାଣି ପଶିଲେ ପାଣି ଛିଦ୍ରରେ ପଶି ରହିପାରିବ ନାହିଁ, ସେଥିପାଇଁ ଆମେ ପ୍ରଥମେ ସେହି ବଡ଼ ଗାତରେ ପଥରଖଣ୍ଡ ବା ଶିଳାଖଣ୍ଡ ପକାଇବା ଏବଂ ତା ଉପରେ ପତଳା ଚାଦର ଭଳି ସିମେଣ୍ଟର ଢଳେଇ କରିଦେବା ଏବଂ ଗାତ ଉପରେ ଢାଙ୍କୁଣୀରେ ଘୋଡ଼ାଇଦେବା। ଅଳିଆ ଆବର୍ଜନାକୁ ରୋକିବା ସଙ୍ଗେ ଲମ୍ବା ପାଇପ୍ ଲଗାଇଦେବା, ଏହାଦ୍ୱାରା କ୍ଷେତ ଉଦ୍ୟାନ କୂଅରେ ବର୍ଷଯାକ ପରିଷ୍କାର ପାଣି ଯୋଗାଇ ପାରିବା। ତେବେ ଶ୍ରୋତାବନ୍ଧୁ, ପ୍ରତିବର୍ଷ ଦେଶର ସମସ୍ତ ରାଜ୍ୟଗୁଡ଼ିକରେ ମୌସୁମୀ ପୂର୍ବରୁ ବର୍ଷା ଜଳର ସଂରକ୍ଷଣ ପାଇଁ ବୈଠକ ବସାଯାଏ, କିନ୍ତୁ ଏହାର କୌଣସି ସକାରାତ୍ମକ ଫଳାଫଳ ଦେଖିବାକୁ ମିଳେ ନାହିଁ। ଦେଖାଯିବ ତ କେବଳ ସରକାରଙ୍କ ପ୍ରୟାସ ଦ୍ୱାରା ବର୍ଷା ଜଳର ସଂରକ୍ଷଣ ସମ୍ଭବ ନୁହେଁ, ଏହା ପାଇଁ ସମଗ୍ର ବିଶ୍ୱବାସୀମାନଙ୍କୁ ଏଥିପ୍ରତି ଯତ୍ନବାନ ହେବାକୁ ପଡ଼ିବ। ଏହାଛଡ଼ା ଏହା ଏକ ଅସୁବିଧା ଯେ ମେଟ୍ରୋ ସହରମାନଙ୍କରେ ରହୁଥିବା ଲୋକମାନେ ମଧ୍ୟ ବର୍ଷା ଜଳର ସଂରକ୍ଷଣର ବିଭିନ୍ନ ଉପାୟ ସହିତ ଜଡ଼ିତ ନୁହନ୍ତି, ଏବଂ ଯେଉଁ ଲୋକମାନେ ଏହି ଉପାୟଗୁଡ଼ିକୁ ଜାଣିଛନ୍ତି ସେମାନେ ଏହାକୁ ଅବଲମ୍ବନ କରୁନାହାନ୍ତି। ତେବେ ଏବେ ସମୟ ଆସିଯାଇଛି କି ସରକାର ନା କେବଳ ଲୋକମାନଙ୍କୁ ଏଥିପ୍ରତି ସଚେତନ କରନ୍ତୁ, ଏହାସହ ଏହାର ମହତ୍ତ୍ୱ ସମ୍ବନ୍ଧରେ ମଧ୍ୟ ବିସ୍ତାର ରୂପରେ ଜଣାଇବା ଆବଶ୍ୟକ ଅଟେ। କେବଳ ଏତିକି ନୁହେଁ, ଏହାଛଡ଼ା ବର୍ଷା ଜଳ ସଂରକ୍ଷଣ ପାଇଁ ମଧ୍ୟ ଲୋକମାନଙ୍କୁ ପ୍ରୋତ୍ସାହିତ କରିଯିବା ମଧ୍ୟ ଆବଶ୍ୟକ। ଏଥିପାଇଁ ସାଧାରଣ ଜନତାମାନଙ୍କୁ ମଧ୍ୟ କିଛି ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇପାରେ। ଏତଦ୍ବ୍ୟତୀତ ସଂରକ୍ଷିତ ଥିବା ବର୍ଷା ଜଳକୁ ଲୋକମାନଙ୍କ ପାଖରେ ସୁଚାରୁ ରୂପେ ପହଞ୍ଚାଯାଇ ବିଭିନ୍ନ କାର୍ଯ୍ୟରେ ଲଗାଯିବା ପାଇଁ ମଧ୍ୟ ପ୍ରୟାସ ରହିବା ଆବଶ୍ୟକ। ବିଭିନ୍ନ ସ୍ଥାନରେ ପ୍ରସ୍ତୁତ ହୋଇଥିବା ଟାଙ୍କିଗୁଡ଼ିକୁ ମରାମତି କରିବା ସଙ୍ଗେ ସଙ୍ଗେ ନୂତନ ଟାଙ୍କିଗୁଡ଼ିକୁ ପ୍ରସ୍ତୁତ କରିବା ମଧ୍ୟ ଆବଶ୍ୟକ। ତେବେ ଆଜିର ଦିନରେ ଆସନ୍ତୁ ମିଳିମିଶି ସଂକଳ୍ପ ନେବା କି ବର୍ଷା ଜଳକୁ ସଂରକ୍ଷଣ କରିବା ସହ ବର୍ଷା ଜଳକୁ ମଧ୍ୟ ସୁଚାରୁ ରୂପେ ବିନିଯୋଗ କରିବା।
1: ଶୁଣୁଥିଲେ ଆଲୋଚନା ବର୍ଷା ଜଳ ସଂରକ୍ଷଣ ଆଜିର ଆହ୍ୱାନ। ଆଲୋଚନା କରୁଥିଲେ ଜ୍ୟୋତି ରଞ୍ଜନ ସାହୁ। ଶ୍ରୋତାବନ୍ଧୁ, ଏବେ ଆପଣମାନଙ୍କ ପାଇଁ ରହିଛି ବିଜ୍ଞାନ ବିଚିତ୍ର।
2: କୁହାଯାଏ ସ୍ୱର୍ଗ ଏବଂ ନର୍କ ଉଭୟ ପୃଥିବୀରେ ଅଛି। ଯେତେବେଳେ ଆମେ ସ୍ୱର୍ଗ ବିଷୟରେ ଚିନ୍ତା କରୁ ମନକୁ ସୁନ୍ଦର ସୁନ୍ଦର କଥା ସବୁ ଆସିଯାଏ, ମାତ୍ର ଯେତେବେଳେ ଆମେ ନର୍କ ବିଷୟରେ ଚିନ୍ତା କରୁ ଅନ୍ଧକାର ଓ ଉତ୍ତାପ ପରି ଅନେକ କଥା ଆମ ମାନସପଟକୁ ଚାଲିଆସେ। ପୃଥିବୀରେ ମଧ୍ୟ ଏପରି ଅନେକ ସ୍ଥାନ ରହିଛି ଯାହାକି ନର୍କ ସହ ତୁଳନୀୟ। ତୁର୍କମେନିସ୍ତାନର ରାଜଧାନୀ ଆଶାଗତବାରୁ 260 କିଲୋମିଟର ଦୂରରେ କାରାକୁମ୍ ସ୍ଥାନଟି ଡେରୱେଜ୍ ଗ୍ରାମରେ ଅବସ୍ଥିତ। ସେହି ସ୍ଥାନଟି ଦରୱାଜା ଗ୍ୟାସ୍ କ୍ରେଟର ଭାବେ ପରିଚିତ। ଏହା ନର୍କର ପ୍ରବେଶ ପଥ ଭାବେ ମଧ୍ୟ ଜଣାଶୁଣା। ପ୍ରାୟ 25 ବର୍ଷ ପୂର୍ବେ ସେଠାରେ ଲାଗିଥିବା ନିଆଁ ଆଜି ପର୍ଯ୍ୟନ୍ତ ଜଳୁଥିବାର ଦେଖାଯାଏ। ବିଶ୍ୱାସ କରାଯାଏ ଯେ 1971 ସୋଭିଏତ ୟୁନିଭର୍ସିଟିର ବୈଜ୍ଞାନିକମାନେ ତୁର୍କମେନିସ୍ତାନ ଗସ୍ତ କରିଥିଲେ। ସେଠାରେ ସେମାନେ ତେଲ ଓ ଗ୍ୟାସ୍ ଖୋଜୁଥିଲେ। ହଠାତ୍ ସେମାନଙ୍କର ଡ୍ରିଲିଂ ରିଗ୍ ଏକ ବଡ଼ ଗ୍ୟାସ୍ ଭଣ୍ଡାରରେ ଆଘାତ ପାଇଲା, ଯାହାଫଳରେ ଭୂମି ଦବିଗଲା। ସେହି ଗର୍ତ୍ତରୁ ବିଷାକ୍ତ ମିଥେନ୍ ଗ୍ୟାସ୍ ନିର୍ଗତ ହେଲା। ମିଥେନ୍ ଏକ ଶକ୍ତିଶାଳୀ ଗ୍ରୀନ୍ ହାଉସ୍ ଗ୍ୟାସ୍ ଯାହା ପରିବେଶ ଉପରେ କ୍ଷତିକାରକ ପ୍ରଭାବ ପକାଏ। ତେଣୁ ବୈଜ୍ଞାନିକମାନେ ଗର୍ତ୍ତରେ ନିଆଁ ଲଗାଇବାକୁ ନିଷ୍ପତ୍ତି ନେଲେ। ସେମାନେ ଚିନ୍ତା କରିଥିଲେ ଯେ ମିଥେନ୍ ଗ୍ୟାସ୍ ଶେଷ ହେବା ମାତ୍ରେ ଏହା ଲିଭିଯିବ, ମାତ୍ର ସେହି ନିଆଁ ଲିଭି ନଥିଲା। ଏବେ ବି ସେଠାରେ ନିଆଁ ଜଳୁଛି। ବର୍ଷ ବର୍ଷ ଧରି ଏହି ନିଆଁ 1000 ସେଲସିୟସ୍ ତାପମାତ୍ରାରେ ଜଳୁଛି। ତଥାପି କିଛି ତୁର୍କମେନବାସୀ କହନ୍ତି ଏହି ଗର୍ତ୍ତଟି 1960 ଦଶକରେ ସୃଷ୍ଟି ହୋଇଥିଲା ଏବଂ 1980 ଦଶକରେ ଜଳିବା ଆରମ୍ଭ କରିଥିଲା। ତଥାପି ଏହି ଗର୍ତ୍ତଟି କେବେ ସୃଷ୍ଟି ହୋଇଥିଲା ତାହା ଏ ଯାବତ୍ ଅସ୍ପଷ୍ଟ ରହିଛି।
1: ବନ୍ଧୁ, ରୋବର୍ଟଙ୍କ ଦକ୍ଷତାରେ ଦିନକୁ ଦିନ ବହୁ ଉନ୍ନତି ପରିଲକ୍ଷିତ ହେଉଛି। ରୋବର୍ଟ ଘରର ଯାବତୀୟ କାମ କରୁଥିବା ବେଳେ କେତେକ ହୋଟେଲରେ ମଧ୍ୟ ସେମାନେ ଗ୍ରାହକଙ୍କୁ ଖାଦ୍ୟ ପରଷିବା ସହ ଅନ୍ୟାନ୍ୟ କାମ କରୁଛନ୍ତି। ତେବେ ଚୀନର ହାଙ୍ଗଝୋଉ ସହରର ରୋବର୍ଟଙ୍କ ନିମନ୍ତେ ଏକ କିକ୍ ବକ୍ସିଂ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ରୋବର୍ଟ ହାତରେ ଗ୍ଲୋଭ୍ସ ପିନ୍ଧି ପରସ୍ପର ସହ କିକ୍ ବକ୍ସିଂ କରିଥିଲେ। ଏହି ରୋବର୍ଟ ଗୁଡ଼ିକୁ ବକ୍ସିଂ ରିଙ୍ଗ କଡ଼ରେ ବସିଥିବା ବ୍ୟକ୍ତି ରିମୋଟ ସହାୟତାରେ ଚଳାଉଥିଲେ। ଏହି କିକ୍ ବକ୍ସିଂ ପ୍ରତିଯୋଗିତା କୃତ୍ରିମ ବୁଦ୍ଧିମତା ଓ ରୋବୋଟିକ୍ ଜ୍ଞାନକୌଶଳର ବିକାଶକୁ ଦର୍ଶାଉଛି। ଏହି କିକ୍ ବକ୍ସିଂ ପ୍ରତିଯୋଗିତାର ସିଧା ପ୍ରସାରଣ ମଧ୍ୟ କରାଯାଇଥିଲା। ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ରୋବର୍ଟମାନଙ୍କ କୌଶଳ ଦର୍ଶକଙ୍କୁ ବେଶ୍ ଆମୋଦିତ କରିଥିଲା।
2: ଆମେରିକା ଭିତ୍ତିକ ଟେକ୍ ପ୍ରତିଷ୍ଠାତା କ୍ୟାଟ୍ ଗୋଇଜ୍ ଏକ ଅଭିନବ ଲ୍ୟାଣ୍ଡଲାଇନ୍ ଫୋନ୍ ପ୍ରସ୍ତୁତ କରିଛନ୍ତି, ଯାହା ବ୍ୟବହାରକାରୀଙ୍କୁ ସ୍କ୍ରିନ୍ ସମୟ ହ୍ରାସ କରିବାରେ ସାହାଯ୍ୟ କରିବ। ଏହାର ନାମ ଫିଜିକାଲ୍ ଫୋନ୍। ଏଥିରେ ଏକ ହ୍ୟାଣ୍ଡସେଟ୍ ଓ ବଟମ୍ ରହିଛି। ଏହାକୁ ବ୍ଲୁଟୁଥ୍ ମାଧ୍ୟମରେ ସ୍ମାର୍ଟଫୋନ୍ ସହିତ ସଂଯୋଗ କରିହେବ ଏବଂ ସଂଯୋଗ ପରେ କେହି ସ୍ମାର୍ଟଫୋନ୍କୁ କଲ୍ କଲେ ଏଥିରେ ରିଙ୍ଗ୍ ହେବ। ଏହା ହ୍ୱାଟ୍ସଆପ୍, ଫେସ୍ଟାଇମ୍ ଏବଂ ଇନ୍ଷ୍ଟାଗ୍ରାମ୍ ଭଳି ଆପ୍ରୁ ଇଣ୍ଟରନେଟ୍ ଆଧାରିତ କଲ୍ ମଧ୍ୟ ଗ୍ରହଣ କରିପାରିବ, ଯାହା ବ୍ୟବହାରକାରୀମାନଙ୍କୁ ସ୍କ୍ରିନ୍ ନ ଦେଖି କଥା ହେବାକୁ ସୁଯୋଗ ଦେବ। କୌଣସି ବ୍ୟକ୍ତିଙ୍କୁ ଫିଜିକାଲ୍ ଫୋନ୍ରୁ କଲ୍ କରିବା ପାଇଁ ସିରି ବ୍ୟବହାର କରିହେବ। କିଛି ବ୍ୟବହାରକାରୀ ଏହାକୁ ସ୍କ୍ରିନ୍ ସମୟ ହ୍ରାସ କରିବାର ଏକ ଚତୁର ଉପାୟ ବୋଲି ପ୍ରଶଂସା କରିଛନ୍ତି।
1: ବନ୍ଧୁ, ଶୀତନିଦ୍ରା ଯାଉଥିବା ଗୋଟିଏ ଦକ୍ଷିଣ ଆମେରିକୀୟ ଗୁଣ୍ଡୁଚି ପ୍ରଜାତିଠାରେ ଦୁଃସାଧ୍ୟ ତଥା ମାରାତ୍ମକ ହୃଦରୋଗ ଚିକିତ୍ସା ନିମନ୍ତେ ଉପାୟ ରହିଛି। ଏ ସାଇତ ଗୁଣ୍ଡୁଚି ଦ୍ୱାରା ଉଦ୍ଭୁତ ହୋଇ ବୈଜ୍ଞାନିକମାନେ ହାର୍ଟ ଫେଲିୟର ବା ହୃତ୍ପିଣ୍ଡ ଅକାମୀ ହେବାର ଚିକିତ୍ସା ନିମନ୍ତେ ନୂଆ ଔଷଧ ଉଦ୍ଭାବନ କରିଛନ୍ତି। କାଲିଫର୍ଣ୍ଣିଆ ସ୍ଥିତ ଏକ ବାୟୋଟେକ୍ ସଂସ୍ଥାନ ଏହି ସ୍ତନ୍ୟପାୟୀ ପ୍ରାଣୀର ଗୁଣସୂତ୍ରଗତ ଗୁଢ଼ ରହସ୍ୟରୁ ଏହି ନୂତନ ଔଷଧ ପ୍ରସ୍ତୁତ କରିଛି। ଫୋନା 1083 ନାମକ ଏହି କ୍ଷୁଦ୍ରାଦି କ୍ଷୁଦ୍ର ଔଷଧ କଣିକା ପ୍ରିଜର୍ଭଡ୍ ଇଜେକ୍ସନ୍ ଫ୍ରାକ୍ସନ୍ ଜନିତ ହାର୍ଟ ଫେଲିୟର ଚିକିତ୍ସା ନିମନ୍ତେ ବ୍ୟବହାର କରାଯିବ। ଏ ଧରଣର ହୃଦରୋଗରେ ବିଶ୍ୱବ୍ୟାପୀ କୋଟି କୋଟି ଲୋକ ଆକ୍ରାନ୍ତ ହେଉଛନ୍ତି। ଶୀତନିଦ୍ରା କାଳରେ ଏହି ତେରଗାରିଆ ଭୂଇଁ ଗୁଣ୍ଡୁଚି କେମିତି ସେମାନଙ୍କର ଅଙ୍ଗ ପ୍ରତ୍ୟଙ୍ଗ ନିରାପଦ ରଖୁଛନ୍ତି ତାହା ଜାଣିବା ନିମନ୍ତେ ଗବେଷଣା କରାଯାଇଥିଲା। ଏମାନଙ୍କ ଟିସ୍ୟୁ ନଷ୍ଟ ଓ କ୍ଷତାକ୍ତ ନ କରାଇ ଦେଉଥିବା ଗୁଣସୂତ୍ରଗୁଡ଼ିକୁ ଏହି ବାୟୋଟେକ୍ ସଂସ୍ଥାନର ବିଶେଷଜ୍ଞମାନେ ଚିହ୍ନଟ କରିଥିଲେ, କାରଣ ଟିସ୍ୟୁ ନଷ୍ଟ ବା କ୍ଷତାକ୍ତ ହେଲେ ମନୁଷ୍ୟର ହୃତ୍ପିଣ୍ଡ ଅଚଳ ହୋଇଥାଏ। କିନ୍ତୁ ଲକ୍ଷଣଗତ ଉପଶମ ବ୍ୟତୀତ ଏ ବ୍ୟାଧି ନିମନ୍ତେ କୌଣସି ଫଳପ୍ରଦ ଚିକିତ୍ସା ଏଯାବତ୍ ଉଦ୍ଭାବନ ହୋଇନାହିଁ। ଉପଯୁକ୍ତ ଔଷଧ ପ୍ରସ୍ତୁତି ନିମନ୍ତେ ଏହି ବାୟୋଟେକ୍ ସଂସ୍ଥାନର କୃତ୍ରିମ ବୁଦ୍ଧିମତା ଚାଳିତ ଆବିଷ୍କାରକ ବ୍ୟବସ୍ଥା ପ୍ରାଣୀ ଗୁଣସୂତ୍ରରେ ଥିବା ଏକ ରକ୍ଷାତ୍ମକ ବୈଶିଷ୍ଟ୍ୟ ସବୁକୁ ମନୁଷ୍ୟ ଗୁଣସୂତ୍ରଗତ ତଥ୍ୟାବଳୀ ସହିତ ତୁଳନାତ୍ମକ ବିଶ୍ଳେଷଣ କରିଥିଲା। ଏହି ନୂତନ ଔଷଧ ପ୍ରାକ୍ ନୈଦାନିକ ପରୀକ୍ଷଣ ବେଳେ ଫଳଦାୟୀ ବୋଲି ଜଣାପଡ଼ିଛି। ପ୍ରାଣୀ ଶରୀର ଉପରେ ପକାଉଥିବା ସୁ ଓ କୁପ୍ରଭାବ ଅନୁଶୀଳନ କରାଯିବା ପରେ ଆସନ୍ତା ବର୍ଷ ଏହାକୁ ମନୁଷ୍ୟ କ୍ଷେତ୍ରରେ ପ୍ରୟୋଗ କରାଯିବ।
2: କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏପରି ଏକ ତାରବିହୀନ ପରିବହନ ଯୋଗ୍ୟ ଉପକରଣ ପ୍ରସ୍ତୁତ କରିଛନ୍ତି, ଯାହାକୁ ପିନ୍ଧିଲେ କୌଣସି କ୍ଷତର ଉପସମାହାର ବଢ଼ିପାରିବ। ଏ ହିଲ୍ ନାମକ ଏହି ଉପକରଣ କ୍ଷତ ଉପସମାହାର 25% ପର୍ଯ୍ୟନ୍ତ ବଢ଼ାଇପାରେ। ଗବେଷକମାନଙ୍କ କହିବା ଅନୁସାରେ ଏକ ଛୋଟ କ୍ୟାମେରା ଏବଂ AI ଜ୍ଞାନକୌଶଳ ବ୍ୟବହାର କରି ଏହି ଉପକରଣ କ୍ଷତ ଉପସମର ବିଭିନ୍ନ ପର୍ଯ୍ୟାୟ ଉପରେ ନଜର ରଖିଥାଏ ଏବଂ ଆପେ କୌଣସି ଔଷଧ କିମ୍ବା ବୈଦ୍ୟୁତିକ କ୍ଷେତ୍ର ବ୍ୟବହାର କରି ଚିକିତ୍ସା ସୁବିଧା ଯୋଗାଏ। କ୍ଷତରେ ରକ୍ତକ୍ଷରଣ ବନ୍ଦ ହେବାଠାରୁ ରୋଗ ପ୍ରତିରୋଧକ ଶକ୍ତିର ପ୍ରଭାବ, ନୂଆ କୋଷ ସୃଷ୍ଟି ଏବଂ ଉପଶମ ପରେ ଦାଗ ହେବା ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟକୁ ଏହି ଉପକରଣ ଅନୁଧ୍ୟାନ କରିପାରେ।
1: ବନ୍ଧୁ, ଉପକୂଳବର୍ତ୍ତୀ ମହାସାଗରଗୁଡ଼ିକ ପୂର୍ବ ଅନୁମାନ ଅପେକ୍ଷା କଳ୍ପନାତୀତ ଭାବରେ ଅଧିକ ଅମ୍ଳୀୟ ହୋଇଯିବେ ବୋଲି ସେଣ୍ଟ ଆଣ୍ଡ୍ରିଉଜ୍ ବିଶ୍ୱବିଦ୍ୟାଳୟର ଏକ ନୂତନ ଗବେଷଣାରେ ଆକଳନ କରାଯାଇଛି। ଏହା ସାମୁଦ୍ରିକ ଜୀବନ ଏବଂ ତାହା ଉପରେ ନିର୍ଭରଶୀଳ ଉପକୂଳୀୟ ଅର୍ଥନୀତି ପାଇଁ ଗଭୀର ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ପୂର୍ବର ଅନେକ ବୈଜ୍ଞାନିକ ମଡେଲ ଅପେକ୍ଷା ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦ୍ରୁତ ଗତିରେ ବୃଦ୍ଧି ପାଉଛି ବୋଲି ଏହି ଗବେଷଣାରୁ ସ୍ପଷ୍ଟ ହୋଇଛି। ଏଠାରେ ଉଲ୍ଲେଖଯୋଗ୍ୟ, ମହାସାଗର ଅମ୍ଳତା ବାୟୁମଣ୍ଡଳୀୟ ଅଙ୍ଗାରକାମ୍ଳ ସହିତ ଘନିଷ୍ଠ ଭାବରେ ଜଡ଼ିତ। ଅପ୍ୱେଲିଂ ଭାବରେ ଜଣାଶୁଣା ଏକ ପ୍ରାକୃତିକ ପ୍ରକ୍ରିୟା ଯୋଗୁଁ କିଛି ମହାସାଗର ଅଞ୍ଚଳ ଅଧିକ ଦ୍ରୁତ ଭାବେ ଅମ୍ଳୀକୃତ ହୋଇଥାଏ। ଅପ୍ୱେଲିଂ ପ୍ରକ୍ରିୟା ଗଭୀର ସମୁଦ୍ରରୁ ଅମ୍ଳୀୟ ଜଳକୁ ପୃଷ୍ଠକୁ ଆଣେ, ଆଉ ଯେତେବେଳେ ସମ୍ପୃକ୍ତ ଜଳପୃଷ୍ଠକୁ ଉଠିଥାଏ ତାହା ବାୟୁମଣ୍ଡଳରୁ ଅତିରିକ୍ତ ଅଙ୍ଗାରକାମ୍ଳ ସହିତ ପାରସ୍ପରିକ ପ୍ରତିକ୍ରିୟା କରି ଅଧିକ ଅମ୍ଳୀୟ ହୋଇଯାଏ। ପେରୁ ନିକଟବର୍ତ୍ତୀ ହମ୍ବୋଲ୍ଡ ସ୍ରୋତ ଏବଂ ପଶ୍ଚିମ ଆଫ୍ରିକା ଆମେରିକାର ବେଙ୍ଗୁଏଲା ଓ କାନାରୀ ସ୍ରୋତ ଭଳି ଅପୱେଲିଂ କ୍ଷେତ୍ର ଏପରି ବିପଦର ସମ୍ମୁଖୀନ ହେଉଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ ମେରୁ

0: ଗବେଷଣାରେ ଉଲ୍ଲେଖ ଅଛି ଯେ ମନୁଷ୍ୟ କେଶ ଓ ଚର୍ମ ବର୍ଣ୍ଣକଣିକା ଦାୟିତ୍ୱରେ ଥିବା ଜୀବକୋଷ ସବୁ କ୍ଷୟ ହୋଇଆସିଲେ ଆତ୍ମହତ୍ୟା କରନ୍ତି। ଏ ଆତ୍ମହତ୍ୟା ହେଉଛି ମନୁଷ୍ୟକୁ କର୍କଟ ରୋଗ ଦାଉରୁ ମୁକ୍ତ କରିବା ଲାଗି ଶାରୀରିକ ଉଦ୍ୟମର ଅଂଶବିଶେଷ। ବୈଜ୍ଞାନିକମାନେ ଜାଣିପାରିଛନ୍ତି ଯେ ବର୍ଣ୍ଣକଣିକା ଉତ୍ପାଦନ କରୁଥିବା ଏ କୋଷଗୁଡ଼ିକ କ୍ଷୟିଷ୍ଣୁ ପରିସ୍ଥିତିରେ ଆଉ ବିଭାଜିତ ନ ହୋଇ ସ୍ଥାଣୁ ହୋଇଯାଆନ୍ତି। ଏହାଦ୍ୱାରା କର୍କଟ ରୋଗ ବିସ୍ତାରିତ ହେବାରେ ସହାୟକ ହେଉଥିବା ତ୍ରୁଟିଯୁକ୍ତ ଜୀବକୋଷଗୁଡ଼ିକ ବାଧା ପାଆନ୍ତି। ଏମିତି କାଳକ୍ରମେ ବହୁ ବର୍ଣ୍ଣକଣିକା ଉତ୍ପାଦନକାରୀ କୋଷ ସ୍ଥାଣୁ ହୋଇଯାଏ ଓ କେଶ ଶୁକ୍ଳବର୍ଣ୍ଣ ଧାରଣ କରେ। କେଶ ପାଚିବା ବନ୍ଦ କରିବା ଲାଗି ବୈଜ୍ଞାନିକମାନେ ଦୀର୍ଘଦିନ ହେବ ଉପାୟ ଖୋଜି ଆସୁଛନ୍ତି। ସେଥିଲାଗି ସେମାନେ ବର୍ଣ୍ଣକଣା କୋଷଗୁଡ଼ିକୁ ଆତ୍ମହତ୍ୟାରୁ ବିତାଡ଼ିତ କରିବା ଲାଗି କମ୍ ଉଦ୍ୟମ କରିନାହାନ୍ତି। କିନ୍ତୁ ନୂତନ ନିଷ୍କର୍ଷରୁ ଜଣାପଡ଼ିଛି ଯେ କର୍କଟ ରୋଗୀମାନଙ୍କର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସଂକେତ ହେଉଛି ପାଚିଲା କେଶ।
1: ବନ୍ଧୁ, ଆପଣ ଜାଣନ୍ତି ଅଷ୍ଟ୍ରେଲିଆର କୁବର ପେଡି ଗାଁ ଏହାର ବାସିନ୍ଦାଙ୍କ ଅଦ୍ଭୁତ ଜୀବନଶୈଳୀ ପାଇଁ ପ୍ରସିଦ୍ଧ। ଏଠାରେ ପ୍ରବଳ ଗରମ ହେଉଥିବାରୁ ଲୋକମାନେ ମାଟି ତଳେ ଘର, ଚର୍ଚ୍ଚ ଓ ଦୋକାନ ବଜାର କରି ରହୁଛନ୍ତି। ଏହି ସ୍ଥାନର ନାମ ସ୍ଥାନୀୟ ଆଦିବାସୀଙ୍କ ଶବ୍ଦ କୁପାପିଟିରୁ ଆସିଛି, ଯାହାର ଅର୍ଥ ହେଉଛି ଗାତ ଭିତରେ ଥିବା ଧଳା ମଣିଷ। 1915 ଏଠାରେ ପ୍ରଥମ ଥର ପାଇଁ ଓପାଲ ନାମକ ଏକ ମୂଲ୍ୟବାନ ରତ୍ନପଥର ମିଳିଥିଲା, ଯାହାପରେ ଏଠାରେ ମଣିଷ ବସ୍ତି ସ୍ଥାପନ ହେଲା। ଏହି ଅଞ୍ଚଳଟି ସମ୍ପୂର୍ଣ୍ଣ ମରୁଭୂମି ଘେରା। ଗ୍ରୀଷ୍ମ ଋତୁରେ ଏଠାକାର ତାପମାତ୍ରା 45-50 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ପହଞ୍ଚିଯାଏ। ମାଟି ଉପରେ ରହିବା ଅସମ୍ଭବ ହେବାରୁ ଲୋକମାନେ ପାହାଡ଼କୁ ଖୋଳି ମାଟି ତଳେ ଘର ତିଆରି କଲେ। ମାଟି ତଳେ ଥିବା ଏହି ଘରଗୁଡ଼ିକୁ ଡଗ୍ଆଉଟ୍ସ କୁହାଯାଏ। ଏହି ଗାଁର ପ୍ରାୟ 60-80% ଲୋକ ମାଟି ତଳେ ରହନ୍ତି। ଆଜି ଏ ମାଟି ତଳେ କେବଳ ଏକ ଘର ନୁହେଁ, ବରଂ ଏକ ଆଧୁନିକ ସହର ଗଢି ଉଠିଛି। ବାହାରୁ ଦେଖିଲେ ଘରଗୁଡ଼ିକ କେବଳ ଗାତ ଭଳି ମନେ ହୁଏ, କିନ୍ତୁ ଭିତରେ ଟିଭି, ସୁଇମିଂ ପୁଲ, ରୋଷେଇ ଘର ଏବଂ ଇଣ୍ଟରନେଟ୍ ଭଳି ସମସ୍ତ ବିଳାସପୂର୍ଣ୍ଣ ସୁବିଧା ରହିଛି। ମାଟି ତଳେ ସୁନ୍ଦର ଚର୍ଚ୍ଚ, ହୋଟେଲ, ମ୍ୟୁଜିୟମ, ବାର୍ ଏବଂ ଦୋକାନ ବଜାର ମଧ୍ୟ ଗଢ଼ା ହୋଇଛି।
0: ବନ୍ଧୁ, ଏବେ ଆସନ୍ତୁ ଶୁଣିବା କ୍ରୀଡ଼ା ଜଗତର କିଛି ହାଲଚାଲ।
1: ରବିବାର ଦ୍ୱିତୀୟ ତଥା ଅନ୍ତିମ 2020 ମ୍ୟାଚ୍ରେ ମାତ୍ର 154 ରନ୍ ବଞ୍ଚାଇ ଆୟାରଲାଣ୍ଡ 1 ରନ୍ରେ ଭାରତକୁ ହରାଇଛି। ଭାରତ ବିପକ୍ଷରେ ଆୟାରଲାଣ୍ଡର ଏହା ପ୍ରଥମ 2020 ଶୃଙ୍ଖଳା ବିଜୟ। ହ୍ୟାରି ଟେକରଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରି ଆୟାରଲାଣ୍ଡ 8 ୱିକେଟ୍ରେ ମାତ୍ର 154 ରନ୍ କରିଥିଲା। ପରେ ରାଜସ୍ଥାନରୁ ଯାଇ ଆୟାରଲାଣ୍ଡ ପାଇଁ ଖେଳୁଥିବା ବାମହାତି ଫାଷ୍ଟ ବୋଲର ଜୟ ମୁଦ୍ରା 3 ୱିକେଟ୍ ନେବାରୁ ଭାରତ 9 ୱିକେଟ୍ରେ 153 ରନ୍ କରିପାରିଥିଲା। ଉକ୍ତ ମ୍ୟାଚ୍ରେ ଜୟ ମୁଦ୍ରା ପ୍ଲେୟର ଅଫ୍ ଦି ମ୍ୟାଚ୍ ଘୋଷିତ ହୋଇଥିଲେ।
0: ଲର୍ଡ଼ସ୍ଠାରେ ଚାଲିଥିବା ମହିଳା 2020 ବିଶ୍ୱକପ୍ରେ ଭାରତର ଅଭିଯାନ ଶେଷ ହୋଇଛି। ରବିବାର ଗ୍ରୁପ୍ ଏକ୍ରେ ଶେଷା ଲିଗ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆଠାରୁ 6 ୱିକେଟ୍ରେ ପରାସ୍ତ ପରେ ଭାରତୀୟ ମହିଳା ଦଳର ସେମିଫାଇନାଲ୍ ଖେଳିବା ଆଶା ମଉଳି ଯାଇଛି। ହରମନପ୍ରୀତ କୌରଙ୍କର ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରି ଦିନିକିଆ ବିଶ୍ୱ ଚାମ୍ପିୟନ୍ ଭାରତ 4 ୱିକେଟ୍ରେ 170 ରନ୍ କରିଥିଲା। ପରେ ଏଲିସ୍ ପେରି ଓ ଆସ୍ଲି ଗାର୍ଡନର୍ଙ୍କର ଅର୍ଦ୍ଧଶତକ ବଳରେ 6 ବଲ୍ ବାକି ଥାଇ 4 ୱିକେଟ୍ ହରାଇ 6 ଥର ବିଶ୍ୱ ଚାମ୍ପିୟନ୍ ଅଷ୍ଟ୍ରେଲିଆ ଜିତି ନେଇଥିଲା। ରବିବାର ଲିଗ୍ ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ଭାରତ 5ଟି ମ୍ୟାଚ୍ରୁ 3ଟି ଜିତି 6 ପଏଣ୍ଟ ସହ ତୃତୀୟ ସ୍ଥାନରେ ରହି ସେମିଫାଇନାଲ୍ ଖେଳିବାରୁ ବଞ୍ଚିତ ହୋଇଛି। ଅଷ୍ଟ୍ରେଲିଆ 10 ପଏଣ୍ଟ ସହ ଶୀର୍ଷରେ ଏବଂ ଦକ୍ଷିଣ ଆଫ୍ରିକା 8 ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହି ସେମିଫାଇନାଲ୍ରେ ପହଞ୍ଚିଛନ୍ତି। ଏହି ମ୍ୟାଚ୍ରେ ଏଲିଜ୍ ପେରି ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବୋଲି ବିବେଚିତ ହୋଇଥିଲେ।
1: ଚଳିତ ଫୁଟବଲ ବିଶ୍ୱକପ୍ର ରାଉଣ୍ଡ ଅଫ୍ 32 ବା ନକ୍ଆଉଟ୍ ପର୍ଯ୍ୟାୟ ରବିବାର ଆରମ୍ଭ ହୋଇଛି। ପ୍ରଥମ ଦଳ ଭାବେ ପ୍ରି କ୍ୱାର୍ଟର ବା ଶେଷ 16 ଦଳଙ୍କ ମଧ୍ୟରେ ପ୍ରବେଶ କରିଛି ସହ ଆୟୋଜକ କାନାଡା। ଏହି ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ରେ ଇଞ୍ଜୁରୀ ସମୟରେ ଷ୍ଟିଫେନ୍ ଇଷ୍ଟାକୁଏଙ୍କ ଗୋଲ୍ ବଳରେ ଦକ୍ଷିଣ ଆଫ୍ରିକାକୁ 1-0 କାନାଡା ପରାସ୍ତ କରିଛି। 90+2 ମିନିଟ୍ରେ ଇଷ୍ଟାକୁଏଙ୍କ ଗୋଲ୍ ନିର୍ଣ୍ଣାୟକ ହୋଇଥିଲା। ଏହି ପରାଜୟ ସହ ଦକ୍ଷିଣ ଆଫ୍ରିକା ବିଦାୟ ନେଇଛି।
0: କଟକଠାରେ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା 65ତମ ଜାତୀୟ ଅନ୍ତରାଜ୍ୟ

0: ବରିଷ୍ଠ ଦୌଡ଼କୁଦ ଚାମ୍ପିୟନସିପ୍ ଉଦ୍ଯାପିତ ହୋଇଯାଇଛି। ଏଥିରେ ଲଙ୍ଗ୍ ଜମ୍ପରେ ମୁରଲୀ ଶ୍ରୀଶଙ୍କର ଓ ଆଂଶି ସୋଜନ ଯଥାକ୍ରମେ ପୁରୁଷ ଓ ମହିଳାରେ ଶ୍ରେଷ୍ଠ ଆଥଲେଟ୍ ବିବେଚିତ ହୋଇଛନ୍ତି। 71 ପଏଣ୍ଟ ସହ ଉତ୍ତରପ୍ରଦେଶ ପୁରୁଷ ଓ 82 ପଏଣ୍ଟ ସହ ହରିୟାଣା ମହିଳା ଚାମ୍ପିୟନସିପ୍ ଟ୍ରଫି ହାସଲ କରିଛି। ତାମିଲନାଡୁ 138 ପଏଣ୍ଟ ସହ ଅଲ୍ ଓଭର ଚାମ୍ପିୟନ ହୋଇଛି। ପ୍ରତିଯୋଗିତାରେ ଏକାଧିକ ଜାତୀୟ କୀର୍ତ୍ତିମାନ ପ୍ରତିଷ୍ଠା ହେବା ସହ ବହୁ ଆଥଲେଟ୍ ଜାପାନ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ହାସଲ କରିଛନ୍ତି।
1: ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନ ତ ସମୟ ହୋଇଯାଇଛି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବାକୁ।
2: ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କେମିତି ଲାଗିଲା ଆମ ପାଖକୁ ଚିଠି ବା ମେଲ୍ ମାଧ୍ୟମରେ ମତାମତ ପଠାଇବାକୁ ଆଦୌ ଭୁଲିବେନି।
1: ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001। ଆପଣ ଆମକୁ ମତାମତ ମେଲ୍ ଦ୍ଵାରା ବି ପଠାଇ ପାରିବେ। ଆମର ମେଲ୍ ଆଇଡିଟି ଲେଖି ରଖନ୍ତୁ yv.aircitc@gmail.com।
2: ତେବେ ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
1: ଆଜିର ଅନ୍ୱେଷାରେ ମୁଁ ଥିଲି ଆପଣଙ୍କ ସାଥୀ ପ୍ରତୀକ୍ଷା
2: ଆଉ ମୁଁ ଅନନ୍ୟା
1: ରହୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବବାଣୀ।
1: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
2: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କଣ?
2: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
3: यहाँ खबरें तोड़ी मरोड़ी नहीं जाती।
4: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
3: यहाँ होती है सीधी, सटीक और सच्ची खबरें।
4: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहे हैं,
3: क्योंकि ये है देश का सबसे भरोसेमंद न्यूज चैनल। DD News, केवल खबर, पूरी खबर।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ର।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ଏଥର ଆଗକୁ ପ୍ରଚାର ହେବାକୁ ଥିବା ଆମ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସାମାନ୍ୟ ସୂଚନା। ଶ୍ରୋତାବନ୍ଧୁ, ଆଜି ସନ୍ଧ୍ୟା 6:02 ବନସୁରଭି ଜନଜାତି ଜୀବନ ସଙ୍ଗୀତର ସୁରଭି ଶୁଣିବେ ହୁଅ ଗୀତ ସୁରେନ ହେମ୍ରମ ଏବଂ ସାଥୀଙ୍କ କଣ୍ଠରେ। ସନ୍ଧ୍ୟା 7:00 ଶ୍ରୋତା ମଞ୍ଚ, ଅତିଥି ଶ୍ରୋତା ନିରୁପମା ସାହୁଙ୍କ ସହ ସାକ୍ଷାତକାର। ସନ୍ଧ୍ୟା 7:30 ଆମ ଚାଷବାସ, ମଧୁସୂଦନ ମୁର୍ମୁଙ୍କ ଉପସ୍ଥାପିତ। ଆଜିର ଏହି କାର୍ଯ୍ୟକ୍ରମରେ ରହିଛି ଆଲୋଚନା ଜୈବିକ ପଦ୍ଧତିରେ ଫସଲର ରୋଗପୋକ ପରିଚାଳନା। ଆଲୋଚନା କରିବେ ବିଜୟଲକ୍ଷ୍ମୀ ସୋରେନ। ସନ୍ଧ୍ୟା 8:00 ଦେଶଭକ୍ତି ଗୀତ, ସନ୍ଧ୍ୟା 8:15 ଲୋକଗୀତ କ୍ରମରେ ପରିବେଷଣ କରିବୁ ଝୁମର। ନିବେଦନ କରିବେ ସସ୍ମିତା ନାୟକ ଏବଂ ସାଥୀ। ରାତି 10:00 ଲୋକଗୀତ କ୍ରମରେ ପ୍ରଚାର କରିବୁ କିଛି ଗୀତ। ରାତି 10:30 ରୂପେଲି ପର୍ଦ୍ଦାର ଗୀତକୁ ନେଇ ଆମ କାର୍ଯ୍ୟକ୍ରମ ସିନେ ତରଙ୍ଗ। କାର୍ଯ୍ୟକ୍ରମ ସୂଚନା ଶେଷ ହେଲା।

0: ଶେଷ ହେଲା ବନସୁରଭି। ପୁଅ ଗୀତ ପରିବେଷଣ କଲେ ଶିଳ୍ପୀ ସୁରେନ ହେମରମ ଏବଂ ସାଥୀ। ଆକାଶବାଣୀ କେନ୍ଦୁଝର, ସମୟ ସନ୍ଧ୍ୟା 6:10 ହେବାକୁ ଯାଉଛି। ଏଥର ନିବେଦନ କରୁଛୁ ଗୋସ୍ୱାମୀ ତୁଳିଦାସ ବିରଚିତ ଶ୍ରୀରାମଚରିତ ମାନସ ଆକାଶବାଣୀ କଟକ କେନ୍ଦ୍ରରୁ।
1: ମାନସର 63ତମ ଭାଗ।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 63ତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସ୍କୃତରେ ସମ୍ବାଦର ଲେଖରେ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଚତୁର୍ଦ୍ଧାମୂର୍ତ୍ତି। ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଭାଷାନୀତି ଲାଗୁ ହେବ ନାହିଁ ବୋଲି ସିବିଏସ୍ଇର ସୂଚନା। ଏବଂ ରାଜ୍ୟର 8ଟି ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତିଥିରେ ପୁରୀ ଶ୍ରୀମନ୍ଦିରରୁ ଶ୍ରୀଜୀଉମାନେ ରତ୍ନବେଦୀ ଛାଡ଼ି ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଛନ୍ତି। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ପରେ ବଡ଼ ବାଡ଼ଗ୍ରାହୀ ଶ୍ରୀ ବଳଭଦ୍ର ଧାଡ଼ି ପହଣ୍ଡିରେ ଆସିଥିଲେ। ପରେ ଦେବୀ ସୁଭଦ୍ରା ଆସିବା ସହ ଶେଷରେ କୋଟି ଓଡ଼ିଆଙ୍କ ମୋଡ଼ମଣି ଶ୍ରୀଜଗନ୍ନାଥ ଚକାରେ ବିଜେ କରିଥିଲେ। ସୁନାକୂଅର 108 ଗରା ସୁବାସିତ ଜଳରେ ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଇଛି। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଦ୍ୱାରା ରାଜନୀତି ଓ ଛେରାପହଁରା ସେବା ସମ୍ପାଦିତ ହୋଇଛି। ଶ୍ରୀଜୀଉମାନଙ୍କ ଗଜାନନ ବେଶ ଶେଷ ହୋଇଛି। ସ୍ନାନବେଦୀ ଉପରେ ଚତୁର୍ଦ୍ଧାମୂର୍ତ୍ତି ଦୁର୍ଲଭ ହାତୀ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି। ସେବାୟତଙ୍କ ଦ୍ୱାରା ଆଜି ଗୋଟିଏ ଭୋଗନୀତି ଅନୁଷ୍ଠିତ ହେବ। ଭୋଗନୀତି ପରେ ଶ୍ରଦ୍ଧାଳୁମାନେ ସାହାଣ ମେଲା ଦର୍ଶନ କରିବେ। ମହାପ୍ରଭୁଙ୍କ ପହଣ୍ଡି ଜଳ ଲାଗି ଓ ହାତୀବେଶ ଆଦି ନୀତିକୁ ଶୃଙ୍ଖଳିତ କରିବା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି 87 ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପୁରୀ ବଡ଼ଦାଣ୍ଡ ଓ ସମ୍ପୂର୍ଣ୍ଣ ସହରକୁ ସିସିଟିଭି ସର୍ବେକ୍ଷଣ ମଧ୍ୟରେ ରଖାଯାଇଛି। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଭକ୍ତିମୟ ପରିବେଶ ମଧ୍ୟରେ ଶ୍ରୀଜଗନ୍ନାଥ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସ୍ନାନନୀତି ଅନୁଷ୍ଠିତ ହୋଇଯାଇଛି। ପ୍ରଭୁଙ୍କ ହାତୀବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା। ସେହିଭଳି ନୟାଗଡ଼ ଜିଲ୍ଲାର ରଣପୁରଠାରେ ଠାକୁରଙ୍କ ହାତୀବେଶ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମନ୍ଦିର ପରିସରରେ ସ୍ନାନମଣ୍ଡପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନରେ ଠାକୁରଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପୁରୀ ଗସ୍ତ କରି ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ବଡ଼ଦାଣ୍ଡସ୍ଥିତ ରଥକଳାରେ ପହଞ୍ଚି ରଥଯାତ୍ରା ପାଇଁ ଚାଲିଥିବା ରଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ରଥ ମହାରଣାମାନଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ଆବଶ୍ୟକତା ବିଷୟରେ ଜାଣିବା ସହିତ ରଥ ନିର୍ମାଣ କାର୍ଯ୍ୟକୁ ଅଧିକ ସୁରୁଖୁର ଓ ସମୟାନୁସାରେ ସମ୍ପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ 2026 ପାଇଁ ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ପ୍ରତିରକ୍ଷା ବାହିନୀ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବଳ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ୍ କର୍ମଚାରୀମାନଙ୍କୁ ସାହସିକତା ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏହି ପୁରସ୍କାର ଜମ୍ମୁ କାଶ୍ମୀର, ଉତ୍ତର ପୂର୍ବାଞ୍ଚଳ ଏବଂ ଦେଶର ସୀମାନ୍ତ ଅଞ୍ଚଳରେ ଆତଙ୍କବାଦ, ବିଦ୍ରୋହ ଓ ଶତ୍ରୁପକ୍ଷ ବିରୋଧରେ ଭାରତର ନିରନ୍ତର ସଂଗ୍ରାମକୁ ପ୍ରତିଫଳିତ କରିବା ସହିତ ବିମାନ ଚଳାଚଳ, ସାମୁଦ୍ରିକ ଅଭିଯାନ ଏବଂ ମାନବିକ ସହାୟତା କାର୍ଯ୍ୟରେ ପ୍ରଦର୍ଶିତ ଅସାଧାରଣ ସାହସକୁ ସମ୍ମାନିତ କରିଥାଏ। ଗତ 8 ତାରିଖରେ ରାଷ୍ଟ୍ରପତି ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ପ୍ରଥମ ପର୍ଯ୍ୟାୟରେ ସାହସିକତା ପୁରସ୍କାର ପ୍ରଦାନ କରିଥିଲେ। କେନ୍ଦ୍ର ସମବାୟ ମନ୍ତ୍ରଣାଳୟର 5ମ ପ୍ରତିଷ୍ଠା ଦିବସର ଉଦ୍ଘାଟନୀ ଉତ୍ସବ ଭୁବନେଶ୍ୱରସ୍ଥିତ ସମବାୟ ଭବନରେ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ସମବାୟରୁ ସମୃଦ୍ଧି ଅଭିଯାନକୁ ରାଜ୍ୟରେ ତ୍ୱରାନ୍ୱିତ କରିବା ପାଇଁ ସମବାୟ ବିଭାଗ ସମସ୍ତ ପ୍ରୟାସ କରିବା ସହିତ ଅଭିଯାନକୁ ଫଳପ୍ରଦ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ଏହି କ୍ରମରେ ରାଜ୍ୟର ପ୍ରତିଟି ପଞ୍ଚାୟତରେ କୃଷି ଋଣ, ଦୁଗ୍ଧ ଓ ମତ୍ସ୍ୟ ସମବାୟ ସମିତି ଗଠନ ହେବା ପ୍ରକ୍ରିୟା ଜାରି ରହିଛି। ପ୍ୟାକ୍ସଗୁଡ଼ିକୁ ଏମ୍ପ୍ୟାକ୍ସରେ ପରିଣତ କରି ଏହା ମାଧ୍ୟମରେ ବିଭିନ୍ନ ବ୍ୟବସାୟିକ ତଥା ଉତ୍ପାଦନକ୍ଷମ କାର୍ଯ୍ୟ ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍ତି। ମହାପ୍ରତାପୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କ 591ତମ ରାଜ୍ୟାଭିଷେକ ତଥା ଗଜପତି ଦିବସ ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ କହିଛନ୍ତି, ଓଡ଼ିଆ ଭାଷାକୁ ପ୍ରଥମ କରି ତତ୍କାଳୀନ ରାଷ୍ଟ୍ରୀୟ ତଥା ପ୍ରଶାସନିକ ଭାଷାର ମର୍ଯ୍ୟାଦା ଗଜପତି କପିଳେନ୍ଦ୍ର ଦେବ ପ୍ରଦାନ କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ତଥା ସାଂସ୍କୃତିକ ନବଜାଗରଣ ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି ଶ୍ରୀ ସୁରଜ କହିଛନ୍ତି। ସୂଚନା ଅନୁସାରେ 1435 ଖ୍ରୀଷ୍ଟାବ୍ଦ ଜୁନ୍ 29 ତାରିଖ ଅର୍ଥାତ୍ ଆଜିର ଦିନରେ ମହାରାଜାଙ୍କ ରାଜ୍ୟାଭିଷେକ ହୋଇଥିଲା। ଏଥିସହିତ ତାଙ୍କୁ ଗଜପତି, ଗୋଡ଼େଶ୍ୱର, ନବକୋଟି, କର୍ଣ୍ଣାଟକ, କଳବର୍ଗେଶ୍ୱର ଉପାଧି ପ୍ରଦାନ କରାଯାଇଥିଲା। କପିଳେନ୍ଦ୍ର ଦେବ 1435ରୁ 1465 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପକ୍ଷରୁ ଆଜି ତ୍ରିଭାଷା ନୀତି ସମ୍ପର୍କିତ ମାର୍ଗଦର୍ଶିକା ଜାରି କରାଯାଇଛି। ଏ ସମ୍ପର୍କରେ ପରିଷଦ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଭାଷା ନୀତି

0: କରାଯାଉଛି। ଜାତୀୟ ପରିସଂଖ୍ୟାନ ଦିବସ ଆଜି ପାଳନ କରାଯାଉଛି। ଜାତୀୟ ବିକାଶ ସମ୍ପର୍କିତ ସାମାଜିକ ଅର୍ଥନୈତିକ ଯୋଜନା ଏବଂ ନୀତି ପ୍ରଣୟନରେ ପରିସଂଖ୍ୟାନର ଗୁରୁତ୍ୱ ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। 2007 ପ୍ରତିବର୍ଷ ଜୁନ୍ ମାସ 29 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍ମୁକ୍ତ କରିବା। ଭାରତୀୟ ପରିସଂଖ୍ୟାନର ଜନକ କୁହାଯାଉଥିବା ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲାନୋବିସ୍ଙ୍କ ପରିସଂଖ୍ୟାନ ପ୍ରତି ଅବଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ତାଙ୍କ ଜୟନ୍ତୀରେ ଏହି ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ପରିସଂଖ୍ୟାନ ଦିବସ ପାଳନ କରାଯାଇଛି। ସମ୍ବଲପୁର ଜିଲ୍ଲା ପ୍ରଶାସନିକ ପକ୍ଷରୁ ଚଳିତ ବର୍ଷର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା ବିଭାଗର ଛାତ୍ରଛାତ୍ରୀଙ୍କ ସ୍କୁଲ ଛାଡ଼ିବା ସମସ୍ୟା, ଭିନ୍ନକ୍ଷମମାନଙ୍କ ସଠିକ୍ ଚିହ୍ନଟ ପ୍ରକ୍ରିୟା ଆଦି ବିଭିନ୍ନ କ୍ଷେତ୍ରରେ ପରିସଂଖ୍ୟାନ ମାଧ୍ୟମରେ ନିର୍ଭୁଲ ତଥ୍ୟ ମିଳିପାରିଛି ବୋଲି କହିଛନ୍ତି। ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ଆଗାମୀ ଦିନରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଆୟୋଜନ କରି ପରିସଂଖ୍ୟାନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିସଂଖ୍ୟାନ ଦିବସର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା କୃଷି ଗଣନା, କ୍ଷୁଦ୍ର ଜଳସେଚନ ଓ ଅର୍ଥନୈତିକ ଗଣନା ଭଳି ବିଭିନ୍ନ ଯୋଜନାର କାର୍ଯ୍ୟକାରିତା, ଆବଶ୍ୟକତା ଓ ଉପାଦେୟତା ଉପରେ ବକ୍ତାମାନେ ଆଲୋକପାତ କରିଥିଲେ। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ମଧ୍ୟରେ 8 ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି 22 ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଏହିସବୁ ସ୍ଥାନ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ବର୍ତ୍ତମାନ ଆମର ମନସୁନ ପୁରା ଓଡ଼ିଶା କଭର କରିସାରିଛି, ଆଉ କଣ୍ଡିସନ ଫେଭରେବୁଲ ରହିଛି। ଆଉ ଅଲଗା ଷ୍ଟେଟ୍ ମାନଙ୍କ ପାଇଁ ମଧ୍ୟ ମନସୁନ ଫର୍ଦର ପ୍ରୋଗ୍ରେସ ହେବା ପାଇଁକା ଆଗାମୀ 24 ପର୍ଯ୍ୟନ୍ତ ଭିତରେ ରାଜ୍ୟ କିଛି କିଛି ସ୍ଥାନରେ ହାଲକର ମଧ୍ୟମ ବର୍ଷା ହେବାର ସହିତ କାମହା ସ୍ଥାନରେ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ଝଟକା ପବନ ମଧ୍ୟ ହେବାର ସମ୍ଭାବନା ରହିଛି।
0: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଜିଲ୍ଲା ଚେଡେଙ୍ଗା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶିବିରରେ 3 ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକରେ ଜିଲ୍ଲାପାଳ 34 ଅଭିଯୋଗର ଶୁଣାଣି କରି ତତ୍କାଳ ସମାଧାନ କରିଛନ୍ତି। ଏଥିସହ 2 ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଦେବଗଡ଼ ଜିଲ୍ଲା ସରୁଆଳି ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିରରେ 75 ଅଭିଯୋଗର ଶୁଣାଣି କରାଯାଇ ସେଗୁଡ଼ିକର ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ଆୟୋଜିତ ଶିବିରରେ 66 ମାମଲାର ତତ୍କାଳ ସମାଧାନ କରାଯାଇଛି। କୋରାପୁଟ ଜିଲ୍ଲା ଲମତାପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶିବିରରେ 54 ଅଭିଯୋଗର ଶୁଣାଣି କରାଯାଇଛି। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିରରେ ଜିଲ୍ଲାପାଳ 100 ଅଭିଯୋଗର ଶୁଣାଣି କରି ସେଗୁଡ଼ିକର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ରେଡ୍କ୍ରସ ପାଣ୍ଠିରୁ 2 ହିତାଧିକାରୀଙ୍କୁ 15,000 ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ପୁରୀରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରେ ଦୁର୍ଲଭ ହାତୀବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଥ ମୂର୍ତ୍ତି। ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। 10ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଭାଷାନୀତି ଲାଗୁ ହେବ ନାହିଁ ବୋଲି ସିବିଏସ୍ଇର ସୂଚନା। ଏବଂ ରାଜ୍ୟର 8 ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।
2: ବାପା, ଦିଅ 3,000।
3: କାହିଁକି?
2: ମୋର ପକେଟ୍ ମନି।
3: ଆରେ ଏବେ ମାତ୍ର 2,000 କ୍ୟାସ୍ ଅଛି।
2: ଆରେ ବାପା, ବୁଲେଟ୍ ଟ୍ରେନ୍ ଯୁଗରେ ଶଗଡ ଚଲଉଛ, ଡିଜିଟାଲ ପେମେଣ୍ଟ ଚଲାଓ। ହେ ନୁହେଁ, ହଁ, ସିଧା UPI ରୁ ପେମେଣ୍ଟ କର, ଏଇଟା ସହଜ।
3: ଆରେ ବା, ମତେ ବି ଶିଖା, ନିଜର 1,000 ନେଇଯା,
2: ତମ ମୋବାଇଲ ଦିଅ,
3: ନେଇଯା।
4: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ,
5: ସହଜ ଅଟେ ପ୍ରତିଟି ନେଣ ଦେଣ।
6: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
7: ଆଜିର ପ୍ରସଙ୍ଗ।

0: ଜ୍ଞାନବେଦୀରେ ମହାପ୍ରଭୁ ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ ଉପସ୍ଥାପନାରେ ମୁଁ ନୀନା ସାହୁ। ନୀଳାଚଳ କ୍ଷେତ୍ରରେ ବାସ କରୁଥିବା ପୁରୁଷୋତ୍ତମ ହେଉଛନ୍ତି ପରମାତ୍ମା, ପରମବ୍ରହ୍ମ ଓ ପରମେଶ୍ୱର। ନୀଳାଚଳବାସୀ ଜଗତର ନାଥ ଜଗନ୍ନାଥ ଓଡ଼ିଆ ଜାତିର ବିଭବ ଏବଂ ସାରା ବିଶ୍ୱରେ ତାଙ୍କର ସ୍ୱତନ୍ତ୍ରତା ରହିଛି। ସର୍ବବ୍ୟାପ୍ତ ଶ୍ରୀ ଜଗନ୍ନାଥ ହେଉଛନ୍ତି ସୃଷ୍ଟି, ସ୍ଥିତି ଓ ବିଲୟର କାରଣ। ବେଦ ମନ୍ତ୍ରରେ ସ୍ୱୟଂ ଜଗନ୍ନାଥ ହେଉଛନ୍ତି ବିଷ୍ଣୁ, ପୌରାଣିକ ମତରେ ଶ୍ରୀ ଜଗନ୍ନାଥ ହେଉଛନ୍ତି ଶ୍ରୀକୃଷ୍ଣ। ତେଣୁ ତାଙ୍କର ଲୀଳା ବର୍ଣ୍ଣନା କରିବା ସହଜସାଧ୍ୟ ନୁହେଁ। ରହସ୍ୟମୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମାନବୀୟ ଲୀଳା ପ୍ରକଟ କରିଥାନ୍ତି। ମାନବଙ୍କ ମଧ୍ୟରେ ଯାହା ସବୁ ଘଟିଥାଏ ସେଗୁଡ଼ିକ ସ୍ୱୟଂ ଦାରୁ ଦେବତା ଦାରୁବ୍ରହ୍ମଙ୍କ ଶ୍ରୀମନ୍ଦିରରେ ସମସ୍ତ ନୀତି, କାନ୍ତି, ବିଧିବିଧାନ ଏବଂ ପାରମ୍ପରିକ ଭାବେ ପାଳନ କରାଯାଏ। ବାର ମାସରେ ତେର ଯାତ୍ରା ମଧ୍ୟରେ ତାଙ୍କର ଲୀଳାର ବୈଶିଷ୍ଟ୍ୟ ରହିଛି। ଶ୍ରୀଜୀଉଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ସ୍ନାନଯାତ୍ରା ସ୍ୱତନ୍ତ୍ର। ରଥଯାତ୍ରା ପୂର୍ବରୁ ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ଦିନ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହାକୁ ଜ୍ୟେଷ୍ଠ ପୂର୍ଣ୍ଣିମା, ସ୍ନାନ ପୂର୍ଣ୍ଣିମା ଏବଂ ପତିତ ପାବନ ଲୀଳା ବୋଲି କୁହାଯାଏ। ଏହିଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜନ୍ମତିଥି ପଡ଼ୁଥିବାରୁ ତାଙ୍କର ଅଭିଷେକ ଉତ୍ସବ ମଧ୍ୟ ପାଳନ କରାଯାଇଥାଏ। ଯେପରି ସାଧାରଣ ମନୁଷ୍ୟ ତାର ସ୍ୱର୍ଣ୍ଣକ୍ଷେତ୍ରକୁ ସ୍ମରଣ କରି ଉତ୍ସାହର ସହ ପାଳନ କରିଥାଏ, ସେହିପରି ପ୍ରଭୁ ଜଗନ୍ନାଥଙ୍କର ଆବିର୍ଭାବ ଦିବସ ସ୍ନାନଯାତ୍ରା ଭାବେ ପାଳିତ ହୋଇଥାଏ। ବର୍ଷସାରା ଦର୍ପଣ ସମ୍ମୁଖରେ ମନ୍ତ୍ର ଉଚ୍ଚାରଣ ମାଧ୍ୟମରେ ସ୍ନାନ କରୁଥିବା ଚତୁର୍ଦ୍ଧା ମୂର୍ତ୍ତି ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନମଣ୍ଡପ ଉପରେ ବିଜେ ହୋଇ ଶ୍ରଦ୍ଧାଳୁଙ୍କ ସମ୍ମୁଖରେ ମନ୍ତ୍ରପୂତ ସୁବାସିତ କୁମ୍ଭ ଜଳରେ ସ୍ନାନ କରିଥାନ୍ତି। ସ୍ନାନବେଦୀ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଦର୍ଶନ କରୁଥିବାରୁ ଏହାକୁ ପତିତ ପାବନ ଲୀଳା ବୋଲି ମଧ୍ୟ କୁହାଯାଏ। ସ୍ନାନବେଦୀକୁ ଚତୁର୍ଦ୍ଧା ମୂର୍ତ୍ତି ଧାଡ଼ି ପହଣ୍ଡିରେ ବିଜେ ହୋଇଥାନ୍ତି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ଏହାପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନବେଦୀକୁ ବିଜେ କରିଥାନ୍ତି। ଜ୍ୟେଷ୍ଠ ପୂର୍ଣ୍ଣିମା ପୂର୍ବଦିନଠାରୁ 108 ଗରା ଜଳ ସୁନାକୂଅରୁ ସଂଗ୍ରହ କରାଯାଇଥାଏ। ଏହି ସୁନାକୂଅଟି ଶ୍ରୀମନ୍ଦିର ପରିସରରେ ଥିବା ଶୀତଳା ଠାକୁରାଣୀଙ୍କ ସମ୍ମୁଖରେ ରହିଛି। 108 ଗରା ଜଳକୁ କର୍ପୂର, କେଶର, ଚନ୍ଦନ ସହିତ ଅନ୍ୟାନ୍ୟ ଦ୍ରବ୍ୟ ମିଶାଯାଇ ଅଧିବାସ ଗୃହରେ ରଖାଯାଇଥାଏ। ଏହି ଅଭିମନ୍ତ୍ରିତ ଜଳରେ ଚତୁର୍ଦ୍ଧମୂର୍ତ୍ତି ସ୍ନାନ କରିଥାନ୍ତି। ବିଧି ଅନୁଯାୟୀ ବଡ଼ ଠାକୁରଙ୍କୁ 33 କୁମ୍ଭ, ପ୍ରଭୁ ଜଗନ୍ନାଥଙ୍କୁ 35 କୁମ୍ଭ, ଦେବୀ ସୁଭଦ୍ରାଙ୍କୁ 22 କୁମ୍ଭ ଏବଂ ଚକ୍ରରାଜ ସୁଦର୍ଶନଙ୍କୁ 18 କୁମ୍ଭ ଜଳ ଦ୍ୱାରା ସ୍ନାନ କରାଯାଇଥାଏ। ସ୍ନାନବେଦୀରେ ଠାକୁରଙ୍କର ଜଳ ଲାଗି ନୀତି ପରେ ଆଦ୍ୟ ସେବକ ଶ୍ରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଛେରାପହଁରା କାର୍ଯ୍ୟ ସମ୍ପନ୍ନ କରିଥାନ୍ତି। ଶ୍ରୀନଅରରୁ ପାରମ୍ପରିକ ରୀତିନୀତି ଅନୁଯାୟୀ ଗଜପତି ମହାରାଜ ରୂପା ଖଚିତ ତାମଜାନ ବିମାନରେ ଆସି ସ୍ନାନବେଦୀରେ ପହଞ୍ଚି ଛେରାପହଁରା ନୀତି ସମ୍ପନ୍ନ କରିଥାନ୍ତି। ଏହାପରେ ଠାକୁରଙ୍କର ଗଜାନନ ବା ହାତୀବେଶ ଅନୁଷ୍ଠିତ ହୋଇଥାଏ। ରୀତିନୀତି ଅନୁଯାୟୀ ବାଡ଼ଗ୍ରାହୀ ସାମନ୍ତ ବଳଭଦ୍ରଙ୍କ ନିମନ୍ତେ ଗୋପାଳତୀର୍ଥ ମଠରୁ ଏବଂ ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ନିମନ୍ତେ ରାଘବଦାସ ମଠରୁ ଏହି ବେଶ ପାଇଁ ସମସ୍ତ ଉପକରଣ ଆସିଥାଏ। ସ୍ନାନବେଦୀ ଉପରେ ଠାକୁରଙ୍କର ଏହି ବେଶ ଦର୍ଶନ କଲେ ବହୁଜନ୍ମର ପୁଣ୍ୟଫଳ ମିଳିଥାଏ ବୋଲି ପ୍ରବାଦ ରହିଛି। ହାତୀବେଶ ପରେ ଠାକୁରଙ୍କର କର୍ପୂର ଲାଗି ଏବଂ ଏହାପରେ ଭୋଗ ଲାଗି ହୋଇଥାଏ। ଭୋଗ ଲାଗି ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଶ୍ରଦ୍ଧାଳୁ ସାହାଣ ମେଳାରେ ଦର୍ଶନ କରିଥାନ୍ତି। ସ୍ନାନ ଯୋଗୁଁ ଠାକୁର ମାନବୀୟ ରୀତିନୀତି ଅନୁଯାୟୀ ଜ୍ୱରରେ ପୀଡ଼ିତ ହୋଇଥାନ୍ତି। ତେଣୁ ସ୍ନାନବେଦୀ ଉପରୁ ଠାକୁର ଅଣସର ଘରକୁ ବିଜେ କରିଥାନ୍ତି। ସେଠାରେ ଶ୍ରୀଜୀଉଙ୍କର 15 ଦିନ ଧରି ଗୁପ୍ତ ସେବା ନୀତି ଅନୁଷ୍ଠିତ ହୋଇଥାଏ। ଜ୍ୱରରୁ ଆରୋଗ୍ୟ ଲାଭ କରିବା ପାଇଁ ଏହି ଅଣସର ଘରେ ଅବସ୍ଥାନ ଅବସରରେ ଠାକୁରଙ୍କୁ ଫୁଲୁରି ତେଲ ଘର୍ଷଣ କରାଯାଇଥାଏ। ଠାକୁର ଆରୋଗ୍ୟ ଲାଭ ପାଇଁ ଦଶମୂଳ ସେବନ ମଧ୍ୟ କରିଥାନ୍ତି। ଅଣସର ପିଣ୍ଡି ସମ୍ମୁଖରେ ଠାକୁରଙ୍କର ପଟିଦିଅ ପୂଜା ପାଇଥାନ୍ତି। ବଡ଼ ଠାକୁର ବଳଭଦ୍ର, ଶ୍ରୀ ଅନନ୍ତ ବାସୁଦେବ, ଦେବୀ ସୁଭଦ୍ରା ଭୁବନେଶ୍ୱରୀ ଏବଂ ପ୍ରଭୁ ଜଗନ୍ନାଥ ଶ୍ରୀ ନାରାୟଣ ପଟିଦିଅ ରୂପରେ ପୂଜା ପାଇଥାନ୍ତି। ରଥଯାତ୍ରା ପୂର୍ବ ଦିନ ଅର୍ଥାତ୍ 15ତମ ଦିନରେ ଠାକୁରଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଥାଏ। ଠାକୁରଙ୍କର ଅଣସର ଘରେ ଅବସ୍ଥାନ ଅବସରରେ ଶ୍ରଦ୍ଧାଳୁ ବ୍ରହ୍ମଗିରିଠାରେ ଅଲାରନାଥ ଦର୍ଶନ ବିଧି ରହିଛି। ପୁରୀ ଶ୍ରୀକ୍ଷେତ୍ରରେ ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କର ଶାନ୍ତି ଶୃଙ୍ଖଳାର ସହ ସ୍ନାନଯାତ୍ରା ଅନୁଷ୍ଠିତ ହେଉଛି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଠାକୁରଙ୍କର ନୀତିକାନ୍ତି ସମ୍ପନ୍ନ ହେବା ସହ ଶ୍ରଦ୍ଧାଳୁ ବଡ଼ଦାଣ୍ଡରୁ ଚତୁର୍ଦ୍ଧା
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ଏଥର ନିବେଦନ କରୁଛୁ ଶ୍ରୋତା ମଞ୍ଚ। ପ୍ରଯୋଜନା ଅନିତା ତିର୍କି ଏବଂ ଉପସ୍ଥାପନରେ କୁମୁଦିନୀ ରାଉତ।

0: ନିରୁପମା ମ୍ୟାଡମ କଣ କରନ୍ତି?
1: ମ୍ୟାଡାମ ମୁଁ ପ୍ରଥମ ଗୃହିଣୀ, କିନ୍ତୁ ଏମିତି ବାହାର କର୍ମ ଟିକେ କରିବାକୁ ପଡେ, ଯେହେତୁ ବାବୁ ରୁହନ୍ତିନି, ଜୋତା ସିଲେଇ ପାଖରୁ ଆରମ୍ଭ କରି ଚଣ୍ଡୀପାଠ ପର୍ଯ୍ୟନ୍ତ ଟିକେ ଟିକେ ସବୁ କାମରେ ଯୋଗ ଦେବାକୁ ପଡେ।
0: ଆପଣ ଯୋଉ

0: ଗୃହିଣୀ ଆଜ୍ଞା, ଗୃହିଣୀ କାମ କଣ ଆଉ କରୁଛନ୍ତି ଘରେ ବୋଲି ପ୍ରଶ୍ନ ଉଠୁଥିଲା, କିନ୍ତୁ ଏବେ ସେ ଗୃହିଣୀ ବା ସେ ହୋମ ମେକର କାମ ଯେ କେତେ ଅଧିକ, ସବୁ ପାରିଶ୍ରମିକ ଦେଇପାରିଲା ଭଳିଆ ଅବସ୍ଥା ନାହିଁ ଘର ଲୋକଙ୍କର, କାରଣ ଆମେ ଏତେ କାମ କରନ୍ତି ଆପଣଙ୍କ ଭାଷାରେ ଜୋତା ସିଲେଇ କୁ ଚଣ୍ଡି ପାଠ
1: ମାନେ ଏମିତି ସମୟ ଟିକେ ହୁଏନି, ଯେମିତି କଥାରେ ନାହିଁ ନାକ ଟିକେ ପୋଛିବାକୁ ବି ସମୟ ହୁଏନି।
0: अच्छा,
1: ଯେହେତୁ ଆମର ଫ୍ୟାମିଲି ଟିକେ ଅଧିକ ଚାରି ଭାଇ ଛଅଟି ଥିଲୁ, କିନ୍ତୁ ମୁଁ ମୋ ଅନୁଭୂତି କଥାଟା କହୁଛି, ଯେହେତୁ ମୁଁ ଘରର ବଡ ବୋହୂ, ସମସ୍ତଙ୍କ ଦାୟିତ୍ୱଟା ମତେ ନବା ନିହାତି ଆବଶ୍ୟକ, ମୋର ମଧ୍ୟ କର୍ତ୍ତବ୍ୟ।
0: ଆପଣଙ୍କ ପରିବାରରେ କିଏ କିଏ କହିଲେ ତ ଚାରି ଭାଇ?
1: ହଁ ଚାରି ଭାଇ ବର୍ତ୍ତମାନ, କିନ୍ତୁ ସବୁ ସେପାରେଟ ବର୍ତ୍ତମାନ, ମୋ ପୁଅ ଝିଅ ଆଉ ଆମେ ଦି ଜଣ ଆଉ ସାରେ ଆଉ ମୁଁ ଆଉ।
0: ଆପଣ ସାଲେପୁରରେ ରହୁଛନ୍ତି?
1: ଆଜ୍ଞା ସାଲେପୁର।
0: ଆପଣ ରେଡିଓ ଛୁଆବେଳୁ ଶୁଣୁଥିଲେ ନା ଡେଲି ଶୁଣିଲେ?
1: ନା ନା, ଏଇଟା ମୋର ଛୋଟବେଳୁ, ଛୋଟବେଳୁ ମାନେ ଆଗ କାର୍ଯ୍ୟକ୍ରମ ଟିକେ ବନ୍ଦ ନା।
0: ଆଜ୍ଞା,
1: ବାପା ବି ଆମର ଭାରି ଗୀତ ପ୍ରିୟ, ଆଉ ମୋ ବାପା ଯିଏ ଥିଲେ ସିଏ ଯେତେବେଳେ ଆମର ଗାଁରେ ଆମର ଯୋଉ ଠାକୁରାଣୀ ଅଛନ୍ତି, ସବୁ ଗ୍ରାମ ଦେବତୀ ଦୁର୍ଗା ଅଛନ୍ତି, ମା ଭଗବତୀ ଅଛନ୍ତି, ସବୁ ଆମ ଘର ପାଖରେ ଅଛନ୍ତି, ସେଠି ପାଳି ହୁଏ ସବୁ। ଆଗ କାଳରେ ଆପଣ ଜାଣିଥିବେ ପୂର୍ଣ୍ଣମୀରେ ଗୋଟେ ରୋଷେଇ ହୁଏ, ଯେତେ ସବୁ ଯେତେ ଜଣଙ୍କ ନାଁ ଥିବ ସେ ସବୁ ମିଶିକିରି ସେଠି ଗୋଟେ ରୋଷେଇ ହୁଏ, କୀର୍ତ୍ତନ ଟିକେ ହୁଏ, ତାପରେ ଖାଇବା ପିଇବା ହୁଏ ଆଉ। ଯେ ସେଠି ଆମ ସାନ ବାପା ଥିଲେ ସେ ହାରମୋନିୟମ ବଜାନ୍ତି, ଆଉ ଏବେ ସେ ନାହାନ୍ତି, ଆଉ ଦାଦା ଜଣେ ଥିଲେ ସେ ବଂଶି ବଜାନ୍ତି, ସବୁ ତବଲା ଫବଲା ଯୋଉ ମିଶିକି ବଜାନ୍ତି, ମତେ ଟିକେ ଡାକନ୍ତି, ମୁଁ ସେଠିକି ଯାଏ, ଟିକେ ତାଙ୍କ ସାଙ୍ଗେ ଟିକେ ଭଜନ ଇଏ କରେ ଆଉ। ଆଉ ତାପରେ ଆମର ଯୋଉ ଆକାଶବାଣୀର ଆପଣ ଜାଣିପାରିବେ ସୁରେଶ ଚନ୍ଦ୍ର କୋଠାଳ, ମୁଁ ଶୁଣିଥିବେ, ତାଙ୍କର ଭାରି ଇଚ୍ଛା ଥିଲା ସେ ଆକାଶବାଣୀକୁ ନବା ପାଇଁ ମତେ, ଆଉ ବାପାଙ୍କୁ କହିଛନ୍ତି ନବା ପାଇଁ, ବାପା ହୁଆ ମାରିକି ରାଜି ହେଇଯାଇଛନ୍ତି, କିନ୍ତୁ ଆମ ଦାଦା ଆଉ ଛାଡ଼ିଲେନି। ଆଗ କାଳରେ ଟିକେ ଝିଅଙ୍କୁ ଏତେ ବାହାରକୁ ଛାଡ଼ିବାକୁ ଦଉନଥିଲେ, ଗୀତ ବୋଲିବାକୁ ଯିବ କଣ ତାଙ୍କ ସାଙ୍ଗରେ ଯିବ କାହିଁକି ଯିବ ଏସବୁ ଜିନିଷ କଥା ବି ଏଣିକି ଟିକେ ଯେତେବେଳେ କଲ୍ ଫଲ କରେ ଆକାଶବାଣୀ ହଉ ଆମର ଅଲଗା ସବୁ ଚ୍ୟାନେଲ ଯୋଉ ଅଛି ତା ଦେହରେ ଟିକେ ଏମିତି ଗାଇବାକୁ କହିଲେ ଟିକେ ଏମିତି ଗାଇଦିଏ ଆଉ।
0: ମାନେ ସେ ଅତୃପ୍ତ ଇଚ୍ଛାଟା ଆପଣଙ୍କର ଅଛି, ଆପଣଙ୍କ ମନ ତଳେ ବି କୋଉଠି ଥିଲା ଯେ ମୁଁ ଟିକେ ଯାଇଥିଲି?
1: ନିଶ୍ଚିନ୍ତ, ତା ଦେହରେ ତ ମୁଁ ପଳେଇଗଲି, ଆମର ଗୋଟେ ସିଦ୍ଧାର୍ଥ ଚ୍ୟାନେଲରେ ଅଡିସନ ହଉଥିଲା ସ୍ୱର ଲକ୍ଷ୍ମୀ, ତା ଦେହରେ ପଳେଇଲି ତୃତୀୟ ରାଉଣ୍ଡରୁ କଟିଲି।
0: କୌଣସି ପ୍ରତିଯୋଗିତାରେ ଭାଗ ନ ନେବା ଆଉ ଭାଗ ନେଇକି ହାରିବା ଭିତରେ ଆଜ୍ଞା ବହୁତ ପାର୍ଥକ୍ୟ,
1: କିଛି ନାହିଁ, ମୁଁ ସେଇଥିରେ ବି ବହୁତ ଖୁସି। ମୁଁ କହିଲି ମୁଁ ତ ଯାଇକିରି ମାନେ ଏଠି ଘରେ ଏକା ଏକଲାଗି, ସେଠି ମୁଁ ତ ଶହ ଶହ ଲୋକଙ୍କ ଭିତରେ ଗୋଟେ ମାନେ ପରିଚିତ ହେଲି ତ ତାଙ୍କ ଭିତରେ,
0: ନିଶ୍ଚିତ ଭାବରେ। ଆଉ ସମସ୍ତେ ଯଦି ସଫଳ ହେବେ ତାହେଲେ ଅସଫଳ କେହି ହେବେ,
1: ସଫଳଟା ହବାର ପୁଣି ଚେଷ୍ଟା ଅଛି, ଭଲ ଫଳଟା ପାଇବାକୁ ହେଲେ ମ୍ୟାଡମ କିନ୍ତୁ ଭଲ କର୍ମଟା କରିଥିବା ଦରକାର, ସେମାନେ ତାଙ୍କର ରଖିଛନ୍ତି ଜାରି ରଖିଛନ୍ତି ସେ ଜିନିଷଟାକୁ।
0: ନିଶ୍ଚିତ ଭାବରେ ଆପଣ ସାଧନାଟା ବନ୍ଦ କରିଦେଇଛନ୍ତି ଯୋଉ କହିଲେ ଆପଣଙ୍କର ଯୌଥ ପରିବାର, ପରିବାରରେ ଜଣେ ଗୃହିଣୀ ହିସାବରେ, ତାପରେ ବଡ ବୋହୁ ହିସାବରେ ଯୋଉ ଦାୟିତ୍ୱଟା ନେଲେ, ସେ ଦାୟିତ୍ୱ ପାଇଁ ଆପଣ ଅନ୍ୟ ଆଡେ ସମୟ ଦେଇପାରୁନଥିବେ।
1: ମ୍ୟାଡମ ବିଶ୍ୱାସ କରିବେନି, 22 ଜଣ ଫ୍ୟାମିଲି ଜଏଣ୍ଟ ଥିଲୁ, ମାନେ ଶାଶୁ ଶ୍ୱଶୁର ମାଇଁ ମାମୁଁ ଶ୍ୱଶୁର, ତାଙ୍କର ପୁଅ ଝିଅ ନଥିଲେ ସେ ଆମ ପାଖରେ ବି ଥିଲେ, ଆଈ ଶାଶୁ ବି ଥିଲେ, ତାପରେ ନଣନ୍ଦ ଆଉ ଆମ ପରିବାର ଦିଅର କିଏ ବାହାରେ ତାଙ୍କର 3-4, ଆମେ ହେଲୁ 3-4, ଏମିତି ମିଶିକିରି ହେଇଯାଏ 22-23 ଜଣ ଆଉ।
0: ଯୋଉଠି ଯୌଥ ପରିବାରରେ ବଢିଛନ୍ତି, ଏକାନ୍ନବର୍ତ୍ତୀ ପରିବାରରେ ବଢିଛନ୍ତି, ଏବେ ଆମର ପରିବାର ବହୁତ ଛୋଟ, ନ୍ୟୁକ୍ଲିୟର ଫ୍ୟାମିଲି ଯାହାକୁ କହୁଛନ୍ତି,
1: ବାପା ମା ଛୁଆ ଆଉ।
0: ଆପଣ କୋଉଟା ଭଲ ଭାବୁଛନ୍ତି?
1: ନାଇଁ ମ୍ୟାଡମ, ମତେ ସେଇ ପରିବାରଟା ଦରକାର, ମୁଁ ଯୋଉ ପରିବାରରେ ଜନ୍ମ ହେଇଥିଲି, ମୋ ବାପା ଦାଦା ଚାରି ଭାଇ, ସେଠି ବି ଆମର 15-17 ଜଣ ଥିଲେ, କିନ୍ତୁ ଏଠି ଭଗବାନଙ୍କ ଇଏରେ ଏଠି ଆଣିକି ଯେତେବେଳେ ପହଞ୍ଚିଲେ ମୋ ବୋଉ ଭାରି ଅଶାନ୍ତି ଥିଲା ଟିକେ, କହିଲା ମୋ ଝିଅ ବଡ ଘରର ବଡ ବୋଉ ହେଲେ କଣ ହବ, ଏତେ ଜଣ ପରିବାର ଦିଟା ଖାଇଲା ବେଳକୁ ସନ୍ଦେହ ହବ, ମୋ ବୋଉ କିନ୍ତୁ ଭାରି ମନ ଦୁଃଖ ଇଏ ହଉଥିଲା।
0: ଝିଅ କେମିତି ଟିକେ ଯାଇକି ଆରାମରେ ରହୁ, ଆଉ ବଡ ପରିବାର ହେଲେ ତ ରୋଷେଇବାସ ପଡିବ, କାମ ପଡିବ, ମା ମାନଙ୍କର ସ୍ୱାଭାବିକ ଇଚ୍ଛା। ଆଜ୍ଞା,
1: ସେଇଟା କରିବାକୁ ମତେ ପଡିଛି, କିନ୍ତୁ ମତେ ସେଇଥିରେ ହିଁ ବହୁତ ଆନନ୍ଦ, ରୋଷେଇବାସ କରିକିରି ଖାଇବାକୁ ଦେଇଛି, ମାନେ ଏମିତିକି ଆପଣ ବିଶ୍ୱାସ କରିବେନି, ମୁଁ ଖାଇବି କଣ, ମୁଁ ସେମାନଙ୍କୁ ଖାଇବାକୁ ଦେଇକିରି ମୋ ପେଟ ପୁରି ଯାଇଛି ମ୍ୟାଡମ, ଏଇଟା ହଉଛି ନିରାଟ ସତ୍ୟ।
0: ଆଜ୍ଞା, ଯାହା କହିଲେ ଯୌଥ ପରିବାରରେ ଯିଏ ବଢିଛି, ଯୌଥ ପରିବାରର ମର୍ଯ୍ୟାଦା କଣ ସେ ଜାଣିଛି, ତାର ଲାଭ କେତେ ସେ ଜାଣିଛି?
1: ମ୍ୟାଡାମ ସବୁରି ମୂଳରେ ସଂସ୍କାର ଯଦି ଠିକ ରହିବ,
0: ଯୌଥ ପରିବାରର ସଂସ୍କାର ଆଜ୍ଞା ଭଲ,
1: ତାପରେ

0: ସହନଶୀଳତା ଆଉ ଆଚାର ବ୍ୟବହାର ସବୁଥିରେ ଏସବୁ ଜିନିଷ ଯଦି ମାନେ ମଣିଷ ପାଖରେ ନ ରହିବ ତାହେଲେ ସିଏ ମାନେ କୋଉ ମଣିଷର ଗଣା ମୋତେ ସିଏ ପସନ୍ଦ ନୁହଁ। ତାପରେ ଆଉ ଗୋଟେ ଜିନିଷ ହଉଥିଲା କଣ, ଯଦି ଆମର କଥାରେ ନାହିଁ ବିରି ବାରିରେ ଦେଖିଲେ କୋଳସ ଚେପା।
1: ଆଜ୍ଞା ଆଜ୍ଞା ଆଜ୍ଞା।
0: ମାନେ ଯୌଥ ପରିବାରର ଏଇଟା କଣ, ଯେତେବେଳେ ବାପା ମୋ ବାପା ମୋତେ ଆମକୁ କିଛି କୁହନ୍ତିନି, ଆମେ ଚାରି ଭଉଣୀ କିନ୍ତୁ ବାପା କହିବେ ମୋର ଅଛି ଚାରି ପୁଅ।
1: ଆଜ୍ଞା।
0: ଭାଇ ଅଛନ୍ତି ସଭା ସାନ କିନ୍ତୁ ବାପା ଏତେ ଭଲ ପାଆନ୍ତି, ମୁଁ ସେପଟର ବଡ ଝିଅକୁ ଏପଟର ବଡ ବୋହୁ। ବାପ ଘର ଆମର କେନ୍ଦ୍ରାପଡା ଲାଇନ ନିଶ୍ଚିନ୍ତ କହିଲି ପାଖାପାଖି, ସେଇଟା ବାପ ମାଙ୍କର ଆଶୀର୍ବାଦ, ବାକି ଭଗବାନଙ୍କର ଆଶୀର୍ବାଦ ଆଉ ଗୁରୁ ଗୁରୁଜନ ମାନଙ୍କର ଆଶୀର୍ବାଦ। ଭଗବାନ ଯେତେବେଳେ ଯୋଉଠି ଯାହାକୁ ଦେଇଛନ୍ତି ଆଉ ସେ ଭୁଲ କରିନାହାନ୍ତି, ଭୁଲ ଦେଇନାହାନ୍ତି, ମତେ ଯୋଉ ଫଳଟା ମିଳିଛି ମୋର ସେ ଫଳଟା ପାଇବାର ଥିଲା, ମୁଁ ମିଳିଛି। ସିଏ ଭଲ ହଉ ଯା ମାନେ ଖରାପ ହଉ, ସେଟାକୁ ଖରାପ ହେଲେ ବି ମତେ ଭଲ ଭାବିକିରି ଆଦରିବାକୁ ପଡିବ।
1: ବଡ ତଥ୍ୟ ଆପଣ କହିଲେ, ଆମକୁ ଜୀବନ ଯେମିତି ମିଳିଛି ଆମେ ତା ସାଙ୍ଗରେ ବୋହିଯିବା, ଯଦି ତା ବିରୁଦ୍ଧାଚରଣ କରିବା ଆମେ ହିଁ କଷ୍ଟ ପାଇବ। ନଦୀର ପାଣି ଯଦି ଅଟକି ଯାଉଛି କେତେ କ୍ଷୟକ୍ଷତି କରୁଛି, ତେଣୁ ବହୁତ ଭଲ କଥା କହିଲେ। ଆମକୁ ଯାହା ମିଳିଛି ବୋଧ ହୁଏ ସେଇଟା ଆମର ପ୍ରାପ୍ୟ ଥିଲା,
0: ନିଶ୍ଚିନ୍ତ ସେଇଟା ମୋର ଆଉ ଅଧିକା ଆଶା। ଭଗବାନ ଯେମିତି ରଖିଛନ୍ତି ବହୁତ ଭଲରେ ରଖିଛନ୍ତି, ଯୋଉଠି ରଖିଛନ୍ତି ମୁଁ ମାନେ ସେଇଠି ଅଛି, ସେ ଯେମିତି ରଖିଛନ୍ତି ମୁଁ ସେମିତି ଅଛି, ଠିକ ଅଛି।
1: ଆପଣ ସନ୍ତୁଷ୍ଟ ମଣିଷଟିଏ, ବହୁତ ଭଲ ଜିନିଷ। ଆମର ଯୋଉ ସନ୍ତୁଷ୍ଟିଟା ଏବେ ଲୋକଙ୍କର କମିଯାଉଛି, ଲୋକଙ୍କର ବହୁତ ଇଚ୍ଛା ବଢିଯାଉଛି, ଅପେକ୍ଷା ବଢିଯାଉଛି, ଆଶା ବଢିଯାଉଛି।
0: ସବୁ ପ୍ରତ୍ୟେକ ଜିନିଷରେ ମଣିଷ ଆଶା ରଖିବାଟା ହଉଛି ତାର ବୃଥା।
1: ପିଲାପିଲି ଆପଣଙ୍କର କେତେ?
0: ଆମର ତିନି ଜଣ, ଝିଅ ଦି ଜଣ ପୁଅ ଜଣେ। ବଡ଼ ଝିଅଟିକି ମ୍ୟାଡମ୍ ବିବାହ କରିଯାଇଲେଣି, ବଡ଼ ଝିଅ ହଉଛି ସୌଦାମିନୀ ସାହୁ, ଝିଅ ବର୍ତ୍ତମାନ ଯାଇକିରି ଅଛି ନରୱେ।
1: ଆଚ୍ଛା।
0: ପୁନେରେ ଥିଲେ ଜଏନ୍, ଯେହେତୁ ସଫ୍ଟୱେର ଇଞ୍ଜିନିୟର, ତାଙ୍କର କଣ ଅଫିସ ପଡିକି ଯାଇକି ସେଠି ଦେଢ ବର୍ଷ ଯାଇ ରହିବେ, ସେଠି ଯାଇଛନ୍ତି ନରିଏ ଯାଇକି ଅଛନ୍ତି ବର୍ତ୍ତମାନ। ଆଉ ପୁଅ ହଉଛି ମଝିରେ, ପୁଅ ଟିକେ ମେଣ୍ଟାଲ ଆବନର୍ମାଲ ଟିକେ ଆଉ। ସେଇ ଏଇ କଥାଟାକୁ ମୁଁ କହିଲି ଯେ ମତେ ଯୋଉ ଫଳ ମିଳିଛି ମୋ କର୍ମ ନେଇକି ମତେ ଫଳ ମିଳିଛି, ମୁଁ ଯଦି ଠିକ କର୍ମ କରିଥିବି ତାହେଲେ ମତେ ଠିକ ଫଳଟା ମିଳିବ।
1: ଆପଣ ଭଲ ମଣିଷ ଜଣେ,
0: ଯିଏ ଯେତେ କହିବ ତାକୁ ସେ ସେତେ ଦେଖିବେ। ପରୀକ୍ଷା ଏଗୁଡା ସବୁ ହଉଛି ଜୀବନର ପରୀକ୍ଷା।
1: ଆପଣ ଆକାଶବାଣୀ କେନ୍ଦ୍ରଶର ଏବେ କେମିତି ଶୁଣୁଛନ୍ତି?
0: ଏଇ ଆପ୍ ମାଧ୍ୟମରେ ଆଉ।
1: ଆଚ୍ଛା। ଏତେ କର୍ମବ୍ୟସ୍ତତା ଭିତରେ ଯାହା ଜାଣିହଉଛି ଆପଣଙ୍କର ଆକାଶବାଣୀର କାର୍ଯ୍ୟକ୍ରମ ଶୁଣିବାକୁ ସମୟ ହେଉନଥିବ। ଆପଣ କଟକ ଆକାଶବାଣୀର କାର୍ଯ୍ୟକ୍ରମ ବେଶୀ ଶୁଣୁଥିବେ ଆଗରୁ, ଏବେ ଆପ୍ ମାଧ୍ୟମରେ ଆପଣ ନୂଆ ନୂଆ କେନ୍ଦ୍ରଶର ଆକାଶବାଣୀର କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏବେ ଶ୍ରୋତା ବନ୍ଧୁ ଆପଣଙ୍କ ସହ କଥାବାର୍ତ୍ତା ହେଲେ ଜଣାପଡୁନି ସମୟ, କିନ୍ତୁ ଯେହେତୁ ଆମ ହାତରେ ସମୟ କମ୍, ଆମେ ଆମର ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା। ନମସ୍କାର,
0: ରହିଲି ମ୍ୟାଡମ୍, ନମସ୍କାର।

ଶେଷ ହେଲା ଶ୍ରୋତା ମଞ୍ଚ। ପ୍ରଯୋଜନା କରିଥିଲେ ଅନିତା ତିର୍କୀ ଏବଂ ଉପସ୍ଥାପନରେ ଥିଲେ କୁମୁଦିନୀ ରାଉତ। ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଆମ ଷ୍ଟୁଡ଼ିଓ ଘଡ଼ିରେ ସନ୍ଧ୍ୟା 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ଅନ୍ତରରେ।

0: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ନୂଆଦିଲ୍ଲୀରେ ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ବୀରତ୍ୱ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପାଞ୍ଚ ଜଣଙ୍କୁ ଅତି ବିଶିଷ୍ଟ ସେବା ପଦକ ପ୍ରଦାନ। ସେସେଲ୍ସ ଗସ୍ତ ଫଳପ୍ରଦ ସାବ୍ୟସ୍ତ ହୋଇଛି କହିଲେ ପ୍ରଧାନମନ୍ତ୍ରୀ। ସିବିଏସ୍ଇ ଜାରି କଲା ତ୍ରିଭାଷା ନୀତି ସମ୍ପର୍କିତ ମାର୍ଗଦର୍ଶିକା। ସ୍ନାନବେଦୀରେ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ। ଏବଂ ଲସ୍ ଏଞ୍ଜେଲ୍ସ 2028 ଅଲିମ୍ପିକ୍ସ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କଲା ଭାରତୀୟ ମହିଳା କ୍ରିକେଟ୍ ଦଳ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ବୀରତ୍ୱ ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଏୟାର ମାର୍ଶାଲ ତରୁଣ ଚୌଧୁରୀ, ଲେଫ୍ଟନାଣ୍ଟ ଜେନେରାଲ ନିରଜ ୱର୍ଷନୀ, ଲେଫ୍ଟନାଣ୍ଟ ଜେନେରାଲ ବିକାଶ ରୋହେଲା, ଲେଫ୍ଟନାଣ୍ଟ ଜେନେରାଲ ହରବିନ୍ଦର ସିଂ ଭାନ୍ଦ୍ରା ଏବଂ ଲେଫ୍ଟନାଣ୍ଟ ଜେନେରାଲ ମହିନ୍ଦର ପଲ ସିଂଙ୍କୁ ଅତି ବିଶିଷ୍ଟ ସେବା ପଦକ ପ୍ରଦାନ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀ ଓ ସେନାବାହିନୀର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ସଶସ୍ତ ବାହିନୀ, କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବଳ ଏବଂ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥାର କର୍ମଚାରୀମାନଙ୍କ ଅସାଧାରଣ ସାହସିକତା ଏବଂ ବୀରତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଜାମ୍ମୁ କାଶ୍ମୀର, ଉତ୍ତର ପୂର୍ବାଞ୍ଚଳ ଏବଂ ଦେଶର ସୀମାନ୍ତ ଅଞ୍ଚଳରେ ଆତଙ୍କବାଦ, ବିଦ୍ରୋହ ଏବଂ ଶତ୍ରୁପକ୍ଷ ବିରୋଧରେ ଭାରତର ନିରନ୍ତର ସଂଗ୍ରାମକୁ ପ୍ରତିଫଳିତ କରିବା ଉଦ୍ଦେଶ୍ୟରେ ଏହି ପୁରସ୍କାର ଦିଆଯାଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସେସେଲ୍ସକୁ ତାଙ୍କର ଗସ୍ତ ଫଳପ୍ରଦ ସାବ୍ୟସ୍ତ ହୋଇଛି। ଏହା ଭାରତ ସେସେଲ୍ସ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଗତ 50 ବର୍ଷ ମଧ୍ୟରେ ଦୁଇ ଦେଶ ଭିତରେ ସମ୍ପର୍କ ଗଭୀର ବିଶ୍ୱାସ ମଧ୍ୟରେ ପ୍ରତିଷ୍ଠିତ। ଏହା ଆଗାମୀ 50 ବର୍ଷ ପାଇଁ ଦୁଇ ଦେଶ ନିମନ୍ତେ ନବସୃଜନ, ଦୀର୍ଘସ୍ଥାୟୀ ଏବଂ ସମୃଦ୍ଧି କ୍ଷେତ୍ରରେ ସହାୟକ ହେବ। ସେସେଲ୍ସ ସ୍ୱାଧୀନତାର 50 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଜାତୀୟ ଦିବସ ପାଳନରେ ଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହର୍ମିନି ସେସେଲ୍ସର ଜନସାଧାରଣଙ୍କୁ ସେମାନଙ୍କର ସ୍ନେହ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ସ୍ୱାଗତ ପାଇଁ ଧନ୍ୟବାଦ ଜଣାଇଥିଲେ। ନୂଆଦିଲ୍ଲୀଠାରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଆଜି ଯମୁନା ଜଳ ପ୍ରକଳ୍ପ ନିର୍ମାଣ ଏବଂ କାର୍ଯ୍ୟକାରୀ ନେଇ ହରିୟାଣା ଏବଂ ରାଜସ୍ଥାନ ସରକାରଙ୍କ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଶ୍ରୀ ଶାହା କହିଛନ୍ତି ଏହି ବୁଝାମଣା ଯୋଗୁଁ ହରିୟାଣା ଏବଂ ରାଜସ୍ଥାନବାସୀଙ୍କ ମଧ୍ୟରେ ଦୀର୍ଘ 3 ଦଶନ୍ଧି ଧରି ରହିଥିବା ଜଳ ସମସ୍ୟା ସମାଧାନ ହୋଇପାରିଛି। ସେ କହିଛନ୍ତି ଏହି ବୁଝାମଣା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥାବାର୍ତ୍ତା ଜରିଆରେ ସମାଧାନ ମନ୍ତ୍ରର ସର୍ବଶ୍ରେଷ୍ଠ ଉଦାହରଣ। ଏହି ବୁଝାମଣା ଅନୁଯାୟୀ ଯମୁନା ନଦୀରୁ ପାଖାପାଖି 580 ମିଲିୟନ୍ କ୍ୟୁବିକ୍ ମିଟର ଜଳ ରାଜସ୍ଥାନକୁ ଯୋଗାଇ ଦିଆଯିବ। ଏହା ଆସନ୍ତା ମାସରୁ ଅକ୍ଟୋବର ମାସ ମଧ୍ୟରେ 3ଟି ଭୂତଳ ପାଇପ୍ଲାଇନ୍ ଜରିଆରେ ଯୋଗାଇ ଦିଆଯିବ। ଏହି ପାଇପ୍ଲାଇନ୍ ମାଧ୍ୟମରେ ଉଭୟ ରାଜସ୍ଥାନ ଏବଂ ହରିୟାଣାବାସୀଙ୍କୁ ପାନୀୟ ଜଳ ମଧ୍ୟ ବଣ୍ଟନ କରାଯିବ। ଆୟୋଜିତ କାର୍ଯ୍ୟକ୍ରମରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ଡିଆର୍ଡିଓ ଆର୍ଥିକ କ୍ଷମତା ପ୍ରଦାନ କରିଛନ୍ତି। ଏହା ଡିଆର୍ଡିଓ ଦକ୍ଷତା, ଉତ୍ତରଦାୟିତ୍ୱ ଏବଂ ନିର୍ଦ୍ଧାରିତ ସମୟରେ ଗବେଷଣା ଏବଂ ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟକାରୀ କରିବା ଦିଗରେ ବୃହତ୍ ସଂସ୍କାର ଆଣିବ। ନୂଆଦିଲ୍ଲୀଠାରେ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ସିଂ କହିଛନ୍ତି ଡିଆର୍ଡିଓକୁ ଆର୍ଥିକ କ୍ଷମତା ପ୍ରଦାନ ଦ୍ୱାରା ପ୍ରତିରକ୍ଷା କ୍ଷେତ୍ରରେ ଦ୍ରୁତ ଉତ୍ପାଦନ ଏବଂ ଗବେଷଣା କ୍ଷେତ୍ରରେ ନୂତନ ପ୍ରଯୁକ୍ତିବିଦ୍ୟା ବିନିଯୋଗ ସହଜ ହୋଇପାରିବ। ପ୍ରତିରକ୍ଷା କ୍ଷେତ୍ରରେ ନୂତନ ରୂପରେଖ ଦ୍ୱାରା ଶିଳ୍ପ ଏବଂ ଶିକ୍ଷା ମଧ୍ୟରେ ସହଯୋଗକୁ ମଧ୍ୟ ତ୍ୱରାନ୍ୱିତ କରାଯାଇପାରିବ ବୋଲି ଶ୍ରୀ ସିଂ କହିଛନ୍ତି। ଏହାଦ୍ୱାରା ଆତ୍ମନିର୍ଭର ଭାରତର ଲକ୍ଷ୍ୟ ପୂରଣ ହୋଇପାରିବ। ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଏବଂ ଦେଶର ପ୍ରତିରକ୍ଷା ପ୍ରସ୍ତୁତିକୁ ସୁଦୃଢ଼ କରିବା ଲାଗି ସଂଶୋଧିତ ରୂପରେଖ ସହାୟକ ହେବ ବୋଲି ଶ୍ରୀ ସିଂ କହିଛନ୍ତି। ବ୍ରିକ୍ସର ବାଣିଜ୍ୟ ଏବଂ ଶିଳ୍ପ ସଂଘ ପ୍ରତିନିଧି ଦଳ ଆଜି ନୂଆଦିଲ୍ଲୀରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କୁ ସାକ୍ଷାତ କରିଛନ୍ତି। ବୈଠକରେ ଶିଳ୍ପଭିତ୍ତିକ ବୈଶ୍ୱିକ ପ୍ରସ୍ତୁତି ସହଯୋଗ ଉପରେ ଆଲୋଚନା ହୋଇଛି। ସେହିପରି ନବସୃଜନ, ଷ୍ଟାର୍ଟଅପ୍, ନୂତନ ପ୍ରଯୁକ୍ତିବିଦ୍ୟା, ଗବେଷଣା ଏବଂ ଉଦ୍ୟମିତା ସମ୍ପର୍କରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ବୈଠକରେ ଉଦ୍ବୋଧନ ଦେଇ ଡକ୍ଟର ସିଂ କହିଛନ୍ତି ଭାରତ ବିଶ୍ୱସ୍ତରରେ ନବସୃଜନ କେନ୍ଦ୍ର ରୂପେ ଗଢ଼ିବା ଦିଗରେ ଅଗ୍ରସର ହେଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଆଜି ତ୍ରିଭାଷା ନୀତି ସମ୍ପର୍କିତ ମାର୍ଗଦର୍ଶିକା ଜାରି କରାଯାଇଛି। ବୋର୍ଡ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ବର୍ତ୍ତମାନ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ନୂତନ ଭାଷାନୀତିକୁ ଆପଣାଇବାର ଆବଶ୍ୟକତା ନାହିଁ। ଅନ୍ୟପକ୍ଷରେ ସପ୍ତମ ଅଷ୍ଟମ ଏବଂ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ଦଶମ ଶ୍ରେଣୀରେ ତୃତୀୟ ଭାଷାରେ ପରୀକ୍ଷା ଦେବାର ଆବଶ୍ୟକତା ପଡ଼ିବ ନାହିଁ। ସିବିଏସ୍ଇ ପକ୍ଷରୁ ଆହୁରି କୁହାଯାଇଛି, ସପ୍ତମ ଅଷ୍ଟମ ଏବଂ ନବମ ଶ୍ରେଣୀରେ ଯେଉଁ ଛାତ୍ରଛାତ୍ରୀମାନେ ପୂର୍ବରୁ ଦୁଇଟି ବିଦେଶୀ ଭାଷାକୁ ବାଛି ନେଇଛନ୍ତି ସେମାନେ ଏକ ଅତିରିକ୍ତ ଭାରତୀୟ ଭାଷା ସହ ବିଦେଶୀ ଭାଷା ଅଧ୍ୟୟନ ଜାରି ରଖିପାରିବେ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆଜି ଗ୍ରୀସ୍ରେ ସେଠାକାର ବିକାଶ ମନ୍ତ୍ରୀ ଟାକିସ୍ ଥିଓଡୋରି କାକାସଙ୍କ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଗୋଏଲ କହିଛନ୍ତି, ଉଭୟ ଭାରତ ଗ୍ରୀସ୍ ଅର୍ଥନୈତିକ ଭାଗିଦାରିତା ସମ୍ପର୍କ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଶିଳ୍ପ ସହଯୋଗ, ଯୋଗାଣ ଶୃଙ୍ଖଳରେ ଆତ୍ମନିର୍ଭରଶୀଳତା ନେଇ ଆଲୋଚନା ହୋଇଥିଲା। ସେହିଭଳି ନିର୍ମାଣ, ଷ୍ଟାର୍ଟଅପ୍ ଏବଂ ଦୁଇ ଦେଶ ମଧ୍ୟରେ ନୂତନ ପ୍ରଯୁକ୍ତିବିଦ୍ୟା ବଣ୍ଟନ କରିବା ସୁଯୋଗ ସୃଷ୍ଟି କରିବା ଲାଗି ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଶ୍ରୀ ଗୋଏଲ କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି, ସରକାର ପ୍ରାଥମିକ, ମାଧ୍ୟମିକ ଏବଂ ଆଞ୍ଚଳିକ ସ୍ୱାସ୍ଥ୍ୟସେବାକୁ ବ୍ୟାପକ କରି ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିଛନ୍ତି। ନୂଆଦିଲ୍ଲୀଠାରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପରିଷଦର ଷୋଡ଼ଶ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ନଡ୍ଡା କହିଛନ୍ତି, ଦେଶରେ 1,86,000 ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ଥାପିତ ହୋଇଛି, ଯାହାକି ସାଧାରଣ ନାଗରିକ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟରେ ପ୍ରଥମ ଯୋଗାଯୋଗ। ସେହିପରି ଜନସାଧାରଣଙ୍କୁ ନିରନ୍ତର ଚିକିତ୍ସା ସେବା ଯୋଗାଣ ସୁନିଶ୍ଚିତ କରିବା ପାଇଁ ସରକାର ପ୍ରାଥମିକ ଏବଂ ମାଧ୍ୟମିକ ସ୍ୱାସ୍ଥ୍ୟ ମଧ୍ୟରେ ସଂଯୋଗର ବିକାଶ କରିଛନ୍ତି। ଶ୍ରୀ ନଡ୍ଡା କହିଛନ୍ତି, ଦେଶରେ 23 ନୂତନ ଏମ୍ସ ସ୍ଥାପନ କରାଯାଇ ଆଞ୍ଚଳିକ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ସୁଦୃଢ଼ କରାଯାଇପାରିଛି। ଦେଶରେ ପଛୁଆ ଜିଲ୍ଲାଗୁଡ଼ିକରେ 157 ଉର୍ଦ୍ଧ୍ୱ ମେଡିକାଲ କଲେଜ ସ୍ଥାପନ କରାଯାଇଥିବା ଶ୍ରୀ ନଡ୍ଡା ସୂଚନା ଦେଇଛନ୍ତି। ପୁରୀ ଶ୍ରୀମନ୍ଦିର ସ୍ନାନବେଦୀରେ ଶ୍ରୀଜୀଉମାନେ ଆଜି ଶ୍ରଦ୍ଧାଳୁଙ୍କୁ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି। ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦୁର୍ଲଭ ହାତୀ ବେଶରେ ଦେଖିବା ପାଇଁ ପୁରୀରେ ପ୍ରବଳ ଜନସମାଗମ ହୋଇଛି। ସକାଳେ ଶ୍ରୀଜୀଉମାନେ ରତ୍ନବେଦୀ ଛାଡ଼ି ଧାଡ଼ି ପହଣ୍ଡିରେ ସ୍ନାନବେଦୀରେ ବିଜେ କରିବା ପରେ ସୁନାକୂଅର 108 ଘରା ସୁବାସିତ ଜଳରେ ସେମାନଙ୍କୁ ସ୍ନାନ କରାଯାଇଥିଲା। ରୀତିନୀତି ଅନୁଯାୟୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଛେରାପହଁରା ସେବା ସମ୍ପାଦିତ କରିଥିଲେ। ସେବାୟତଙ୍କ ଦ୍ୱାରା ଆଜି ଭୋଗନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ପହଣ୍ଡି, ଜଳଲାଗି ଓ ହାତୀବେଶ ଆଦି ନୀତିକୁ ଶୃଙ୍ଖଳିତ କରିବା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହଜରେ ଅର୍ଥ ସୁବିଧା ହାସଲ ପାଇଁ ନିବେଶ ପ୍ଲାଟଫର୍ମକୁ ସମର୍ଥନ କରୁଥିବା ସଂକ୍ରାନ୍ତ ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ହେଉଥିବା ପ୍ରଚାରକୁ ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି। ପତ୍ର ସୂଚନା କାର୍ଯ୍ୟାଳୟର ତଥ୍ୟ ଅନୁସନ୍ଧାନକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି, ଏହି ଭିଡ଼ିଓ ମିଥ୍ୟା ଏବଂ ଏଆଇ ଦ୍ୱାରା ନିର୍ମିତ ହୋଇଛି। ପ୍ରଧାନମନ୍ତ୍ରୀ ଏହି ପ୍ରକାରର କୌଣସି ନିବେଶ ଯୋଜନା କିମ୍ବା ପ୍ଲାଟଫର୍ମକୁ ସମର୍ଥନ କରିନଥିବା କୁହାଯାଇଛି। ଲସ୍ ଏଞ୍ଜେଲ୍ସ 2028 ଅଲିମ୍ପିକ୍ସ ପ୍ରତିଯୋଗିତା ପାଇଁ ଭାରତୀୟ ମହିଳା କ୍ରିକେଟ୍ ଦଳ ଯୋଗ୍ୟତା ହାସଲ କରିଛି। ଭାରତ ସହିତ ଅଷ୍ଟ୍ରେଲିଆ, ଗ୍ରେଟ୍ ବ୍ରିଟେନ୍ ଏବଂ ଦକ୍ଷିଣ ଆଫ୍ରିକା ଅଲିମ୍ପିକ୍ସ କ୍ରୀଡ଼ାରେ ମହିଳା ଟି20 ପ୍ରତିଯୋଗିତାରେ ସ୍ଥାନିତ ହୋଇଥିବା ସମ୍ପର୍କରେ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ପକ୍ଷରୁ ଆଜି ସ୍ୱଷ୍ଟ କରାଯାଇଛି। ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଆଜି ଭାରତୀୟ ବ୍ୟାଡ୍ମିଣ୍ଟନ ଖେଳାଳି କିଦାମ୍ବି ଶ୍ରୀକାନ୍ତ ପୁରୁଷ ସିଙ୍ଗଲ୍ସରେ ରୌପ୍ୟ ପଦକ ହାସଲ କରିଛନ୍ତି। ଫାଇନାଲ୍ ମ୍ୟାଚ୍ରେ ରନର୍ସ ହେବା ପରେ ତାଙ୍କୁ ଏହି ପୁରସ୍କାର ମିଳିଛି। ଶ୍ରୀକାନ୍ତ ଚୀନ୍ର ପ୍ରତିଯୋଗୀ ସୁ ଲି ୟାଙ୍ଗ୍ଙ୍କୁ 15-21, 21-16, 9-21 ପରାସ୍ତ କରିଥିଲେ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଆମେରିକାର ହଷ୍ଟନ୍ ଷ୍ଟାଡିୟମ୍ଠାରେ ବ୍ରାଜିଲ୍ ଏବଂ ଜାପାନ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ଏହା ଭାରତୀୟ ସମୟ ରାତି 10:30 ଆରମ୍ଭ ହେବ। ସେହିପରି ଆମେରିକାର ବୋଷ୍ଟନ୍ ଷ୍ଟାଡିୟମ୍ଠାରେ ଭାରତୀୟ ସମୟ ରାତି 2:00 ଜର୍ମାନୀ ଏବଂ ପାରାଗୁଏ ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀରେ ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ବୀରତ୍ୱ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। 5 ଜଣଙ୍କୁ ଅତି ବିଶିଷ୍ଟ ସେବା ପଦକ ପ୍ରଦାନ। ସେସନ୍ସ ଗସ୍ତ ଫଳପ୍ରଦ ସାବ୍ୟସ୍ତ ହୋଇଛି କହିଲେ ପ୍ରଧାନମନ୍ତ୍ରୀ। ସିବିଏସ୍ଇ ଜାରି କଲା ତ୍ରିଭାଷା ନୀତି ସମ୍ପର୍କିତ ମାର୍ଗଦର୍ଶିକା। ସ୍ନାନବେଦୀରେ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ। ଏବଂ ଲସ୍ ଏଞ୍ଜେଲ୍ସ 2028 ଅଲିମ୍ପିକ୍ସ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କଲା ଭାରତୀୟ ମହିଳା କ୍ରିକେଟ୍ ଦଳ। ସମ୍ବାଦ ଶେଷ ହେଲା।
1: ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଞ୍ଜାମ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଗଞ୍ଜାମ ସମ୍ବାଦଦାତା ବିଭୂତି ଭୂଷଣ ତ୍ରିପାଠୀ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ତଥା ଗଞ୍ଜାମ ଜିଲ୍ଲା ପ୍ରଭାରୀ ପୃଥ୍ୱୀରାଜ ହରିଚନ୍ଦନ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଋଷିକୁଲ୍ୟା ନଦୀ ଉପରେ ନିର୍ମାଣାଧୀନ କଂସାରୀ ଗଣ୍ଡ ବ୍ୟାରେଜ

0: କୁ ବୁଲି ଦେଖିବା ସହିତ ଏହାକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେଲେ 16 ଗ୍ରାମର 1,52,600 ଲୋକ ଉପକୃତ ହୋଇପାରିବେ। ଏହାପରେ ଛତ୍ରପୁର ବ୍ଲକର ଗଙ୍ଗାପୁରଠାରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ ବୁଲି ଦେଖିବା ସହିତ ଏହାର କାର୍ଯ୍ୟ ଯଥେଷ୍ଟ ବିଳମ୍ବ ଘଟିଛି, ଏଣୁ ଲୋକଙ୍କ ସ୍ୱାର୍ଥ ନିମନ୍ତେ ଏହି ପ୍ରକଳ୍ପ ଯଥାଶୀଘ୍ର ଶେଷ କରିବା ପାଇଁ ମନ୍ତ୍ରୀ କହିଥିଲେ।
1: କାମର ଯାହା ଗତି ଅଛି ଏବଂ କାମର ଯୋଉ କମ୍ପ୍ଲିସନ୍ ପର୍ଯ୍ୟନ୍ତ ଯୋଉ କାମ ଯୋଉ ସ୍ପିଡ୍ରେ ଯିବା କଥା ପାଖାପାଖି ଠିକ୍ ଅଛି ଏବଂ ମତେ ଲାଗୁଛି ମାର୍ଚ୍ଚ ମାସ ସୁଦ୍ଧା ତାର କମ୍ପ୍ଲିସନ୍ ପାଇଁ ଏକ୍ସପେକ୍ଟ କରାହଉଛି, ଯାହାଫଳରେ କି ଦୁଇଟି ପ୍ରମୁଖ କଥା, ଗୋଟିଏ ହେଉଛି ଜଳସେଚନ ଦୃଷ୍ଟିରୁ ଏବଂ ଦ୍ୱିତୀୟ ହେଉଛି ଗଞ୍ଜାମ ଜିଲ୍ଲାରେ ଯୋଉ ଜଳ ଯୋଗାଣ ପାଇଁ ଗୋଟେ ବଡ଼ ଅଞ୍ଚଳକୁ ପାଖାପାଖି 3-4 ବ୍ଲକର ବିଭିନ୍ନ ପଞ୍ଚାୟତକୁ ଜଳ ଯୋଗାଣ ପାଇଁ ସେଠି ପାଣିର ଆଭେଲେବିଲିଟି ଓ ଡ୍ରିଙ୍କିଂ ୱାଟର ଆଭେଲେବିଲିଟି ଦୃଷ୍ଟିରୁ ସେଇଟା ଗୋଟେ ବଡ଼ ସହାୟକ ଭୂମିକା ହେବ। ଗ୍ରାଉଣ୍ଡ ୱାଟର ରିଚାର୍ଜିଂ ହେବ ଏବଂ ଜଳସେଚନ ବାଦେ ଆଉ ଗୋଟେ ବଡ଼ କଥା ହେବ ଯେହେତୁ ମୁହାଣ ଏଠୁ ବହୁତ ଦୂର ନାହିଁ, ତେଣୁକରି ଯୋଉ ବ୍ୟାକୱାଟର ଯେତେବେଳେ ହାଇଟାଇଟ ବେଳେ ଆସେ ସମୁଦ୍ରର, ସେ ସମୟରେ ଋଷିକୁଲ୍ୟା ମୁହାଣର ପାଖାପାଖି 5-6 କିଲୋମିଟର ପର୍ଯ୍ୟନ୍ତ ପାଣି ଲବଣାକ୍ତ ହେଇଯାଏ, ଯୋଉଟାକି ଆଉ ବ୍ୟବହାର ଯୋଗ୍ୟ ନଥାଏ। ସେଇ ଦୃଷ୍ଟିରୁ ଏଇଟା ଗୋଟେ ସେପାରେସନ ୱାଲ୍ ଭଳିଆ ସେ କାମ କରିବ, ଯାହାଫଳରେ କି ଆମକୁ ଶୁଦ୍ଧ ପାଣି ବିଭିନ୍ନ ବ୍ୟବହାର ପାଇଁ ସେଟା ମିଳିବ ଏବଂ ଆମେ ଆଶା କରିବା ଯେ ପୁରା ଗଞ୍ଜାମ ଜିଲ୍ଲାକୁ ଆସନ୍ତା ମାର୍ଚ୍ଚ ସୁଦ୍ଧା ଆମେ ସମ୍ପୂର୍ଣ୍ଣ ଭାବରେ ପାନୀୟ ଜଳ ଯୋଗାଣର ଯୋଉ ପ୍ରକ୍ରିୟା ତାକୁ ସମ୍ପୂର୍ଣ୍ଣ କରାଇବୁ ଏବଂ ଲୋକଙ୍କର ଯୋଉ ଅପେକ୍ଷା ଅଛି ସେ ଅପେକ୍ଷାର ଗୋଟା ଗୋଟା ଅନ୍ତ କରିବୁ।
0: ଗଞ୍ଜାମ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ବୈଠକ ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସଡ଼କ ସୁରକ୍ଷା ଲାଗି ନିଆଯାଇଥିବା ବିଭିନ୍ନ ପଦକ୍ଷେପ, ଦୁର୍ଘଟଣାର କାରଣ ଏବଂ ନିରାକରଣ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ଏ ନେଇ ସଚେତନତା ସୃଷ୍ଟି ଲାଗି ଜିଲ୍ଲାପାଳ ଆହ୍ୱାନ ଦେଇ କହିଥିଲେ।
2: ଡିଷ୍ଟ୍ରିକ୍ଟ ରୋଡ୍ ସେଫ୍ଟି କମିଟିର ବୈଠକ ହେଇଥିଲା, ଯୋଉଥିରେ ଜାନୁଆରୀ ମାସରୁ ଆରମ୍ଭ କରିକି ମେ ମାସ ଭିତରେ କେତେଟା ଆକ୍ସିଡେଣ୍ଟ ହେଇଛି ଏବଂ କେତେ ଫେଟାଲିଟିସ୍ ହେଇଛି ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆମେ ଆଲୋଚନା କରିଛୁ ଏବଂ ସବୁ ରୋଡ୍ ଏଜେନ୍ସିକୁ ମଧ୍ୟ ଡାଇରେକ୍ସନ୍ ଦିଆଯାଇଛି। ଏହାପରେ ଯାହା ବି ଦୁର୍ଘଟଣା ହେବ ସେଇଠି RTO, ପୋଲିସ ଏବଂ କନ୍ସର୍ନ ରୋଡ୍ ଓନିଂ ଏଜେନ୍ସି ଟିମ୍ ଜଏଣ୍ଟ ପ୍ରୋସେସ୍ ଗୋଟେ କରିବେ ଏବଂ 48 ଭିତରେ ଗୋଟେ ଡିଟେଲ୍ଡ ରିପୋର୍ଟ ସବମିଟ୍ କରିବେ ସେଠି କୋଉ କାରଣରୁ ଘଟଣା ହେଇଛି ଏବଂ ଆଗାମୀ ଦିନରେ ସେ ପର୍ଟିକୁଲାର ପଏଣ୍ଟରେ ଘଟଣା ନା ଘଟିବା ପାଇଁ କ'ଣ ବ୍ୟବସ୍ଥା କରିବାର ଅଛି ଏବଂ କ'ଣ ଆକ୍ସନ୍ ନିଆଯାଇଛି। ଏ ଡିଟେଲ୍ ରିପୋର୍ଟିଂ ଜରିଆରେ ଆମେ ଆଶା କରୁଛୁ ଗୋଟେ ଲୋକେସନ୍ ଯୋଉଠି ଯଦି ଆକ୍ସିଡେଣ୍ଟ ହେବାର ସମ୍ଭାବନା ରହୁଛି ସେଇଟାକୁ କେମିତି ଆମେ ଆକ୍ସିଡେଣ୍ଟ ମୁକ୍ତ କରିପାରିବା ଏବଂ ଯେତିକି ଯାତ୍ରୀ ଅଛନ୍ତି ଯେଉଁମାନେ ଗାଡ଼ି ଚଲାଉଛନ୍ତି ସେମାନେ ମଧ୍ୟ କେମିତି ସେଫଲି ଯିବା ଆସିବା କରିପାରିବେ ତାକୁ ନେଇକି ନିଶ୍ଚିତ ଆମର ଗୁରୁତ୍ୱ ରହିବ।
0: ଗଞ୍ଜାମ ଜିଲ୍ଲାର ସ୍ୱାସ୍ଥ୍ୟସେବା ସମ୍ପର୍କିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଛତ୍ରପୁରସ୍ଥିତ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ୱାସ୍ଥ୍ୟସେବାର ଗୁଣବତ୍ତା ଏବଂ ଗ୍ରାମୀଣ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକର କାର୍ଯ୍ୟଦକ୍ଷତା ବୃଦ୍ଧି, ଟିକାକରଣ ଅଭିଯାନ, ଗର୍ଭବତୀ ମହିଳା ତଥା ମାତୃ ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। କୃଷି କ୍ଷେତ୍ରରେ ଜୈବିକ ପଦ୍ଧତିର ପ୍ରସାର ଏବଂ ପରିବେଶ ଅନୁକୂଳ ଚାଷ ପ୍ରଣାଳୀକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ଜୈବିକ କୃଷିର ଗୁରୁତ୍ୱ ଏବଂ ଏହାର ବହୁମୁଖୀ ଉପକାରିତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବରିଷ୍ଠ କୃଷି ବୈଜ୍ଞାନିକ ସୁଜିତ କୁମାର ନାଥ, ଶାନ୍ତନୁ କୁମାର ଶତପଥୀ ଓ ଅନ୍ୟାନ୍ୟ ବିଶେଷଜ୍ଞମାନେ ଜୈବିକ କୃଷିର ବୈଜ୍ଞାନିକ ଦିଗ, ଜୈବିକ ସାର ଓ କୀଟନାଶକ ପ୍ରସ୍ତୁତି ପ୍ରଣାଳୀ, ମୃତ୍ତିକା ସ୍ୱାସ୍ଥ୍ୟ ସଂରକ୍ଷଣ ଏବଂ ଉତ୍ପାଦନ ବୃଦ୍ଧିର ବିଭିନ୍ନ ଉପାୟ ସମ୍ପର୍କରେ କୃଷକମାନଙ୍କୁ ଅବଗତ କରାଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ଏଥର କୃଷି ଏବଂ କୃଷି ଜୀବନର କଥା, ଆମ ଚାଷବାସ।

0: जुहार मध्या भाई, जुहार जुहार।
1: जुहारे जुहारे गौरा भाई।
0: हाँ
1: आज हेला सोमवार।
0: हाँ
1: स्नान पूर्णिमा।
0: हाँ भाई
1: प्रभु जगन्नाथंकर जन्मदिन।
0: ठीक कथा टे मध्या भाई कहिल, आज जगतर नाथ जगन्नाथ आराध्य देवता आज स्नान मंडप रे विजय करिसेंति भाई।
1: ହଁ ତାଙ୍କର ତ ବର୍ଷର ବାର ମାସରେ ବିଭିନ୍ନ ଲୀଳା ରହିଛି।
0: ହଁ
1: ତେବେ ଆମେ ସମସ୍ତେ ଜାଣୁ ସାଧାରଣତଃ ଚନ୍ଦନ ଯାତ୍ରା ଆଉ ଦୋଳ ଯାତ୍ରା, ଏତିକି ବେଳକୁ ପ୍ରଭୁ ତାଙ୍କର ଚଳନ୍ତି ପ୍ରତିମାରେ ବିଜେ କରିଥାନ୍ତି। କିନ୍ତୁ ସ୍ନାନ ଯାତ୍ରା ଆଉ ଗୁଣ୍ଡିଚା ଯାତ୍ରା, ଏତିକି ବେଳକୁ ପ୍ରଭୁ ରତ୍ନ ପଲଙ୍କ ଛାଡିକି ଭକ୍ତଜନଙ୍କୁ ଦର୍ଶନ ଦେବା ପାଇଁ ବଡ଼ଦାଣ୍ଡକୁ ଓହ୍ଲେଇ ଆସନ୍ତି।
0: ଠିକ କଥା ଟିକେ ମାଝିଆ ଭାଇ କହିଲ, ଆମର ଆଜି ମହାପ୍ରଭୁ ଜଗନ୍ନାଥ ଆଜି ଭକ୍ତ ମାନଙ୍କୁ ଦର୍ଶନ ଦଉଛନ୍ତି,
1: ଆଉ ସେଇଥିପାଇଁ ତ ବଡ଼ଦାଣ୍ଡରେ କେତେ କଣ ଭିଡ଼ ରହିଛି।
0: ହଁ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ମାତା ସୁଭଦ୍ରା ଆଉ ପ୍ରଭୁ ବଳଭଦ୍ର ଆଜି ସ୍ନାନ ମଣ୍ଡପରେ ବିଜେ କରି ଭକ୍ତ ମାନଙ୍କୁ ଆଶୀର୍ବାଦ ପ୍ରଦାନ କରୁଛନ୍ତି। ଆଉ
1: ଆଜି ପ୍ରଭୁ ଯେତେବେଳେ ରତ୍ନ ପଲଙ୍କ ଛାଡିକି ସ୍ନାନ ମଣ୍ଡପରେ ଉଭାଇଛନ୍ତି, ସେଇଠି ଯୋଉ ଭକ୍ତ ତାଙ୍କୁ ଦର୍ଶନ କରେ ତାର ମହାପୁଣ୍ୟ ହୁଏ ବୋଲି ବିଶ୍ୱାସ ରହିଆସିଛି।
0: ଠିକ କଥା ଟିକେ ମାଧିଆ ଭାଇ କହୁଛ। ଆଉ ଦେଖ ଦେବସ୍ନାନ ପୂର୍ଣ୍ଣିମା ସରିଲା ପରେ ମହାପ୍ରଭୁ ଅଣସର ଘରେ ରହିବେ।
1: ହଁ 108 ଗରାରେ ଚତୁର୍ଦ୍ଧା ମୂର୍ତ୍ତି ଯେତେବେଳେ ସ୍ନାନ କରିଛନ୍ତି, ଜର ତ ନିଶ୍ଚୟ ହବ।
0: ସେଇ କଥା ବା, ଅଣସର ଘରେ ରହି ସାରିଲା ପରେ ମହାପ୍ରଭୁ ପୁଣି ଆସିକି
1: ନବଯୌବନ ଦର୍ଶନ ଦେବେ, ତାପରେ ଯାଇକି ଶ୍ରୀଗୁଣ୍ଡିଚା ଯାତ୍ରା। ତାଙ୍କର ଲୀଳା ଖେଳା କେତେ କଣ ଲମ୍ବିଛି।
0: ହଁ ସେଇଦିନ ପୁଣି 9 ଦିନ ବ୍ୟାପୀ ମହାପ୍ରଭୁଙ୍କର ଶ୍ରୀଜଗନ୍ନାଥ ରଥଯାତ୍ରା, ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆରମ୍ଭ ହବ। ରତ୍ନ ସିଂହାସନକୁ ଛାଡି ଆଜି ଯୋଉ ସ୍ନାନ ମଣ୍ଡପରେ ବିଜେ କରିକି ଭକ୍ତଗଣଙ୍କୁ ଦର୍ଶନ ଦଉଛନ୍ତି, ତାଙ୍କରି ଆଶିଷ ଆମେ କାମନା କରିବା। ପ୍ରଥମରୁ ଟିକେ ତାଙ୍କରି ନା ଟିକେ କାର୍ଯ୍ୟକ୍ରମରେ ନେବା ନା କଣ କହୁଛ କହିଲ?
1: ଆଜି ପରି ପବିତ୍ର ଦିନରେ, ସ୍ନାନ ପର୍ବରେ, ଆମର ଜ୍ୟେଷ୍ଠ ପୂର୍ଣ୍ଣିମାରେ ଠାକୁରଙ୍କ ନାଁ ନେଇକି ଯଦି ଆମେ କିଛି କାର୍ଯ୍ୟକ୍ରମ ଆରମ୍ଭ
0: କରିବା,
1: ତାହେଲେ ଏ ସବୁ କାର୍ଯ୍ୟକ୍ରମ ଆମର ଚାଲିବ।
0: ତେବେ ସେଇ ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ସହାୟ ହୁଅନ୍ତୁ, ତାଙ୍କରି ନାଁ କାର୍ଯ୍ୟକ୍ରମରେ ନେବା, ତାପରେ ଆମ କାର୍ଯ୍ୟକ୍ରମ ଆଗକୁ ବଢେଇବା। ଆଉ
1: ହେଲା ହେଲା।

0: ଏ ଠାକୁରଙ୍କ ନାଁ ତ କାନରେ ପଡିଲା।
1: ହଁ ଭାଇ ହଁ।
0: ତେବେ ବର୍ତ୍ତମାନ ଠାକୁର ସାହାଣ ମେଳାରେ ଦର୍ଶନ
1: ଦଉଛନ୍ତି। ହଁ, କାର୍ଯ୍ୟକ୍ରମ ଆମର ଶୀଘ୍ର ସାରିକି ଯଦି ସମ୍ଭବ ହବ ଟିକେ ଯିବା, ମହାପ୍ରଭୁଙ୍କର ଅଶେଷ କୃପା ଲାଭ କରିବା ଆଉ।
0: ହେଲେ ନୀତିଦିନିଆ କଥା,
1: ବୈଠକ ଘରେ
0: ଯେତେବେଳେ ବସିଛନ୍ତି,
1: କିଛିଟା ଆଲୋଚନା ତ ଆମ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଶୁଣାଇବା ପାଇଁ ବ୍ୟବସ୍ଥା କରିବା ନା।
0: ଭାଇ, ବର୍ତ୍ତମାନ ସମୟରେ ଆମେ ପ୍ରାୟତଃ ଚାଷୀ ଭାଇମାନଙ୍କୁ ସବୁବେଳେ ଉପଦେଶ ଦଉଛୁ, ଆପଣମାନେ ଯାହା କିଛି ଚାଷ କରୁଛନ୍ତି ଜୈବିକ ପଦ୍ଧତିରେ ଚାଷ କରନ୍ତୁ।
1: ହଁ, ଦିନକୁ ଦିନ ଯୋଉ ମାନେ ଯେମିତି ପ୍ରକାର ମାନେ ସମସ୍ୟା ଉପୁଜିଲାଣି, ଜୈବିକ ପଦ୍ଧତି ଯଦି ଆମେ ନ ଆପଣାଇବା ମାନେ ଚାଷ କୋଣକୁ ଆମେ ଭଲସେ ଭାଇ କରିପାରିବା ନାହିଁ।
0: ଗୌରା ଭାଇ, ସେ କଥା ନୁହଁ।
1: ହଁ,
0: ବର୍ତ୍ତମାନ ସମୟରେ ଆମେ ଟିକେ ଅଧିକ ପାଇବା ପାଇଁ, ମାଟି ତେଣିକି ଆମର ଯେତେ ଲାଞ୍ଚୁଆ ହଉ କିନ୍ତୁ ଆମକୁ ଅଧିକ ଅମଳ ଦରକାର, ସେଥିପାଇଁ ଆଖି ବୁଝିକି ସାର ଗଣ୍ଡାକ ପ୍ରୟୋଗ କରୁଛୁ, ଫସଲ ମଧ୍ୟ ଆମର ଭଲ ମିଳୁଛି, ଆମେ ଅଧିକ ଲାଭ ନିଶ୍ଚୟ ପାଉଛୁ। କିନ୍ତୁ ୟାର ଅନ୍ୟ ଦିଗଟି ଯଦି ଦେଖିବା, ତାହେଲେ ମାଟି ଆମର ସିଠା ହେଇଯାଉଛି, ଟାଙ୍ଗରା ହେଇଯାଉଛି, ଲାଞ୍ଚୁଆ ହେଇଯାଉଛି। ଆଜି ଯଦି ଆମେ ମୁଠେ ସାର ପକେଇଛେ, ଆସନ୍ତା କାଲି ସେଇ ଜମିରେ ଯେତେବେଳେ ଅନ୍ୟ କିଛି ଚାଷ କରୁଛେ, ସେଇଠି ଆମେ ଦୁଇ ମୁଠା ସାର ଦେବା ପାଇଁ ବାଧ୍ୟ ହଉଛେ। ୟାରି ଫଳସ୍ୱରୂପ ମାଟି ଆମର କ୍ରମାଗତ ଭାବରେ ଯୋଉ ଲାଞ୍ଚୁଆ ହେଇ ଚାଲିଛି, ଏମିତି ଗୋଟେ ଦିନ ଆସିବ ସେଇ ମାଟିରେ ଆଉ ଦୁବ ମଧ୍ୟ କମିବ ନାହିଁ।
1: ସେଇ କଥା ମଧ୍ୟ ଭାଇ ଠିକ କଥା ଟିକେ କହୁଛ। ଚାଷର ଅଭିଜ୍ଞତା ଆମେ ମାନେ ଯେତେ ହାତେଇଲେ ବି ଆମେ ଯଦି ଦିନକୁ ଦିନ ଯଦି ମାଟି ପରୀକ୍ଷା ବିଷୟରେ ଯୋଉ ବୈଠକ ଘରେ ସବୁବେଳେ ଆମେ ଆଲୋଚନା କରନ୍ତି, ସେଇ ସେତକ ଯଦି ଆମେ ଧ୍ୟାନ ନ ଦେବା, ମାଟି ପରୀକ୍ଷା ଯଦି ନ କରିବା, ହେ ଜମି ତ ଆମର ସେମିତି ହିଁ ରହିବ, ଆମକୁ ଭଲ ଫସଲ ସେ କୁଆଡ଼ୁ ଦେବ କହିଲ ଦେଖିବା।
0: ଭାଇ, ବର୍ତ୍ତମାନ ସମୟରେ ମାଟି ପରୀକ୍ଷାର ଆବଶ୍ୟକତା
1: ସବୁଠାରୁ ବେଶୀ,
0: କାହିଁକି ନା ଦିନକୁ ଦିନ ମାଟି ଆମର ଯେମିତି ସିଠା ହେଇ ଆସିଲା, ସାର ପକେଇକି ସିନା ଆମେ ଫସଲ ଗଣ୍ଡାକ ପାଉଛୁ, କିନ୍ତୁ ମାଟିରେ ପ୍ରକୃତରେ ଆମର କଣ ସବୁ ଅଛି,
1: କେତେ ମାତ୍ରାରେ ଅମ୍ଳୀୟ ରହୁଛି, କେତେ ମାତ୍ରାରେ କ୍ଷାରୀୟ ରହୁଛି,
0: ସହିତ ଆମର ମାଟିରେ ଯୋଉ ବିଭିନ୍ନ ପ୍ରକାର ଅଣୁସାର ଅଛି ପ୍ରକୃତିରେ, ସେଗୁଡାକ ଆମର ମାଟି ସହିତ ବର୍ତ୍ତମାନ ବାନ୍ଧିକି ଅଛି ନା ନାହିଁ, ସେଇ ସେତକ ନ ଜାଣିକି ଆମେ ଯଦି ଆଖି ମୁଜା ସାର ପକେଇବା, ତାହେଲେ ଫସଲ ଆଖିକୁ ସିନା ସୁନ୍ଦର ଦିଶିବ, କିନ୍ତୁ ଫସଲର ଖାଦ୍ୟ ଗୁଣ
1: ଭଲ ଆମେ
0: ପାଇବା ନାହିଁ।
1: ଆଉ ଗୋଟେ କଥା ମଧ୍ୟ ଦେଖ, ଗୋଟିଏ ମାଟିରେ ଆମେ ସବୁ ପ୍ରକାର ଚାଷକୁ ଆପଣାଉଛନ୍ତି, ସେଇ ଅନୁଯାୟୀ ମାଟି ଆମର କାହିଁ ଆଉ ଭଲ ରହିବ କହିଲ ଦେଖିବା।
0: ସେଇଥିପାଇଁ ତ ଆମେ କହୁଛୁ ମାଟି ପରୀକ୍ଷା କରନ୍ତୁ ବୋଲି। ଆଉ ଯଦି ଆମେ ମାଟି ପରୀକ୍ଷା କରିଦେଲେ, ତାହେଲେ ବେଡ଼ା ଜମି ସେଠିକାର
1: ମାଟିର ଆମର
0: ଗୁଣ
1: ଟିକେ ଆମେ ନିହାତି ଜାଣିପାରିବା,
0: ଢିପ ମାଟିର ଆମର ଗୁଣ ଟିକେ ଖରାପ ଥିବ, ପୁଣି ଆମର ପାହାଡିଆ ମାଟି ଅଛି, ଖଣି ଅଞ୍ଚଳର ମାଟି ଅଛି, ନା ବିଭିନ୍ନ ପ୍ରକାର ମାଟି ଅଛି, କୋଉ ମାଟି ଦେଖିଲା ବେଳକୁ ଲାଲ ପଡୁଛି, କୋଉଟା ଧଳା ପଡୁଛି, ପୁଣି କୋଉଟା ହଳଦିଆ ମଧ୍ୟ ଦେଖାଯାଉଛି। ଯଦି ଆଖି ବୁଝିକି ସବୁ ଜମିରେ ଆମେ ସାର ଗଣ୍ଡା ଦେଇକି କିଛି ଫସଲ ଚାଷ କରିବା, ଆୟ ଅମଳ ନିଶ୍ଚୟ ଭଲ ମିଳିବ ନାହିଁ। ସେଇଥିପାଇଁ ମାଟି ଯଦି ପରୀକ୍ଷା କରିଦେଲେ, ତାହେଲେ ଆମର ସେଇଠି ଯୋଉ NPK କୁହାଉଛି, ନାଇଟ୍ରୋଜେନ କେତେ ଅଛି,
1: ଫସ୍ଫରସ କେତେ ଅଛି,
0: କାଲସିୟମ କେତେ ଅଛି, ତା ସହିତ ମାଟିର ଆମର ବିଭିନ୍ନ ପ୍ରକାର ଖାଦ୍ୟ ସାର କଣ ସବୁ ରହିଗଲା, ସେଇ ସେତକ ଯଦି ଆମେ ଜାଣିପାରିଲେ ତାର ଅଭାବଟାକୁ ଆମେ ମେଣ୍ଟନ କରିପାରିବା,
1: ମାଟିର ସ୍ଥିତିକୁ ଆମେ ସୁରକ୍ଷା ବି ଦେଇପାରିବା। ଆଉ ଗୋଟେ କଥା ମଧ୍ୟ ଭାଇ ଦେଖ, ଆମେ ମାନେ ସମସ୍ତେ ବି ଏଇ ବୈଠକ ଘରେ ବହୁତ ଥର ଆଲୋଚନା କରିଛନ୍ତି, ବିଶେଷଜ୍ଞମାନେ ବି ଆସି ଆମକୁ ସୂଚନା ଦେଇଛନ୍ତି, ମାଟି ପରୀକ୍ଷା ପାଇଁ ସେମିତି କିଛି ତ ଅସୁବିଧାର ସମ୍ମୁଖୀନ ହଉନାହାନ୍ତି ନା।
0: ଜନମଙ୍ଗଳ ସରକାର ବର୍ତ୍ତମାନ ଏଥିପାଇଁ ବହୁତ ପ୍ରକାର ବ୍ୟବସ୍ଥା
1: କରିଦେଇଛନ୍ତି, ଖାଲି ଆମ ଚାଷୀ ଭାଇ ଓ ଭଉଣୀ ମାନେ ଅବଗତ ହଉନାହାନ୍ତି, ଯାହାଦ୍ୱାରା ତାର ସଫଳ ସେମାନେ ଲାଭ ଉଠାଇ ପାରୁନାହାନ୍ତି,
0: ଫଳ ପାଇପାରୁନାହାନ୍ତି। ସେଥିପାଇଁ ଆଶା କରିବା ଯୋଉ ଚାଷୀ ଭାଇମାନେ ତାଙ୍କ ଜମିର ମାଟି ପରୀକ୍ଷା
1: କରିନାହାନ୍ତି,
0: ମାଟି ପରୀକ୍ଷା ପାଇଁ ବିଶେଷ କିଛି ପରିଶ୍ରମ ନାହିଁ, ବେଶୀ ଦେୟ ମଧ୍ୟ ଦେବା ପାଇଁ ପଡୁନାହିଁ। ଏବେ ତ ଭ୍ରାମ୍ୟମାନ ମାଟି ପରୀକ୍ଷା ମଧ୍ୟ ବୁଲୁଛି, ଯେତେବେଳେ ଆମ ଅଞ୍ଚଳକୁ ମାଟି ପରୀକ୍ଷା ଗାଡି ଆସୁଛି, ଅନ୍ତତ ଗାଁର ସମସ୍ତ ଲୋକ ଏକଜୁଟ ହେଇକି ଆମ ଅଞ୍ଚଳର ମାଟି
1: କେମିତି ଆମେ ପରୀକ୍ଷା କରାଯାଇପାରିବ, ତାର କ'ଣ ସବୁ ବ୍ୟବସ୍ଥା ରହିଛି, ସେଇ ବିଷୟରେ ଟିକେ ଯଦି ଆମେ ଜାଣିବା, ଯେଉଁ ଅମ୍ଳୀୟ କ୍ଷାରୀୟ କଥା ଆମେ ଆଲୋଚନା କରୁଛନ୍ତି, ମାଟିର ସ୍ଥିତି ନେଇକି ଆମେ ଭଲ ଫସଲ ବି କରିପାରିବା।
0: ତେବେ ମାଟି କଥା ଆମେ ଆଲୋଚନା କଲେ, ମାନେ ଆମର ଯେଉଁ ରାସାୟନିକ ସାର ସେଇଟାକୁ ପ୍ରୟୋଗ କରିବା
1: ନାହିଁ,
0: ୟାରି ଯୋଗୁଁ ସିନା ଆମେ ମାଟିକୁ ବଞ୍ଚେଇ ଦେଲେ, କିନ୍ତୁ ଅନେକ ସମୟରେ ଯେତେବେଳେ ଆମର ଫସଲରେ ବିଭିନ୍ନ ରୋଗ ପୋକ ଲାଗୁଛନ୍ତି, ସେଇଠି ମଧ୍ୟ ଆମେ ବିଭିନ୍ନ ରାସାୟନିକ ଔଷଧ ପ୍ରୟୋଗ କରୁଛନ୍ତି, ଆଉ ସେଇ ଯେଉଁ ରାସାୟନିକ ଔଷଧ ଯାହା ଆମର ଗଛ ପତ୍ରରେ ଲାଗିଲା, ସିଏ ତ ପୋକ ପାଇଁ ରୋଗ ପାଇଁ କାମ ଦେଲା, କିନ୍ତୁ ଅନେକ ମଧ୍ୟ ମାଟି ତଳେ ପଡ଼ିଯାଏ, ସେଇ ଯୋଉ ମାଟିରେ ପଡ଼ିଲା ରାସାୟନିକ ଔଷଧ, ସିଏ ମଧ୍ୟ ଆମ ମାଟିକୁ ଅନେକ ମାତ୍ରାରେ କ୍ଷତି
1: ପହଞ୍ଚାଉଛି।
0: ସେଇଥିପାଇଁ ବର୍ତ୍ତମାନ ସମୟ ଆସିଛି ଆମେ ଏ ଯୋଉ ରୋଗ ପୋକକୁ ଦମନ କରିବା
1: ପାଇଁ
0: ଯାହା କିଛି ଔଷଧ ମଧ୍ୟ ସିଞ୍ଚନ କରିବା, ସେଇଟା ମଧ୍ୟ ଆମର
1: ଜୈବିକ
0: ହେଇଥିବା ଦରକାର।
1: ସେଇ କଥା, ଜୈବିକ ଉପାୟରେ ଯଦି ଆମେ ବର୍ତ୍ତମାନ ଚାଷ ପଦ୍ଧତି କିଛି କରିବା ତାହେଲେ ବି ଆମ ପାଇଁ ଭଲ ହବ
0: ଭାଇ। ଜୈବିକ ପଦ୍ଧତିରେ ରୋଗ ପୋକ ନିୟନ୍ତ୍ରଣ କରିବା ଇଏ ନୂଆ କଥା ନୁହଁ, ପୂର୍ବରୁ ମଧ୍ୟ ଆମର ବାପ ଅଜା ମାନେ ଆମ ଚାରିପାଖରେ ଯାହା କିଛି ଗଛ ପତ୍ର ଅଛି ତାର ମୂଳ ଛାଲି ପତ୍ର ଫଳ ଏଗୁଡାକୁ ନେଇକି
1: ଆପଣେଇକି
0: ବିଭିନ୍ନ ପ୍ରକାର ରୋଗ ପାଇଁ ସେମାନେ ସେଇଟାକୁ ଔଷଧ ଆକାରରେ ବ୍ୟବହାର କରୁଥିଲେ, ତାର ସୁଫଳ ମଧ୍ୟ ପାଉଛନ୍ତି। ଆଉ ଏଇ ଏତକ ପ୍ରୟୋଗ କରିବା ଦ୍ୱାରା ମାଟିର ମଧ୍ୟ ବିଶେଷ କିଛି
1: କ୍ଷତି ହେଉନାହିଁ,
0: ସେଇ ଫସଲରୁ
1: ଅମଳ କରିବା
0: ଅମଳ କରୁଥିଲେ ସେଇଟାକୁ ଖାଇ ମଧ୍ୟ ଦେହ ଆମର ଖରାପ ହେଉନଥିଲା।
1: ହଁ ଯେ ମାଧିଆ ଭାଇ ଠିକ କଥା ଟିକେ କହୁଛ ଯେ ଏଇ ଯୋଉ ଜୈବିକ ପଦ୍ଧତି କଥା କହୁଛ, ମୁଁ ତ ଜାଣିଛି ଜୈବିକ ଉପାୟରେ ଚାଷୀ ଭାଇ ଭଉଣୀ ମାନେ ବି ଚାଷ ପଦ୍ଧତି ଆପଣାଉଛନ୍ତି ଚାଷ କରୁଛନ୍ତି, ହେଲେ ଏଇ ଯୋଉ ଜୈବିକ କଥା ଯେ ମୋତେ ଏତେ ଶୁଣଉଛ କହୁଛ, ଏଇ ଜୈବିକ ପଦ୍ଧତି ବିଷୟରେ କଣ କିଛି ଆଲୋଚନା ରଖିଛ କି ଆଜି?
0: ହଁ ସେଇ ବାବଦରେ ଆଲୋଚନା ଅଛି, ତେବେ କି ଆସିଗଲାଣି ଦେଖିଲ?
1: ଏ ମାଧିଆ ଭାଇ ଇଏ ତ ଆମ ସେଇ ଅପାମ ବିଜୟ ଲକ୍ଷ୍ମୀ ସରେନ ମହାଶୟ ଆପଣ
0: ଠିକ ସୌରେଲ।
1: ତେବେ ଅପା ଆଜି ବୈଠକ ଘରକୁ ଆସିଛନ୍ତି, ଦେଖିବା କଣ ସବୁ ଆଜି ଆଲୋଚନା କରୁଛନ୍ତି, ଆଜି ଆମ ପାଇଁ କଣ ସେ ଶୁଣଉଛନ୍ତି, ବସିକି ଟିକେ ମୁଁ ଶୁଣୁଛି ଆଉ ଆମ ଚାଷୀ ଭାଇ ଓ ଭଉଣୀ ମାନେ ବି ଶୁଣନ୍ତୁ।
2: କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରିବା ପାଇଁ ରୋଗପୋକ ପରିଚାଳନା ଏକ ମୁଖ୍ୟ କାର୍ଯ୍ୟ। ସାଧାରଣତଃ ରୋଗପୋକ ଆକ୍ରମଣ ଦ୍ୱାରା 10-30% ଫସଲ ଅମଳ କମିଯାଏ, ସମୟେ ସମୟେ ସମ୍ପୂର୍ଣ୍ଣ ଫସଲ ମଧ୍ୟ ନଷ୍ଟ ହୋଇଯାଏ। ଏକ ପରିସଂଖ୍ୟାନରୁ ଜଣାପଡ଼ିଛି ଯେ ଆମ ଦେଶରେ ରୋଗପୋକ ନିୟନ୍ତ୍ରଣ ପାଇଁ ବାର୍ଷିକ ପ୍ରାୟ 1,00,000 metric tons ରାସାୟନିକ ବିଷ କୃଷି କ୍ଷେତ୍ରରେ ପ୍ରୟୋଗ କରାଯାଉଛି। ଏତେ ପ୍ରଚୁର ପରିମାଣର ରାସାୟନିକ ବିଷ ବ୍ୟବହାର ଯୋଗୁଁ ଆମ ପରିବେଶ ପ୍ରଦୂଷିତ ହେଉଛି, ଯାହାଦ୍ୱାରା କି ଅନେକ ଉପକାରୀ କୀଟପତଙ୍ଗଙ୍କ ସଂଖ୍ୟା ହ୍ରାସ ହୋଇ ପରିବେଶ ସନ୍ତୁଳନ ବାଧାପ୍ରାପ୍ତ ହେଉଛି। ଅବିଚାରିତ କୀଟନାଶକ ପ୍ରୟୋଗ ଦ୍ୱାରା ସମୟେ ସମୟେ ଫଳ ପନିପରିବା ଖାଦ୍ୟଶସ୍ୟରେ ଏହି ବିଷର କିଛି ଅଂଶ ରହିଯାଉଛି ଓ ଆମ ଦେହକୁ ଯାଇ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରୁଛି। କେତେକ କ୍ଷତିକାରକ ପୋକଙ୍କର ବିଷ ସହଣୀ ଶକ୍ତି ବୃଦ୍ଧି ପାଇବାରୁ ସେମାନେ ମରିବା ବଦଳରେ ବଢ଼ି ଚାଲିଛନ୍ତି, ଫଳରେ ଫସଲର ବିଶେଷ କ୍ଷତି କରୁଛନ୍ତି। ଉପକାରୀ କୀଟମାନଙ୍କର ବିନାଶ ଘଟୁଛି, ଗୌଣ କୀଟମାନେ ମୁଖ୍ୟ କୀଟ ରୂପେ ବଢ଼ି ଚାଲିଛନ୍ତି ଓ ଶୋଷକ କୀଟମାନଙ୍କର ସଂଖ୍ୟା ବୃଦ୍ଧି ହେଉଛି। ରାସାୟନିକ ବିଷ ପ୍ରଭାବରେ ବାୟୁମଣ୍ଡଳରେ ଥିବା ଓଜନ ସ୍ତରରେ ଛିଦ୍ର ହୋଇ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ତେବେ ରାସାୟନିକ ବିଷ ବ୍ୟବହାର ନ କରି ରୋଗପୋକ ନିୟନ୍ତ୍ରଣ କରିବା ପାଇଁ ବୈଜ୍ଞାନିକମାନେ ଗବେଷଣା କରି ସଫଳ ହେଲେଣି। ଏହାକୁ ସମନ୍ୱିତ ରୋଗପୋକ ପରିଚାଳନା ପଦ୍ଧତି କୁହାଯାଏ। ଏହି ସମନ୍ୱିତ ରୋଗପୋକ ପରିଚାଳନା ନିଜେ ବଞ୍ଚି ରହି ଅନ୍ୟକୁ ବଞ୍ଚିବାକୁ ଦେବା ନିୟମ ଉପରେ ଆଧାରିତ। 2 or more ରୋଗପୋକ ନିୟନ୍ତ୍ରଣ ପ୍ରଣାଳୀକୁ ଆବଶ୍ୟକତା ଅନୁଯାୟୀ ସମ୍ମିଳିତ ଭାବରେ ପ୍ରୟୋଗ କରି ଫସଲକୁ ଅନିଷ୍ଟକାରୀ ରୋଗ ପୋକଙ୍କ ଦାଉରୁ ରକ୍ଷା କରିବା ଓ ପରଭୋଜୀ ଜୀବମାନଙ୍କୁ ବଞ୍ଚିବାକୁ ଦେବା ବ୍ୟବସ୍ଥାକୁ ସମନ୍ୱିତ ରୋଗପୋକ ପରିଚାଳନା ବ୍ୟବସ୍ଥା କୁହାଯାଏ। ବିଭିନ୍ନ ପ୍ରକାରର ଅଣରାସାୟନିକ ରୋଗପୋକ ପରିଚାଳନା ପଦ୍ଧତି ମଧ୍ୟରେ ଚାଷ ପ୍ରଣାଳୀ, ଯାନ୍ତ୍ରିକ ପ୍ରଣାଳୀ, ଜୈବିକ ପ୍ରଣାଳୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଭିନ୍ନ ପ୍ରକାରର ଚାଷ ପ୍ରଣାଳୀ ଦ୍ୱାରା ରୋଗପୋକ ନିୟନ୍ତ୍ରଣ ହୋଇପାରୁଛି। ଖରାଟିଆ ଚାଷ କରି ଜମିରୁ ନଡ଼ାମୂଳ ତଥା ଅନ୍ୟ ଫସଲର ଅଂଶବିଶେଷକୁ ନଷ୍ଟ କରି ଜମିକୁ ସଫା ରଖିବା ଦ୍ୱାରା ଜମି ପରିଷ୍କାର ପରିଚ୍ଛନ୍ନ ରହେ, ଯାହାଦ୍ୱାରା ସୂର୍ଯ୍ୟତାପ ଓ ପକ୍ଷୀମାନଙ୍କ ଦ୍ୱାରା କ୍ଷତିକାରକ ପୋକର ଅଣ୍ଡା ଓ ପ୍ୟୁପା ନଷ୍ଟ ହୋଇଯାଏ। ଆଜିକାଲି ଅନେକ ରୋଗପୋକ ସହନଶୀଳ ଓ ପ୍ରତିରୋଧକ କିସମ ବିହନ ବାହାରିଲାଣି। ଏପରି ବିହନ ନିରୋଗ ହୃଷ୍ଟପୃଷ୍ଟ ତଥା ପରୀକ୍ଷିତ ବିହନ ବ୍ୟବହାର ଦ୍ୱାରା ବଳିଷ୍ଠ ଓ ହୃଷ୍ଟପୃଷ୍ଟ ଗଛଟିଏ ସୃଷ୍ଟି ହେବ, ଯାହା ଆପେ ଆପେ ରୋଗ ପୋକଙ୍କ ଦାଉରୁ ନିଜକୁ ରକ୍ଷା କରିପାରୁଛି। ଠିକ୍ ସେହିପରି ଜୈବିକ ଖତ ପ୍ରୟୋଗ କରି ଜଳର ସୁପରିଚାଳନା କରି ଅନାବନା ଘାସ ନିୟନ୍ତ୍ରଣ ଓ ଅନୁମୋଦିତ ଗଛ ସଂଖ୍ୟା ରଖି ଆମେ ଫସଲକୁ ରୋଗ ପୋକ ଦାଉରୁ ରକ୍ଷା କରିପାରିବା। ଯାନ୍ତ୍ରିକ ପ୍ରଣାଳୀରେ କୀଟ ନିୟନ୍ତ୍ରଣ ଆଉ ଏକ ସଫଳ ତଥା ଉପଯୋଗୀ ପଦ୍ଧତି। ଆଲୋକକୁ କୀଟପତଙ୍ଗମାନେ ଆକୃଷ୍ଟ ହୁଅନ୍ତି, ତେଣୁ ଆଲୋକକୁ ଉପଯୋଗ କରି ବୈଜ୍ଞାନିକ ମାନେ ଆଲୋକଯନ୍ତା ଉଦ୍ଭାବନ କରିଛନ୍ତି। ଏହି ଆଲୋକଯନ୍ତାକୁ କୃଷି କ୍ଷେତ୍ରରେ ପ୍ରୟୋଗ କରି କ୍ଷତିକାରକ କୀଟମାନଙ୍କୁ ଆକୃଷ୍ଟ କରାଇ ମାରି ଦିଆଯାଉଛି। ପ୍ରତ୍ୟେକ ପ୍ରାଣୀଙ୍କର ଯୌନ ଆକୃଷ୍ଟତା ରହିଛି। ପୁରୁଷ କୀଟମାନେ ମାଈ କୀଟମାନଙ୍କ ଗନ୍ଧକୁ ଆକୃଷ୍ଟ ହୁଅନ୍ତି। ଏହି ଗନ୍ଧକୁ ଫରମେନ୍ ବୋଲି କୁହାଯାଏ। ବିଜ୍ଞାନାଗାରରେ କୃତ୍ରିମ ଉପାୟରେ ଏହି ଗନ୍ଧକୁ ତିଆରି କରି ଫରମେନ୍ ଯନ୍ତା ଭାବରେ ବ୍ୟବହାର କରି ପୁରୁଷ କୀଟମାନଙ୍କୁ ଆକୃଷ୍ଟ କରି ମାରିଦେବା ଦ୍ୱାରା ମାଈ କୀଟମାନଙ୍କର ଅଣ୍ଡା ଦେବା ଶକ୍ତି ହ୍ରାସ ପାଉଛି। ପ୍ରକୃତିରେ ବହୁ କୀଟ ରହିଛନ୍ତି ଯେଉଁମାନେ କି କୀଟ ଓ କୀଟମାନଙ୍କୁ ଅଣ୍ଡାକୁ ଭକ୍ଷଣ କରନ୍ତି। ତେଣୁ ଜମି ମଧ୍ୟରେ କଣିବାଉଁଶ ବା ଡାଳପତି ପକ୍ଷୀ ଆଶ୍ରୟସ୍ଥଳ ସୃଷ୍ଟି କରିବା ଦ୍ୱାରା କେତେକାଂଶରେ କୀଟ ନିୟନ୍ତ୍ରଣ ସମ୍ଭବ ହୋଇପାରୁଛି। ପ୍ରକୃତିରେ ଅନେକ ଜୀବାଣୁ ଫେମ୍ପି ଭୂତାଣୁ ସୂତ୍ରକୀଟ ଓ କୀଟ ରହିଛନ୍ତି ଯେଉଁମାନେ କି ଗଛର କ୍ଷତି କରୁଥିବା ଅଣୁଜୀବ ଓ ପୋକମାନଙ୍କୁ ଆକ୍ରମଣ କରି ରୋଗାକ୍ରାନ୍ତ କରିଦିଅନ୍ତି କିମ୍ବା ଖାଦ୍ୟ ଓ ବାସସ୍ଥାନ ପାଇଁ ସେମାନଙ୍କ ସହ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା କରି ଏମାନଙ୍କ ଜୀବନଚକ୍ରରେ ବାଧା ସୃଷ୍ଟି କରି ମାରିଦିଅନ୍ତି। ଏବେ ବୈଜ୍ଞାନିକମାନେ ଏପରି ଅଣୁଜୀବ ଓ କୀଟମାନଙ୍କୁ ଚିହ୍ନଟ କରି ପରୀକ୍ଷାଗାରରେ ଏମାନଙ୍କୁ ବୃଦ୍ଧି କରାଇ ଫସଲର ରୋଗପୋକ ନିୟନ୍ତ୍ରଣରେ ବ୍ୟବହାର କଲେଣି। ଏସବୁ ବଜାରରେ ଜୈବ କୀଟନାଶକ ହିସାବରେ ମିଳିଲାଣି। ଏହି ଜୈବ କୀଟନାଶକ ପ୍ରୟୋଗ କରି ରୋଗପୋକ ଦମନ କରିବା ପ୍ରଣାଳୀକୁ ଜୈବିକ ପ୍ରଣାଳୀରେ ରୋଗପୋକ ନିୟନ୍ତ୍ରଣ କରାଯାଉଛି। ଭୂତାଣୁମାନେ ଅତି ମାରାତ୍ମକ। ତେବେ ପ୍ରକୃତିରେ କେତେକ ଭୂତାଣୁ ଅଛନ୍ତି ଯେଉଁମାନେ କି କୀଟମାନଙ୍କୁ ଆକ୍ରମଣ କରି ରୋଗାକ୍ରାନ୍ତ କରିଦିଅନ୍ତି ଓ ଗଛକୁ ସେହି କୀଟମାନଙ୍କ ଦାଉରୁ ରକ୍ଷା କରନ୍ତି। ଏପରି ଏକ ଭୂତାଣୁ ହେଉଛି NPV ବା ନ୍ୟୁକ୍ଲିୟର ପଲିହାଇଡ୍ରୋସିସ୍ ଭାଇରସ୍। ଏବେ ବିଭିନ୍ନ ନାମରେ ଏହି ଭୂତାଣୁ କଲଚର ବଜାରରେ ଉପଲବ୍ଧ ହେଲେଣି। ଏହାର ପ୍ରୟୋଗରେ ଆମେରିକୀୟ ବକରାବିନ୍ଧା ପୋକ ଓ ପତ୍ରଖିଆ କୋଟିପୋକକୁ ନିୟନ୍ତ୍ରଣ କରାଯାଉଛି। ଭୂତାଣୁ ପରି ଜଡ଼ମନସ୍ ଫ୍ଲୋରେନ୍ସ ବାସିଲସ୍ ପପିଲେ ବାସିଲସ୍ ଥୋରିଜେନେସିସ୍ ଆଦି କେତେକ ପ୍ରଜାତିର ଭୂତାଣୁ କୀଟ ନିୟନ୍ତ୍ରଣରେ ବ୍ୟବହାର ହେଲେଣି। ଏହାର ପ୍ରୟୋଗରେ ଧାନ କପା ମକା ହରଡ଼ ଚିନାବାଦାମ ସୋୟାବିନ୍ ଟମାଟୋ ଭେଣ୍ଡି ବାଇଗଣ ଲେମ୍ବୁ ଗୋଲାପ ଆଦି ଫସଲକୁ କ୍ଷତି କରୁଥିବା କୀଟମାନଙ୍କୁ ନିୟନ୍ତ୍ରଣ କରାଯାଉଛି। ଭୂତାଣୁ ଓ ଜୀବାଣୁ ପରି ଟ୍ରାଇକୋଡର୍ମା ଓ ଗ୍ଲାୟୋକ୍ଲାଡିୟମ୍ ନାମକ ଦୁଇଟି ଫିମ୍ପି ମଧ୍ୟ ଚିହ୍ନଟ କରାଗଲାଣି ଯାହାକି ବିଭିନ୍ନ ଫସଲର ଝାଉଁଳା ରୋଗ ମୂଳପଚା ଚାରାସଢ଼ା ରୋଗ ନିୟନ୍ତ୍ରଣରେ ବ୍ୟବହାର ହେଉଛି। ଅଣୁଜୀବମାନଙ୍କ ପରି କେତେକ କୀଟ ଅଛନ୍ତି ଯେଉଁମାନେ କି ଫସଲର କୀଟ ନିୟନ୍ତ୍ରଣ ପାଇଁ ବ୍ୟବହାର ହୁଅନ୍ତି ଏମାନଙ୍କୁ ମିତ୍ର କୀଟ କୁହାଯାଏ। ଏମାନେ କେତେକ ପରାଶ୍ରୟୀ ଓ କେତେକ ପରଭୋଜୀ ଟ୍ରାଇକୋଗ୍ରାମା ମାନ୍ୟୁଟମ୍ ଟ୍ରାଇକୋଗ୍ରାମା ଜାପୋନିକମ୍ ବ୍ରାକନ୍ ହେବେଟର ବ୍ରାକନ୍ ବ୍ରେଭିକନ୍ସ ଆଦି ପୋକଙ୍କ ବଂଶବୃଦ୍ଧି କରି ଚାଷୀମାନଙ୍କ କ୍ଷେତରେ ବ୍ୟବହାର କରି ନଡ଼ିଆର କାଳିମୁଣ୍ଡି ପୋକ ଓ ବିଭିନ୍ନ ଫସଲର ଫଳବିନ୍ଧା ପୋକ ନିୟନ୍ତ୍ରଣ କରାଯାଇପାରୁଛି। ସେହିପରି ପୁଠିଆଣି କାଇଁଚ ପୋକ କଙ୍କି ଆଦି କେତେକ ପରଭୋଜୀ ପୋକ ଫସଲ ପରିବେଷ୍ଟନୀରେ ରହିଛନ୍ତି ଯେଉଁମାନଙ୍କୁ ସଂରକ୍ଷଣ କରି କୀଟ ନିୟନ୍ତ୍ରଣ କରାଯାଇପାରୁଛି। ଅନେକ ଉପକାରୀ

ଭଉଣୀମାନେ ନିଜ ନିଜ ଅଭିଜ୍ଞତାରୁ ଜାଣିଛନ୍ତି, ଏହି ବିଲାତି ଆଉ ବାଇଗଣ ଫସଲର ମୁଖ୍ୟ ରୋଗ ହେଉଛି ଝାଉଁଳା ରୋଗ। ତେବେ ଏହି ଝାଉଁଳା ରୋଗରୁ ବିଲାତି ଆଉ ବାଇଗଣ ଫସଲକୁ ରକ୍ଷା କରିବା ପାଇଁ ଗୋମୂତ୍ର 12 ଲିଟର, କରଞ୍ଜପତ୍ର 2 କିଲୋଗ୍ରାମ, ନିମ୍ବ ପତ୍ର 2 କିଲୋଗ୍ରାମ, କୋଚିଲା ପତ୍ର 2 କିଲୋଗ୍ରାମ, ବାରବରସିଆ ପତ୍ର 2 କିଲୋଗ୍ରାମ, ଏ ସମସ୍ତ ପତ୍ରକୁ ଛେଚି ଗୋମୂତ୍ରରେ 7 ଦିନ ସଢ଼ାଇ ରଖନ୍ତୁ। ତାପରେ ଏହାକୁ ଛାଣି 4 ଗୁଣା ପାଣି ମିଶାଇ ଗଛ ମୂଳରେ ଦିଅନ୍ତୁ। ଏହା ବ୍ୟତୀତ 1 କିଲୋଗ୍ରାମ କରଞ୍ଜ ପିଡ଼ିଆ ସହ 1 କିଲୋଗ୍ରାମ ନିମ୍ବ ପିଡ଼ିଆ ଗୁଣ୍ଡ ଏବଂ 250 ଗ୍ରାମ କୋଚିଲା ମଞ୍ଜିକୁ ଗୁଣ୍ଡ କରି ମିଶାଇ ଗୋଟିଏ ପତଳା କନାରେ ବାନ୍ଧି 10 ଲିଟର ପାଣିରେ ବୁଡ଼ାଇ ରାତିସାରା ରଖନ୍ତୁ। ସକାଳୁ କପଡ଼ାକୁ ଚିପୁଡ଼ି ରସ ବାହାର କରନ୍ତୁ। ଏଥିରେ 0.5 ଲିଟର ଘିକୁଆଁରୀ ପତ୍ର ରସ, 10 ଲିଟର ପାଣି ଏବଂ 2-3 ଲିଟର ଗୋମୂତ୍ର ମିଶାନ୍ତୁ। ଏହି ମିଶ୍ରଣକୁ 10 ଗୁଣା କରନ୍ତୁ, ଅର୍ଥାତ୍ ମିଶ୍ରଣଟି ଯଦି 1 ବାଲ୍ଟି ଅଛି ସେଥିରେ ଆଉ 9 ବାଲ୍ଟି ପାଣି ମିଶାନ୍ତୁ। ଏହାକୁ ବିଲାତି ବାଇଗଣ ଗଛ ମୂଳରେ ପ୍ରୟୋଗ କଲେ ଝାଉଁଳା ରୋଗରୁ ନିସ୍ତାର ମିଳିଥାଏ। ସେହିପରି 10 ଲିଟର ଗୋମୂତ୍ରରେ 2 କିଲୋଗ୍ରାମ ହିସାବରେ ନିମ୍ବ, କରଞ୍ଜ ଆଉ କୋଚିଲା ମଞ୍ଜିକୁ ଛେଚି 7 ଦିନ ସଢ଼ିଲା ପରେ 1 କିଲୋଗ୍ରାମ ଘିକୁଆଁରୀ ପତ୍ରରସ ମିଶାଇ ଗଛ ମୂଳରେ ପ୍ରୟୋଗ କରନ୍ତୁ। ବିଲାତି ଆଉ ବାଇଗଣ ଗଛର ଚାରାକୁ ରୋଇବା ପୂର୍ବରୁ ଏହି ଦ୍ରବଣରେ ବୁଡ଼ାଇ ବିଶୋଧନ କଲେ ଅଧିକ ସୁଫଳ ମିଳିଥାଏ। ଫସଲରେ ଝାଉଁଳା ରୋଗ ଦେଖାଦେଲା ସଙ୍ଗେ ସଙ୍ଗେ ସକାଳ ବେଳା 100 ଲିଟର ପାଣିରେ 10 ଲିଟର ଗୋମୂତ୍ର ସିଞ୍ଚନ କରନ୍ତୁ। ତେବେ ଏକାବେଳେ 10 ଲିଟର ଗୋମୂତ୍ର ସଂଗ୍ରହ କରିବା ସହଜ ନୁହେଁ। ଏ କ୍ଷେତ୍ରରେ 10 ଲିଟର ପାଣି ସାଙ୍ଗରେ 1 ଲିଟର ଗୋମୂତ୍ର ସକାଳ ବେଳେ ସିଞ୍ଚନ କରନ୍ତୁ। ଉପରବେଳା ଫସଲରେ ପ୍ରତିଦିନ 200 ଗ୍ରାମ ବାଇବିଡ଼ଙ୍ଗ ଗୁଣ୍ଡ ଧୂପ ଦିଅନ୍ତୁ। 7 ଦିନ ପରେ 300 ଗ୍ରାମର ବଚ ପାଉଡର 5-7 ଲିଟର ପାଣିରେ ଗୋଳାଇ ଛାଣି ସେଥିରେ 1 ଲିଟର ଗୋମୂତ୍ର ମିଶାଇ ଫସଲରେ ସିଞ୍ଚନ କରନ୍ତୁ। ସେହିପରି ଫସଲରେ ଫଳ ଆଉ କାଣ୍ଡବିନ୍ଧା ପୋକର ପ୍ରାଦୁର୍ଭାବ ଦେଖାଦେଲେ ଧୂଆଁପତ୍ର ବା ଦୋକ୍ତା 100 ଗ୍ରାମ ଆଉ ଲଙ୍କା ଗୁଣ୍ଡ 100 ଗ୍ରାମ 10 ଲିଟର ପାଣିରେ ମିଶାଇ ଗୋଟିଏ ହାଣ୍ଡିରେ ଘଡ଼ଣି ଦେଇ ଫୁଟାନ୍ତୁ। ଏହାକୁ ଥଣ୍ଡା କରି ଗଛରେ ସ୍ପ୍ରେ କରନ୍ତୁ, କିମ୍ବା ଶୁଖିଲା ଲଙ୍କା 400 ଗ୍ରାମ ସହ ରସୁଣ 400 ଗ୍ରାମ ମିଶାଇ ଭଲ ଭାବରେ ବାଟି ଏକ ମଣ୍ଡ ପ୍ରସ୍ତୁତ କରନ୍ତୁ। ଏହାକୁ 200 ଲିଟର ପାଣିରେ ମିଶାଇ ସ୍ପ୍ରେ କଲେ ଫସଲକୁ ଆମେ ଫଳ ଓ କାଣ୍ଡବିନ୍ଧା ପୋକରୁ ରକ୍ଷା କରିପାରିବା। ସେହିପରି ଲଙ୍କା ମରିଚ ଗଛରେ ପତ୍ରପୋଡ଼ାରକ ଦେଖାଦେଲେ ତୋରାଣି 1 ଭାଗ, ହଳଦୀ ଗୁଣ୍ଡ 1 ଭାଗ ସହ 3 ଭାଗ ପାଣି ମିଶାଇ ସକାଳୁ ସୂର୍ଯ୍ୟୋଦୟ ପୂର୍ବରୁ ସିଞ୍ଚନ କରନ୍ତୁ, ନିଶ୍ଚୟ ସୁଫଳ ମିଳିବ। ଆମ ଜିଲ୍ଲାର ପାହାଡ଼ିଆ ନାଲି ମାଟିରେ ଉଈମାନଙ୍କର ପ୍ରାଦୁର୍ଭାବ ପ୍ରାୟ ସବୁ ଅଞ୍ଚଳରେ ରହିଛି। ଏହି ଉଈ ଦମନ ପାଇଁ 7.5 କିଲୋରୁ 12.5 କିଲୋଗ୍ରାମ ନିମ୍ବ ପିଡ଼ିଆକୁ 100 କିଲୋଗ୍ରାମ ଭଲ ସଢ଼ା କମ୍ପୋଷ୍ଟ ଖତ ସହ ମିଶାନ୍ତୁ। ଏହାକୁ ମଞ୍ଜି ବଣିବା ପୂର୍ବରୁ କିମ୍ବା ଚାରା ଲଗାଇବା ପୂର୍ବରୁ ଜମିରେ ପ୍ରୟୋଗ କରନ୍ତୁ। ନଡ଼ିଆ ସଢ଼େଇକୁ ନିଆଁରେ ପୋଡ଼ା ଗନ୍ଧ ଆସିବା ପର୍ଯ୍ୟନ୍ତ ପୋଡ଼ନ୍ତୁ। ପୋଡ଼ା ସଢ଼େଇ ଉପରେ 1 ଇଞ୍ଚ ବ୍ୟାସର କଣାମାନ କରି ମାଟି ଭିତରେ 15-20 ସେଣ୍ଟିମିଟର ଗଭୀରରେ ପୋତି ଦିଅନ୍ତୁ। ଉଈମାନେ ଆକର୍ଷିତ ହୋଇ ଏହି ସଢ଼େଇ ପାଖକୁ ଆସିବେ। 2-3 ଦିନ ପରେ ସଢ଼େଇଟିକୁ କାଢ଼ି ଉଈଗୁଡ଼ିକୁ କୁକୁଡ଼ାକୁ ଖାଇବାକୁ ଦିଅନ୍ତୁ କିମ୍ବା ପୋଡ଼ି ମାରି ଦିଅନ୍ତୁ। ଏଥର ଆସନ୍ତୁ ସାଇତା ଶସ୍ୟର ପୋକ କେମିତି ଦମନ କରିବା ସେ ସମ୍ପର୍କରେ ଆଲୋଚନା କରିବା। 1 କ୍ୱିଣ୍ଟାଲ ସାଇତା ଶସ୍ୟ ପାଇଁ 500 ଗ୍ରାମ ଶୁଖିଲା ନିମ୍ବ ପତ୍ର କିମ୍ବା ନିମ୍ବ ମଞ୍ଜି ଗୁଣ୍ଡ କିମ୍ବା 500 ମିଲିଲିଟର ନିମ୍ବ ତେଲ ଗୋଳାଇ ରଖିଲେ ଶସ୍ୟରେ ପୋକ ଲାଗନ୍ତି ନାହିଁ। ସେହିପରି 1 କିଲୋଗ୍ରାମ ଶସ୍ୟ ପାଇଁ 50 ଗ୍ରାମ ଆତଫଳକୁ ଚୂର୍ଣ୍ଣ କରି ପ୍ରୟୋଗ କରନ୍ତୁ। ଏହାଦ୍ୱାରା ଅନେକ ସାଇତା ଶସ୍ୟର କ୍ଷତିକାରକ ପୋକ ନିୟନ୍ତ୍ରଣ ହେବେ। ସେହିପରି 1 କିଲୋଗ୍ରାମ ସାଇତା ଶସ୍ୟ ପ୍ରତି 50 ଗ୍ରାମ ହଳଦୀ ଗୁଣ୍ଡ ବ୍ୟବହାର କଲେ ନାଲିଆ ଘୁଣି ପୋକ ଲାଗନ୍ତି ନାହିଁ। ମାଣ୍ଡିଆ ଆଉ ବାଜରା ଶସ୍ୟରେ ଲଙ୍କା ଗୁଣ୍ଡ, ପାଉଁଶ,

0: ଏବଂ ଲେମ୍ବୁ ରସ ଗଳାଇ ରଖିଲେ ପୋକ ଲାଗନ୍ତି ନାହିଁ। ଗାଁ ସାହିରେ ପର୍ଯ୍ୟାପ୍ତ ପରିମାଣରେ ମିଳୁଥିବା ବେଗୁନିଆ କିମ୍ବା ଅମରି ପତ୍ରକୁ ମଧ୍ୟ ଶୁଖାଇ ସାଇତା ଶସ୍ୟ ମଧ୍ୟରେ ରଖିଲେ ପୋକ ଲାଗନ୍ତି ନାହିଁ। ସେହିପରି ମୁଗ, ବିରି, ହରଡ଼ ଆଦି ଡାଲି ଜାତୀୟ ଶସ୍ୟରେ ନାଲି ମାଟିକୁ ମିଶାଇ ରଖିଲେ ପୋକ ଲାଗନ୍ତି ନାହିଁ। ମାଣ୍ଡିଆ ଆଉ ବିରି ଶସ୍ୟକୁ ଏକାଠି ମିଶାଇ ରଖିଲେ ପୋକ ଲାଗନ୍ତି ନାହିଁ। ଆମ ଗ୍ରାମାଞ୍ଚଳରେ ଏବେ ବି କୋଳଥ ଡାଲିର ଚାହିଦା ରହିଛି। ଏହି କୋଳଥର ଶସ୍ୟରେ ପାଉଁଶ ଏବଂ ହଳଦୀ ପତ୍ର ମିଶାଇ ରଖିଲେ ପୋକ ଲାଗନ୍ତି ନାହିଁ।
1: ଏ ଗୌରା ଭାଇ, ଏ ବର୍ଷ ଆମ ଅଞ୍ଚଳରେ କାହିଁକି ସମଗ୍ର ପୃଥିବୀରେ ଆମର ଯୋଉ ଏଲ୍ ନିନୋ ପ୍ରଭାବରେ ଭଲ ବର୍ଷା ହେବ ନାହିଁ,
2: ବିଶେଷଜ୍ଞମାନେ ବି ଆମକୁ କହିଛନ୍ତି,
1: ସେଥିପାଇଁ ଚାଷ କାମ ଏତେଟା ଆଗେଇ ପାରିନାହିଁ। କିନ୍ତୁ ବୁଧିଆ ଚାଷୀ ଯେଉଁମାନେ ଚାଷରେ ସବୁବେଳେ ନିର୍ଭର କରୁଛନ୍ତି, ସେମାନଙ୍କ ବାଡ଼ିରେ ବିଲାତି ବାଇଗଣ ଫସଲ ନିଶ୍ଚୟ ଅଛି। ବିଲାତି ବାଇଗଣର ମୁଖ୍ୟ ରୋଗ
2: ଝାଉଁଳା ରୋଗ,
1: ଆମେ ଯେମିତି କହିଦେଲେ ଝାଉଁଳା ରୋଗକୁ ପ୍ରତିହତ କରିବା ପାଇଁ ଆମେ ରାସାୟନିକ ଔଷଧ ଯଦିଓ ଦେଇପାରନ୍ତେ, କିନ୍ତୁ ଯଦି ଭବିଷ୍ୟତ କଥା ଚିନ୍ତା କରୁଛେ, ଆମକୁ ମଧ୍ୟ ଏଇଠି
2: ଜୈବିକ ପଦ୍ଧତି ଆପଣେଇକି ଚାଷ କରିବା ଅଛି। ସେଇ କଥା ଜୈବିକ ପଦ୍ଧତି ଆପଣେଇକି ଆମେ କେମିତି କଣ ରୋଗ ପୋକକୁ ନିୟନ୍ତ୍ରଣ କରିପାରିବା,
1: ଏମିତି ବିଭିନ୍ନ ପଦ୍ଧତି ଅଛି, ସେ ସମ୍ପର୍କରେ ତ
2: କଥା କହିଲେ
1: ସମୟରେ
2: ଆଲୋଚନା କରିବା, ହେଲେ କଥା ତ ଆମର ସରିବ ନାହିଁ। ହେଲେ ପୁଣି ଆଜି ଯୋଉ କହୁଛ ଆରମ୍ଭରୁ ଦେବସ୍ନାନ ପୂର୍ଣ୍ଣିମା, ଆଜି
1: ସତରେ ଗୌରା ଭାଇ ମନେ ପକେଇଦେଲ,
2: ସେଇ କଥା
1: ଶୁଭ ଦିନରେ ଠାକୁର ଯେତେବେଳେ
2: ସ୍ନାନ ମଣ୍ଡପରେ ବିଜେ କରିଛନ୍ତି, ଚାଲୁ
1: ଶ୍ରାବଣ ମେଳା ବର୍ତ୍ତମାନ ଚାଲିଛି, ଚାଲ ଟିକେ ଦି ଭାଇ
2: ଯିବା ମହାପ୍ରଭୁଙ୍କର କୃପା ଟିକେ ଲାଭ କରିକି ଆସିବା ଆଉ।
1: ହେଲା ହେଲା,
2: ତାହେଲେ ଆଜି ପାଇଁ ବୈଠକ ଏଇଠି ମୋଳିବା, ଉଠିବା ଯିବା ଆଉ। ଆମ କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଚାଷୀ ଭାଇ ଭଉଣୀ ମାନଙ୍କୁ ଆମ ଦୁଇ ଭାଇଙ୍କର ଜୁହାର।

କୃଷି ଏବଂ କୃଷି ଜୀବନର କଥା ଆମ ଚାଷବାସ ଶେଷ ହେଲା। ଆକାଶବାଣୀ କେନ୍ଦୁଝର ଏଥର ନିବେଦନ କରୁଛୁ କେତୋଟି ଦେଶବନ୍ଦନା।

ସମବେତ କଣ୍ଠରେ ଆକାଶବାଣୀ କୋରାଲ ଗ୍ରୁପର ଶିଳ୍ପୀଗଣ ପରିବେଷଣ କରୁଛନ୍ତି ମଧୁଧନ ରାଓଙ୍କ ଲିଖିତ ଦେଶବନ୍ଦନା।

ଆକାଶବାଣୀ କୋରାଲ ଗ୍ରୁପର ଶିଳ୍ପୀଙ୍କ ସମବେତ କଣ୍ଠରେ ଏଥର ବୀରକିଶୋର ଦାସଙ୍କ ରଚନାରୁ ଦେଶବନ୍ଦନା।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

କାର୍ଯ୍ୟକ୍ରମର ଶେଷ ଗୀତ ସମବେତ କଣ୍ଠରେ ଆକାଶବାଣୀ କୋରାର ଗ୍ରୁପ୍ର ଶିଳ୍ପୀଙ୍କ ସ୍ୱରରେ ବାଞ୍ଛାନିଧି ଦାସଙ୍କ ରଚନା।

ଶୁଣିଲେ ଦେଶବନ୍ଧନା ଆକାଶବାଣୀ କୋରାଲ ଗ୍ରୁପ୍ର ଶିଳ୍ପୀଙ୍କ ମିଳିତ ସ୍ୱରରେ। ଗୀତ ରଚନା କରିଥିଲେ ମଧୁସୂଦନ ରାଓ, ବୀରକିଶୋର ଦାସ ଏବଂ ବାଞ୍ଛାନୀତି ଦାସ। ଆକାଶବାଣୀ କେନ୍ଦୁଝର ଏଥର ନିବେଦନ କରୁଛୁ ଲୋକଗୀତକ୍ରମରେ ଝୁମର। ପରିବେଷଣ କରୁଛନ୍ତି ଶିଳ୍ପୀ ସସ୍ମିତା ନାୟକ ଏବଂ ସାଥୀ।

ଲୋକଗୀତ କ୍ରମରେ ପ୍ରଚାର କଲୁ ଝୁମର୍। ଶିଳ୍ପୀ ଥିଲେ ସସ୍ମିତା ନାୟକ ଏବଂ ସାଥୀ। ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ ଆମ ଷ୍ଟୁଡ଼ିଓ ଘଡ଼ିରେ ସନ୍ଧ୍ୟା 8:45 ହେବାକୁ ଯାଉଛି। ସମାଚାର ସନ୍ଧ୍ୟା ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ସମାଚାର ଶୁଣିପାରିବେ କିଛି କ୍ଷଣ ଅନ୍ତରରେ।

ଲୋକଗୀତ କ୍ରମରେ ନିବେଦନ କଲୁ ଖଞ୍ଜଣି ଭୋଜନ। ଶିଳ୍ପୀ ମୀନହରି ସେନାପତି ଏବଂ ସାଥୀଙ୍କ କଣ୍ଠରେ। ଆକାଶବାଣୀ କେନ୍ଦୁଝର ଏଥର ରୁବେଲ ପର୍ତ୍ତର ଗୀତକୁ ନେଇ ଆମ କାର୍ଯ୍ୟକ୍ରମ ସିନେ ତରଙ୍ଗ। ହଁ ଶ୍ରୋତା ବନ୍ଧୁ, ପ୍ରେମର କୌଣସି ଭାଷା ନଥାଏ, କିନ୍ତୁ ସଙ୍ଗୀତ ତାହାର ସବୁଠାରୁ ସୁନ୍ଦର ଅଭିବ୍ୟକ୍ତି। ସୁର ଯେତେବେଳେ ହୃଦୟର ଭାବନା ସହ ମିଶିଯାଏ, ସେତେବେଳେ ଜନ୍ମ ନିଏ ଚିରସବୁଜ ଗୀତମାନେ ସବୁ। ରୂପଲି ପର୍ଦ୍ଦର ଅମଳିନ ଗୀତକୁ ନେଇ ଆମର ନିୟମିତ କାର୍ଯ୍ୟକ୍ରମ ଚିହ୍ନତରଙ୍ଗରେ ଆପଣଙ୍କୁ ସ୍ୱାଗତ। ଆଜି ଆମେ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ରାଜାକୁ ରାଣୀ ସେ ପ୍ୟାର ହୋ ଗୟା ରଖିଛି ସ୍ମୃତିମଧୁର ଗୀତ। ପ୍ରେମର କୋମଳ ଅନୁଭୂତି, ହୃଦୟର ଅକୁହା କଥା ଓ ସ୍ୱରର ମଧୁର ଛୁଆଁକୁ ନେଇ ଆମେ ଆଜି ଆରମ୍ଭ କରିବା ଆମର ଏହି ସଙ୍ଗୀତ ଯାତ୍ରା।

শ্রোতা বন্ধু, ଆଜିର ଆସର 2000 ମସିହାର ହିନ୍ଦୀ ଚଳଚ୍ଚିତ୍ର ରାଜା କୋ ରାନୀ ସେ ପ୍ୟାର ହୋ ଗୟା ଚଳଚ୍ଚିତ୍ରର ସୁମଧୁର ଗୀତରେ ପରିପୂର୍ଣ୍ଣ। ଏହି ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇଛନ୍ତି ରାଜୀବ କୁମାର, ସଙ୍ଗୀତ ନିର୍ଦ୍ଦେଶନାରେ ଅଛନ୍ତି ଯତୀନ ଲଳିତ, ଗୀତଗୁଡ଼ିକୁ ଶବ୍ଦରେ ସଜାଇଛନ୍ତି ଜାଭେଦ ଅଖ୍ତର, ମୁଖ୍ୟ ଭୂମିକାରେ ଅଛନ୍ତି ଅରବିନ୍ଦ ସ୍ୱାମୀ ଏବଂ ମନୀଷା କୋଇରାଲା। ପ୍ରେମ, ବିଶ୍ୱାସ, ବନ୍ଧୁତ୍ୱ ଓ ସମ୍ପର୍କର କୋମଳ ଅନୁଭୂତିକୁ ନେଇ ଗଢ଼ି ଉଠିଛି ଏହି ଚଳଚ୍ଚିତ୍ରର କାହାଣୀ। ଏହାର ପ୍ରତ୍ୟେକ ଗୀତ କାହାଣୀର ଭାବକୁ ଆହୁରି ଜୀବନ୍ତ କରିଦେଇଛି। ତେବେ ସମୁଦ୍ରର ଲହରୀ ପରି ଏହି ଗୀତର ସ୍ୱର ମଧ୍ୟ ମନରେ ଏକ ମଧୁର ତରଙ୍ଗ ସୃଷ୍ଟି କରେ। ପ୍ରେମର କୋମଳ ଅନୁଭୂତିକୁ ଆହୁରି ନିବିଡ଼ କରିବା ପାଇଁ ଏବେ ଶୁଣିବା ପରବର୍ତ୍ତୀ ଗୀତ।

ସତରେ ଶ୍ରୋତାବନ୍ଧୁ, ହୃଦୟର ଚୋରି, ଆଖିର ଭାଷା ଓ ପ୍ରେମର ନିରବ ସ୍ୱୀକୃତି, ଏସବୁ ସୁନ୍ଦର ସମନ୍ୱୟ ପ୍ରେମରେ ହିଁ ଥାଏ। ତେବେ ବନ୍ଧୁତ୍ୱର ରଙ୍ଗରେ ରଙ୍ଗା ଜୀବନ ପ୍ରକୃତରେ ଆଉ ଏକ ନିଆରା ପ୍ରତିଛବି। ତେବେ ବନ୍ଧୁତ୍ୱର ରଙ୍ଗରେ ରଙ୍ଗୀନ ଆଉ ଏକ ଗୀତ ଆପଣମାନଙ୍କ ନିକଟରେ ନିବେଦନ କରୁଛୁ।

0: ଶ୍ରୋତା ବନ୍ଧୁ, ଜୀବନ କେବଳ ସୁଖର ସଙ୍ଗୀତ ନୁହେଁ, ଏଥିରେ ରହିଛି ଅଭିଜ୍ଞତାର ସ୍ୱର, ସମୟର ଶିକ୍ଷା ଓ ସମ୍ପର୍କର ମୂଲ୍ୟବୋଧ। ସେହି ଅନୁରଙ୍ଗ, ସେହି ଅନ୍ତରଙ୍ଗ ବାର୍ତ୍ତାକୁ ହୃଦୟରୁ ହୃଦୟକୁ ପହଞ୍ଚାଇବା ପାଇଁ ନେଇ ଆସିଛୁ ପରବର୍ତ୍ତୀ ଗୀତ। ଶୁଣିଲୁ ରେ ବନ୍ଧୁ।
1: सुनलो रे बंधु, सुनलो रे मितुआ, देने को हम आए हैं, तुम सब ही को न्योता।